ଆକାଶବାଣୀ ଭବାନୀପାଟଣା, ଆଜି 1948 ଶତାବ୍ଦ ସନ୍ 2026 ମସିହା ଅଶ୍ୱିନ ମାସ ଶୁକ୍ଲପକ୍ଷ ଦ୍ୱିତୀୟା, ଇଂରାଜୀ ଅକ୍ଟୋବର ମାସର 12 ତାରିଖ ସୋମବାର। ଆମର ଅଗଣିତ ଶ୍ରୋତା ମଣ୍ଡଳୀଙ୍କୁ ଶୁଭେଚ୍ଛା ତଥା ଶାରଦୀୟ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମଙ୍କଠାରେ। ଗୀତ ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ନାଗେନ୍ଦ୍ର ମହାପାତ୍ରଙ୍କ ଗୀତ ରଚନାରୁ, ଶିଳ୍ପୀ ରୀତା ମିଶ୍ରଙ୍କ କଣ୍ଠରେ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଇତିହାସରେ ଏଭଳି କେତେକ ବ୍ୟକ୍ତିତ୍ୱ ଥିଲେ ଯେଉଁମାନେ ବିଭିନ୍ନ କାରଣରୁ ବଞ୍ଚି ରହିବାକୁ ଚାହୁଁନଥିଲେ। ଯେଉଁ ବୟସରେ ସଂସାର ଜଗତ ଜୀବନ ଭଲ ଲାଗିବା କଥା ସେ ବୟସରେ କୌଣସି ଏକ କାରଣ ପାଇଁ ସେମାନେ ନିଜ ଜୀବନକୁ ଶେଷ କରିଦେବାକୁ ବସିଥିଲେ। ସେଥିପାଇଁ ଚେଷ୍ଟା ମଧ୍ୟ କରିଥିଲେ। କିଏ ନିଜ ଉପରକୁ ଗୁଳି ଫୁଟେଇଥିଲା, କିଏ ବିଷ ଖାଇଥିଲା, ତଥାପି ସେମାନେ ମରିନଥିଲେ। ପରବର୍ତ୍ତୀ ସମୟରେ ସେମାନେ ବଡ଼ ବଡ଼ ବ୍ୟକ୍ତିତ୍ୱ ଭାବରେ ଉଭା ହୋଇ ଇତିହାସରେ ନାଁ ରଖିଗଲେ। କଥାରେ ଅଛି, ରଖେ ହରି ମାରେ କିଏ, ଯାହାର ବଞ୍ଚିବାକୁ ଅଛି ତାକୁ ଭଗବାନ ପରମାୟୁ ଦେଇଛନ୍ତି, ତାକୁ ଆଉ କିଏ ମାରିବା ତ ଦୂରର କଥା, ନିଜେ ଚାହିଁଲେ ମଧ୍ୟ ନିଜକୁ ମାରିପାରିବ ନାହିଁ। ଜଣେ ରୋଗବ୍ୟାଧିରେ ପଡ଼ିଛି, ବୟସ ହେଲାଣି, ନିଜେ ମରିଯିବାକୁ ଚାହୁଁଛି, ବନ୍ଧୁବାନ୍ଧବ ମଧ୍ୟ ଉପରେ ନ କହିଲେ ବି ମରିଗଲେ ଭଲ ହୁଅନ୍ତା ବୋଲି ଚାହୁଁଛନ୍ତି, କିନ୍ତୁ ଜୀବନ ଯାଉନାହିଁ। କିଏ ଜଣେ ରୋଗରେ ପଡ଼ିଛି, ବୟସ ହୋଇନାହିଁ, ବଞ୍ଚିବାକୁ ଚାହୁଁଛି, ବଞ୍ଚିଲେ ବହୁତ କିଛି କରିପାରିବ, କିନ୍ତୁ ବଞ୍ଚୁନାହିଁ, ମରିଯାଉଛି। ଇଏ ହେଉଛି କାଳର ବିଚିତ୍ର କାରବାର। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, କେତେ ଲୋକ ମରଣ ମୁହଁକୁ ଯାଇ ଫେରି ଆସୁଛନ୍ତି। ଦୁଇଜଣ ସାଙ୍ଗ ମୋଟରସାଇକେଲରେ ଯାଉଛନ୍ତି, ଦୁର୍ଘଟଣା ହୋଇ ଜଣେ ମରିଯାଉଛି, ଜଣେ ବଞ୍ଚିଯାଉଛି। ଗାଡ଼ି ଦୁର୍ଘଟଣା ହେଉଛି, ପାଞ୍ଚ ଜଣ ଭିତରୁ ଚାରିଜଣ ମରିଯାଉଛନ୍ତି, ଜଣେ ମାତ୍ର ବଞ୍ଚି ରହୁଛି। ଜଣେ କର୍ମଦକ୍ଷ ଏବଂ କର୍ମଦକ୍ଷ ଲୋକ ଜୀବନର ମଝାମଛି ଅଛି, ତାକୁ ଗୋଟିଏ ଦୁଃସାଧ୍ୟ ରୋଗ ହୋଇଯାଇଛି। ଏଭଳି ସ୍ଥଳେ ଜଣେ ସେ ରୋଗରୁ ରକ୍ଷା ପାଇବା ପାଇଁ ସବୁ ଚେଷ୍ଟା କରି ମଧ୍ୟ ରହିପାରୁନାହିଁ, ଆଉ ଜଣେ ନିଜର ପରମାୟୁ ବଳରେ ନିଶ୍ଚିତ ମୃତ୍ୟୁମୁଖରୁ ଫେରିଆସୁଛି। କାଳ କାହାକୁ ନେବ, କାହାକୁ ଛାଡ଼ିବ, ସେ କଥା ତାର ଇଚ୍ଛା। କିନ୍ତୁ ଯେଉଁମାନେ ଏମିତି ଗୋଟିଏ ଗୋଟିଏ ମରଣ ବିପଦ ମୁହଁରୁ ମୁକୁଳି ଆସୁଛନ୍ତି, ବୁଝିବାକୁ ହେବ ଯେ ସେମାନଙ୍କର ପରମାୟୁ ଆହୁରି ଅଛି, ସେମାନଙ୍କ ଉପରେ ଈଶ୍ୱରଙ୍କର କୃପା ଅଛି, ସେମାନଙ୍କ ହାତରେ ବହୁତ କିଛି କାମ କରିବାର ଅଛି ସମାଜ ପାଇଁ, ସୃଷ୍ଟି ପାଇଁ। ଆମେ ଯିଏ ଯେଉଁ କାମ କରୁଛେ ତାହା ଯଦି ଠିକ୍ ବାଟରେ କରୁଛେ ଏବଂ ଆମ କାମ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ଆମକୁ ଯଦି ମରଣ ମୁହଁରୁ ଭଗବାନ ଫେରାଇ ଦେଉଛନ୍ତି, ତେବେ ପ୍ରଥମ କଥା ହେଲା ଈଶ୍ୱରଙ୍କ ପ୍ରତି ଆମେ କୃତଜ୍ଞ ରହିବା ଏବଂ ଯାହା କାମ ବାକି ଅଛି ତାକୁ ସମ୍ପୂର୍ଣ୍ଣ କରିବା, ଅଧିକ ବେଗରେ କାମ କରି ଚାଲିବା। ଯଦି ଆଗରୁ କିଛି ଭୁଲ କରିଛୁ ତାକୁ ଆଉ ଦୋହରାଇବା ନାହିଁ, ଆମର ଶକ୍ତି ସମୟ ସବୁ ଲଗାଇଦେବା ଲୋକଙ୍କ ପାଇଁ, କାରଣ ଆମକୁ ମନେ ରଖିବାକୁ ହେବ ଯେ ଆମେ ଏଇ କାମ ତକ କରିବା ବୋଲି ଭଗବାନ ଆମକୁ ମରଣ ମୁହଁରୁ ଫେରାଇ ଦେଇଛନ୍ତି। ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିବା ମଧ୍ୟ ଜୀବନରେ ଗୋଟିଏ ବଡ଼ ଉପଲବ୍ଧି। କେବଳ ଦେଖିବା ନୁହେଁ, ଯେଉଁମାନେ ମୃତ୍ୟୁର ପାଦ ଶବ୍ଦ ଶୁଣିଛନ୍ତି ସେମାନେ ମଧ୍ୟ ଖୁବ୍ ଭାଗ୍ୟଶାଳୀ, କାରଣ ସେମାନେ ଜୀବନ କ'ଣ ଜାଣିଥିଲେ, ମରଣ କ'ଣ ଜାଣିଗଲେ, କିନ୍ତୁ ମରଣ ଆଡ଼କୁ ନଯାଇ ଜୀବନ ଆଡ଼କୁ ଫେରିଆସିଲେ। ମରଣ ପ୍ରତି ଯେଉଁ ଭୟ ଥିଲା ସେ ଭୟଟା ଚାଲିଗଲା। ଏଣିକି କେବଳ କାମ କରି ଚାଲିବା କଥା, ମରଣ ତାର କେବେ ଆସୁଛି ଆସୁ। ଶ୍ରୋତାବନ୍ଧୁ, ସମସ୍ତଙ୍କ ପାଇଁ ବଡ଼ ମୂଲ୍ୟବାନ ହେଉଛି ମଣିଷ ଜୀବନ। ଆମର କର୍ତ୍ତବ୍ୟ ହେଉଛି ସତ୍କର୍ମ କରି ଏଇ ଜୀବନକୁ ସଫଳ କରିବା। କାଳରେ ଗଲେ ତ ଠିକ୍ କଥା, ଯଦି ଅକାଳରେ ଗଲେ ଅସୁବିଧା, ଯାହା ଉପରେ ଆମର ଆୟତ୍ତ ନାହିଁ, କିନ୍ତୁ ଯେଉଁମାନେ ଅକାଳରେ ଯାଉ ଯାଉ ଅଟକି ଯାଇଛନ୍ତି ସେମାନଙ୍କ ପାଇଁ ଜୀବନଟା ଆହୁରି ମୂଲ୍ୟବାନ।

ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରକାନ୍ତ ପଣ୍ଡା।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ।

ମହାମୁନି ଶୁକଦେବ କହୁଥିଲେ, ବ୍ରହ୍ମଲୋକରେ ଦୁଃଖ ଶୋକ ଜରାମରଣ ନଥିବାରୁ ଜନ୍ମ ମୃତ୍ୟୁର ଭୟ ନଥାଏ। ତେଣୁ ଆତ୍ମା ସେ ସ୍ଥାନରେ ନିର୍ଭୟରେ ବିହାର କରେ, ଆନନ୍ଦ ଏବଂ ଜ୍ଞାନ ଲାଭ କରି ନିଶ୍ଚିନ୍ତରେ ରହି ଶାନ୍ତି ଲାଭ କରେ। ସଂସାରରେ ଥିବା ପ୍ରାଣୀମାନଙ୍କର ନିସ୍ତାରର ଉପାୟ ହେଉଛି ଏହି ମଙ୍ଗଳମୟ ପଥ। ତହିଁରୁ ଭକ୍ତି ଯୋଗ ଜାତ ହୋଇ ବାସୁଦେବଙ୍କୁ ଭକ୍ତିରେ ଲାଭ କରିବ। ସେ ହରି ସର୍ବଭୂତରେ ନିତ୍ୟ ବିହାର କରନ୍ତି। ହରିଙ୍କ କଥା କାନରେ ଶୁଣ ଏବଂ ମୁହଁରେ ଗାନ କର। ଏହାପରେ ଭକ୍ତମାନଙ୍କ ବ୍ୟବହାରରେ ଲାଗିବା ଭଳି ଜ୍ଞାନର ସାରତତ୍ୱ ବୁଝାଇ ଶୁକ କହିଲେ, ବ୍ରହ୍ମ ଭଜନ କଲେ ବ୍ରହ୍ମ ତେଜ ପାଇବ, ଇନ୍ଦ୍ରଙ୍କୁ ପୂଜିଲେ ଇନ୍ଦ୍ରିୟ ସୁଖ ଲାଭ କରିବ, ପ୍ରଜାପତିଙ୍କ ପୂଜାରେ ପୁତ୍ର ଲାଭ, ସୁନ୍ଦର ରୂପ ପାଇବା ପାଇଁ ଗନ୍ଧର୍ବ, ସୁନ୍ଦରୀ ସ୍ତ୍ରୀ କାମନା କଲେ ଉର୍ବଶୀଙ୍କୁ ପୂଜା କରିବ, କୃଷ୍ଣ ଚରଣ ନୀତି ଚିନ୍ତା କଲେ ଏଭବ ତରଙ୍ଗରୁ ତରିଯିବ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଗ୍ରାମାଞ୍ଚଳର ଛାତ୍ରୀମାନଙ୍କୁ ବିଜ୍ଞାନ ଆଉ ବୈଷୟିକ ଶିକ୍ଷାତି ସଶକ୍ତ କରବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଜୋର୍ ଦେଇଛନ୍। ବରଗଡ଼ ଜିଲ୍ଲା ନୂଆଖାଇପାଲି ଗାଁ ନଥିବା କୋଶଲ ବିଦ୍ୟାଳୟ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍, ଏରୋ ମଡେଲିଂ ତାଲିମ କେନ୍ଦ୍ର ଆଉ ଏଆଇ ଲ୍ୟାବ୍ର ଗଲାକାଲ ରାଜ୍ୟପାଳ ଉଦ୍ଘାଟନ କରିଛନ୍। ଏ ଅବସରରେ ରାଜ୍ୟପାଳ ଉଦ୍ବୋଧନ ଦେଇକରି କହିଛନ୍, ପ୍ରତିଭା କେବେବିଲ୍ ପରିସ୍ଥିତିର ସୀମା ଭିତରେ ବାନ୍ଧି ହୋଇକରି ନାଇଁ ରହିବାର କଥା। ସବୁ ଛାତ୍ରୀମାନଙ୍କୁ ନିଜର ଦକ୍ଷତା ଓ ସାମର୍ଥ୍ୟର ସବୁନୁ ଅଧିକା ଉପଯୋଗ କରବାର ସୁଯୋଗ ମିଳିବାର କଥା ବୋଲି ରାଜ୍ୟପାଳ କହିଛନ୍। ଷ୍ଟେମ୍ ଲ୍ୟାବ୍ ଜରିଏ ବିଜ୍ଞାନ ଆଉ ଗଣିତ ଥି ପ୍ରୟୋଗ ଭିତ୍ତିକ ଶିକ୍ଷାକେ ପ୍ରୋତ୍ସାହନ ମିଳିବା, ଏରୋ ମଡେଲିଂ ତାଲିମ କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କୁ ବିମାନ ଉଡ଼ାନ ନକ୍ସା ତିଆର ଆଉ ଇଞ୍ଜିନିୟରିଂ ବାବଦେ ଜ୍ଞାନ ଦେବା, ସେନ୍ତା ଏଆଇ ଲ୍ୟାବ୍ ଭବିଷ୍ୟତର ବୈଷୟିକ ଜଗତକେ ପ୍ରଭାବିତ କରୁଥିବାର କୃତ୍ରିମ ବୁଦ୍ଧିମତା ବାଗି ପ୍ରଯୁକ୍ତି ବିଦ୍ୟା ସହିତ ଛାତ୍ରଛାତ୍ରୀମାନଙ୍କୁ ପରିଚିତ କରାବା, ଇତାର ଜରିଏ ବିମାନ ଚଳାଚଳ, ରୋବୋଟିକ୍ସ ଆଉ ଏଆଇ ବାଗିର କ୍ଷେତ୍ରଥି ନୂଆ ସୁଯୋଗ ତିଆର ହୋଇପାରବା ବୋଲି ରାଜ୍ୟପାଳ କହିଛନ୍। କାର୍ଯ୍ୟକ୍ରମଟି ବରଗଡ଼, ଅତାବିରା ଆଉ ଭଟଲି ବିଧାୟକ ଉପସ୍ଥିତ ଥିଲେ। ଇତାର ଆଗନୁ ରାଜ୍ୟପାଳ ଅତାବିରାନ ହୋଇଥିବା 23ତମ କୋଶଲ ଆନ୍ଧ୍ର ସାଂସ୍କୃତିକ ସଂଘର ଉଦ୍ଘାଟନୀ ସମାରୋହ ଯୋଗ ଦେଇଥିଲେ। ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ନବରାତ୍ରର 2 ଦିନେ ମା' ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଉଛି। ଦେବୀଙ୍କର ଭୁଜିନୀ ହାତେ ଜପାମାଲି ଆର୍ ଡେବରି ହାତେ କମଣ୍ଡଳୁ ଶୋଭା ପାଏସି। ମା' ଖାଲିପାଦେ ବୁଲୁଥିବା ରୂପ୍ତି ପୂଜା ପାଏସନ୍। ମହାଦେବଙ୍କୁ ସ୍ୱାମୀ ହିସାବେ ପାଇବାର ଲାଗି ଦେବୀ ପାର୍ବତୀ କଠିନ ତପସ୍ୟା କରିଥିଲେ। ତାଙ୍କର ସେ ରୂପ୍କେ ବ୍ରହ୍ମଚାରିଣୀ କୁହାଯାଏସି। ମା' ବ୍ରହ୍ମଚାରିଣୀ ଜ୍ଞାନ ଆର୍ ବୁଦ୍ଧିର ଭଣ୍ଡାର, ଭକ୍ତକେ ସୁଖ ଶାନ୍ତି ଯଶ କୀର୍ତ୍ତି ଦେବାର ସହିତ ମୁଖ୍ୟ ମାର୍ଗ ପ୍ରଶସ୍ତ କରସନ୍। ଆଜି ହେଉଛି ବିଶ୍ୱ ଗଣ୍ଠିବାତ ଦିବସ। ଫି ବଛର ଅକ୍ଟୋବର ମାସର 12 ତାରିଖ ଇ ଦିବସ ପାଳନ କରାଯାଏସି। ଇ ବଛର ଇ ଦିବସର ବାର୍ତ୍ତା ହେଉଛି, ନିଜର ସପନକେ ହାସଲ କର। ଗଣ୍ଠିବାତ ରୋଗ ଖାଲି ଲୋକକୁ ସଚେତନ କରବାରଟା ଇ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। 1996 ମସିହାନ ପହିଲା ଥର ଲାଗି ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଇଥିଲା। ଏହାଦେ ସମୟଥି ଆଣ୍ଠୁ ଗଣ୍ଠି

ଦାନ୍ତ ସମସ୍ୟା ଭାବେ ଉଭାଇଛି। ଆର୍ଥ୍ରାଇଟିସ୍ ଗୋଟେ ଖଞ୍ଜା ଜନିତ ସମସ୍ୟା ଏ ଖଞ୍ଜା ଥି କେନ୍ସି ପ୍ରକାର ସମସ୍ୟା ଦେଖାଦେଲେ ସେଟା ମନୁଷ୍କେ ଯାଆସ କରବାରେ ଅସୁବିଧା ହେସି। ଆର୍ଥ୍ରାଇଟିସ୍ ରୋଗନୁ ଦୂରେ ରହିବାର ଆର୍ ଇତାର ସହିତ ମୁକାବିଲା କରବାର ଲାଗି ଜୀବନଶୈଳୀତି ପରିବର୍ତ୍ତନ ଆନବାର ବହୁତ ଜରୁରୀ ଏ। ଏଥିଲାଗି ସବୁଦିନ ବ୍ୟାୟାମ କରବାର ସହିତ କିଛି ସମୟ ଚଲାବୁଲା କରବାର ଦରକାର। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଗସ୍ତ କରିକି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। ଗାନ୍ଧୀ ଛକଠାରେ ତିଆର କଲ୍ୟାଣ ମଣ୍ଡପ ଲଜକୁରା ନ ଗୋଶାଲା ଆର୍ ବ୍ରଜରାଜନଗରନ ତିଆରି ହୋଇଥିବା ନାଟ୍ୟ ମଞ୍ଚକେ ମନ୍ତ୍ରୀ ଶ୍ରୀ ପୂଜାରୀ ଉଦ୍ଘାଟନ କରିଛନ୍। ଗସ୍ତ ଅବସରରେ ବେଲପାହାଡ଼ନ ବିଜେପି ତରଫରୁ ଆୟୋଜିତ ଯୁବ ସମାବେଶ ଥିବିଲ ସେ ଯୋଗ ଦେଇଛନ୍। ପଶ୍ଚିମ ଓଡ଼ିଶାର ଲୋକକଳା ଆର୍ ପରମ୍ପରାର ସୁରକ୍ଷା ସହିତ କଳା ଓ ସଂସ୍କୃତିକେ ଜାତୀୟ ସ୍ତରନ ପହଞ୍ଚାବାର ଲାଗି ଲୋକାଲ୍ ଟୁ ଭୋକାଲ୍ ଲକ୍ଷ୍ୟତି କାମ କରବାରକେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ଟାଉନ୍ ହଲ୍ଠାରେ ବିଗୁଲ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହୋଇଥିବା ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମଟି ଡକ୍ଟର ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲା କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କଳାକାରମାନଙ୍କ ତରଫରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଥିବା ଗୁରୁକୁଳ ଆଶ୍ରମ ପରିସରନ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ସହାୟତା ଆଉ ସଚେତନତା ଶିବିର ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାସଙ୍କର ଅଧ୍ୟକ୍ଷତା ଥି ଗଲା ଅଗଷ୍ଟ 25 ତାରିଖ ନୁ ମୂଲିଥିବା ଏ ଶିବିର ଏବେ 23 ତାରିଖ ତକ ଚାଲବା। ଇତାର ଜରିଏ ଲୋକମାନଙ୍କୁ ଆଇନ ବାବଦେ ସଚେତନ କରାଯିବା ସହିତ ଅପରାଧ ନିୟନ୍ତ୍ରଣ ଆଉ ଲୋକମାନଙ୍କର ଅଧିକାର ଆଉ ନୈତିକ କର୍ତ୍ତବ୍ୟ ବିଷୟଟି ବୁଝାଯାଉଛି। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଆମ କଳାକାର ଚୟନ ପ୍ରକ୍ରିୟା ମୂଲ ହୋଇଛି। ଏବେ 16 ତାରିଖ ତକ ଚାଲବାରକେ ଥିବା କାର୍ଯ୍ୟକ୍ରମଟି 5000 ଏତକା କଳାକାର ଭାଗ ନେବେ ବୋଲି ସୂଚନା ମିଳିଛି। କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହିତ କଳାକାରମାନଙ୍କର ପ୍ରତିଭାକେ ଲୋକର ଆଗାଡ଼େ ଆନବାର ଆଉ ସେମାନଙ୍କୁ ଉପଯୁକ୍ତ ମଞ୍ଚ ଦେବାର ଉଦ୍ଦେଶ୍ୟତି ଏହି ପ୍ରକ୍ରିୟା ମୂଲ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି। ମାଇ ଭାରତ ବୌଦ୍ଧ ଜିଲ୍ଲା ତରଫରୁ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯ୍ୟକ୍ରମ ଜିଲ୍ଲା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଭାଗୃହନ ହୋଇଯାଇଛି। କାର୍ଯ୍ୟକ୍ରମଟି ନିଶାମୁକ୍ତ ଯୁବ ବାବଦେ ଆଲୋଚନା କରାଯାଇଛି। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଏ ବିଷୟଟି ଅଭିଭାଷଣ ଦେଇଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ପାଶେ ଗୋଟିଏ ଘୂର୍ଣ୍ଣିବଲୟ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବେ କାଲି ତକ ଏଇଟା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜି ସୁନ୍ଦରଗଡ଼ ସହିତ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗୁରୁତ୍ୱ ପ୍ରଦାନ କରିଛନ୍ତି। ବରଗଡ଼ ଜିଲ୍ଲା ନୂଆ ଖଇରପାଲି ଗ୍ରାମସ୍ଥିତ କୌଶଳ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର କମ୍ଭମ୍ ପାଟି କହିଛନ୍ତି, ପ୍ରତ୍ୟେକ ଛାତ୍ରୀଙ୍କୁ ସେମାନଙ୍କ ଦକ୍ଷତା ଓ ସାମର୍ଥ୍ୟର ସର୍ବୋତ୍ତମ ଉପଯୋଗ କରିବାର ସୁଯୋଗ ମିଳିବା ଉଚିତ। ସେଠାରେ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍, ଏରୋ ମଡେଲିଂ ତାଲିମ କେନ୍ଦ୍ର ଏବଂ ଏଆଇ ପରୀକ୍ଷାଗାରର ଉଦ୍ଘାଟନ କରିବା ଅବସରରେ ରାଜ୍ୟପାଳ କହିଛନ୍ତି, ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା, ଗବେଷଣା ଏବଂ ନବସୃଜନ ମନୋଭାବକୁ ବିକଶିତ କରିବ। ଆଧୁନିକ ବିଜ୍ଞାନ ଭିତ୍ତିକ ଶିକ୍ଷାକୁ ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦୃଷ୍ଟିରୁ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ନେଇ ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଏହାକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଆହ୍ୱାନ ଦେଇଛନ୍ତି। ସୁବର୍ଣ୍ଣପୁର ଟାଉନ୍ହଲ୍ଠାରେ ଆୟୋଜିତ ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମହାଲିଙ୍ଗ ଲୋକାଲ୍ ଟୁ ଭୋକାଲ୍ ଅଭିଯାନ ଉପରେ ଗୁରୁତ୍ୱ ଦେଇଛନ୍ତି। ନୂଆଖାଇ ପଶ୍ଚିମ ଓଡ଼ିଶାର ଭାଇଚାରା, ଏକତା ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବୋଲି ସେ ବର୍ଣ୍ଣନା କରିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ଏବଂ କହ୍ନେଇ ଚରଣ ଡାଙ୍ଗ ପ୍ରମୁଖ ଯୋଗଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବରଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ଏଥିରେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଛନ୍ତି। 13 ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭଦ୍ରକ ଜିଲ୍ଲାରୁ ପଞ୍ଚମ ପର୍ଯ୍ୟାୟ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। 7 ବ୍ଲକରୁ ମନୋନୀତ 117 ଜଣ ବରିଷ୍ଠ ତୀର୍ଥଯାତ୍ରୀ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ଆସନ୍ତା 17 ତାରିଖରେ ସେମାନେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ଗଞ୍ଜାମ ପୁଲିସର ମହିଳା ଓ ଶିଶୁ ଅପରାଧ ନିବାରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଏକ ଜୁଭେନାଇଲ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। କଟକ ସହରରେ ଗଣେଶ ଭସାଣା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଗଣେଶ ଭସାଣାରେ 42 ପ୍ରତିମା ବିସର୍ଜିତ ହୋଇଛି। ଚଳିତ ବର୍ଷ 4 ପର୍ଯ୍ୟାୟରେ ମୋଟ 1056 ଗଣେଶ ମେଢ଼ ବିସର୍ଜିତ ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାରେ ଗତ 1 ଧରି ଅନୁଷ୍ଠିତ ଗଣେଶ ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଛି। ସମାରୋହରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇ ଐତିହ୍ୟ, ସଂସ୍କୃତି ତଥା ପରମ୍ପରାର ସୁରକ୍ଷା ସହ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ଆଥ୍ରାଇଟିସ୍ ଦିବସ ବା ବିଶ୍ୱ ଗଣ୍ଠିବାତ ଦିବସ। ପ୍ରତିବର୍ଷ 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ୱପ୍ନକୁ ପୂରଣ କର। ଗଣ୍ଠିବାତ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 1996 ମସିହାରେ ପ୍ରଥମଥର ପାଇଁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ସମୟରେ ଆଣ୍ଠୁ ଗଣ୍ଠିବାତ ସମସ୍ୟା ବିଶ୍ୱର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଆର୍ଥ୍ରାଇଟିସ୍ ଏକ ଖଞ୍ଜାଜନିତ ସମସ୍ୟା। ଖଞ୍ଜାରେ କୌଣସି ପ୍ରକାର ସମସ୍ୟା ଦେଖାଗଲେ ଏହା ମଣିଷକୁ ଚଳପ୍ରଚଳରେ ସୁବିଧା ସୃଷ୍ଟି କରିଥାଏ। ଆଥ୍ରାଇଟିସ୍ ରୋଗଠୁ ଦୂରେଇ ରହିବା ଏବଂ ଏହା ସହ ମୁକାବିଲା କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା

0: ଆବଶ୍ୟକ। ଏ ନେଇ ଦୈନିକ ବ୍ୟାୟାମ କରିବା ସହ କିଛି ସମୟ ଚଲାବୁଲା କରିବା ଆବଶ୍ୟକ। ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନସିପ୍ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ଓଡ଼ିଶା ବିଜୟୀ ହୋଇଛି। ଝାନ୍ସୀଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଓଡ଼ିଶା କେରଳକୁ 9-0 ଗୋଲ୍ରେ ପରାସ୍ତ କରିଛି। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅର୍ଶରୋଗର ହୋମିଓପାଥି ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ନନ୍ଦା ଦ୍ୱିବେଦୀ।
2: ମଳଦ୍ୱାରା ଚାରିପାଖର ଶିରା ଫୁଲିବା ଅବସ୍ଥାକୁ ଅର୍ଶ କୁହାଯାଏ। ଏହା ମୁଖ୍ୟତଃ ଦୁଇ ପ୍ରକାରର, ଯଥା ବାହ୍ୟ ଅର୍ଶ ଓ ଅନ୍ତର ଅର୍ଶ। ଏବେ ଆଲୋଚନା କରିବା ଅନ୍ତର ଅର୍ଶ ସମ୍ବନ୍ଧରେ। ସାଧାରଣତଃ ମଳଦ୍ୱାର ନାଳୀ ଓ ମଳଦ୍ୱାରର ଭିତର ପାଖରେ ଏହି ଅର୍ଶ ଦେଖାଯାଏ। ଏହା ଶ୍ଲେଷ୍ମା ଆବରଣ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ ଏବଂ ଗାଢ ଲାଲ ରଙ୍ଗର ଦେଖାଯାଏ। ସାଧାରଣତଃ ଏହା ମଳାଗାର ଓ ମଳାଶୟର ସଂଯୋଗ ସ୍ଥାନରୁ ହିଁ ସୃଷ୍ଟି ହୋଇଥାଏ। ବାହ୍ୟ ଅର୍ଶ ସାଧାରଣତଃ ମଳଦ୍ୱାରର ଚତୁଃପାର୍ଶ୍ୱରେ ଥିବା ଚର୍ମରେ ଦେଖାଯାଏ। ଏହି ଦୁଇ ପ୍ରକାର ଅର୍ଶ ମଧ୍ୟ ଅନେକ ବ୍ୟକ୍ତିମାନଙ୍କଠାରେ ଏକ ସମୟରେ ହୋଇଥାଏ। ଆସନ୍ତୁ ଆଲୋଚନା କରିବା ଏହାର କାରଣ ସମ୍ବନ୍ଧରେ। ଏହା ଏକ ବଂଶାନୁଗତ ରୋଗ। ଯେକୌଣସି ବୟସ ସୀମା ଓ ଲିଙ୍ଗ ନିର୍ବିଶେଷରେ ଏହା ଦେଖାଯାଏ। ମଣିଷ ଶରୀର ବିଜ୍ଞାନକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ କୌଣସି ସ୍ଥାନରେ ଦୀର୍ଘ ସମୟ ଧରି ସିଧା ଭାବେ ବସି ରହିବା ଦ୍ୱାରା ଏହି ରୋଗ ସୃଷ୍ଟି ହୋଇଥାଏ। କୋଷ୍ଠକାଠିନ୍ୟତା ଏହାର ଅନ୍ୟ ଏକ ପ୍ରଧାନ କାରଣ। ବାରମ୍ବାର କଠିନ ଶୁଷ୍କ ମଳତ୍ୟାଗ ଏବଂ ଏହି ସମୟରେ ମଳ ନିଷ୍କାସନ ପାଇଁ ରୋଗୀକୁ କୁନ୍ଥେଇବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ। ନାଳ ଝାଡ଼ା ବା ପତଳା ଝାଡ଼ା ଦ୍ୱାରା ମଧ୍ୟ ଏହି ରୋଗ ଦେଖାଯାଏ। ଅନିୟମିତ ଖାଦ୍ୟ ଗ୍ରହଣ ଓ କମ୍ ପରିମାଣ ତନ୍ତୁଜ ଖାଦ୍ୟ ସେବନ ଏ ରୋଗର କାରଣମାନଙ୍କ ମଧ୍ୟରେ ଅନ୍ୟତମ। କେତେକ ରୋଗର ପାର୍ଶ୍ୱ ପ୍ରଭାବ ରୂପେ ଯାହାକୁ ସେକେଣ୍ଡାରୀ ଇଫେକ୍ଟ କୁହାଯାଏ, ଏହି ପାର୍ଶ୍ୱ ପ୍ରଭାବ ଦ୍ୱାରା ମଧ୍ୟ ଏହା ପରିଦୃଷ୍ଟ ହୁଏ। ସେସବୁ ରୋଗ ଗୁଡ଼ିକ ହେଲା ମଳାଶୟରେ କର୍କଟ ରୋଗ, ସ୍ତ୍ରୀମାନଙ୍କର ଗର୍ଭାବସ୍ଥା ସମୟରେ ଏବଂ ଦୀର୍ଘସ୍ଥାୟୀ କୋଷ୍ଠବଦ୍ଧତା ଥିଲେ। ଦେଖାଯାଇଛି ଯେ ପୁରୁଷମାନଙ୍କର ପୁରୁଷ ଗ୍ରନ୍ଥି, ଯାହାକୁ କି ପ୍ରୋଷ୍ଟେଟ୍ ଗ୍ଲାଣ୍ଡ କୁହାଯାଏ, ତାହାର ଆକାରରେ ବୃଦ୍ଧି ହେଲେ କିମ୍ବା ମୂତ୍ରନଳୀ ସଙ୍କୁଚିତ ହେଲେ ଏହି ରୋଗ ଦେଖାଯାଇଥାଏ। ଆସନ୍ତୁ ଆଲୋଚନା କରିବା ରୋଗର ଲକ୍ଷଣ ବିଷୟରେ। ପ୍ରଧାନ ଲକ୍ଷଣମାନଙ୍କ ମଧ୍ୟରୁ ଯନ୍ତ୍ରଣା, ରକ୍ତକ୍ଷରଣ ଏବଂ ଅଣ୍ଟା ବିନ୍ଧା ଅନ୍ୟତମ। ଆରମ୍ଭରେ ରୋଗୀଟି ତାର ମଳଦ୍ୱାରରେ ଛୁଞ୍ଚି ଫୋଡ଼ିଲା ଭଳି ଯନ୍ତ୍ରଣା ଅନୁଭୂତ କରେ। ଏହି ଯନ୍ତ୍ରଣା କାହାର ମଳତ୍ୟାଗ କରିବା ସମୟରେ ହୁଏ ଓ ମଳତ୍ୟାଗ ପରେ ମଧ୍ୟ ଯନ୍ତ୍ରଣା ବହୁ ସମୟ ଧରି ଲାଗି ରହେ। ଏହା ରୋଗୀକୁ ଅସ୍ତବ୍ୟସ୍ତ କରିବା ସହିତ ଦୈନନ୍ଦିନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରେ। ମଳାନ୍ତରେ ତୀକ୍ଷ୍ଣ ବସ୍ତୁ ରହିଲା ପରି ମନେ ହୁଏ। ମଳଦ୍ୱାର ଓ ଅଣ୍ଟା ଓଜନିଆ ଲାଗେ। ରକ୍ତକ୍ଷରଣ ହୁଏ। ଅତି ଗାଢ଼ ରଙ୍ଗର ରକ୍ତକ୍ଷରଣ ସାଧାରଣତଃ ଝାଡ଼ା ଯିବା ସମୟରେ ବା ତା ପୂର୍ବରୁ ମଧ୍ୟ ହୋଇଥାଏ। ଦୀର୍ଘ ଦିନ ଧରି ରକ୍ତକ୍ଷରଣ ହେବା ଦ୍ୱାରା ରୋଗୀ ଦେହରେ କ୍ରମଶଃ ରକ୍ତହୀନତା ଦେଖାଯାଏ। ଅନେକ କ୍ଷେତ୍ରରେ ଅନ୍ତର ଅର୍ଶ ଓ ବାହ୍ୟ ଅର୍ଶରେ ମଳାଶୟ ଚ୍ୟୁତି ହୁଏ। ମଳାଶୟରେ ଯନ୍ତ୍ରଣା ସହିତ ମଳାନ୍ତର ପୋଡ଼ିଲା ପରି ଲାଗେ। କେତେକ ସ୍ଥାନରେ ରକ୍ତକ୍ଷରଣ ନ ହୋଇ ଶ୍ଳେଷ୍ମା ସ୍ରାବ ହୁଏ, ଯଦ୍ୱାରା ରୋଗୀର ମଳଦ୍ୱାର ଭୀଷଣ କୁଣ୍ଡେଇ ହେବା ସହିତ ତା ସହିତ ଲାଗିଥିବା ଚମରେ ଘା ପରି ହୋଇଯାଏ। ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଆସନ୍ତୁ ଆଲୋଚନା କରିବା ଏହାର ହୋମିଓପାଥିକ ଚିକିତ୍ସା ସମ୍ବନ୍ଧରେ। ରୋଗୀର ଉପଯୁକ୍ତ ଲକ୍ଷଣ ଗୁଡ଼ିକୁ ଅନୁଧ୍ୟାନ କରି ତଦନୁସାରେ ଔଷଧ ବ୍ୟବହାର ଦ୍ୱାରା ଏହି ରୋଗରୁ ଉପଶମ ମିଳିପାରେ। ଔଷଧ ଗୁଡ଼ିକ ମଧ୍ୟରେ ଏସ୍କୁଲସ୍, କୋଲିନ୍ସୋନିଆ, ପୋଡ଼ୋଫାଇଲମ୍, ଏସିଡ୍ ନାଇଟ୍ରିକ୍, ରାଟନିଆ, ହ୍ୟାମୋମିଲିସ୍, ସଲ୍ଫର, ନକ୍ସମୋମିକା, ପିଓନିଆ ଆଦି ଔଷଧର ଲକ୍ଷଣ ଓ ମାତ୍ରାନୁସାରେ ପ୍ରୟୋଗ ଦ୍ୱାରା ଏହି ରୋଗର ଚିକିତ୍ସା କରାଯାଇପାରେ। ଜାଣି ରଖନ୍ତୁ, ଏସବୁ ଔଷଧର ଲକ୍ଷଣ ଗୁଡ଼ିକୁ ଠିକ୍ ଭାବରେ ଅନୁଧ୍ୟାନ କରି ଉପଯୁକ୍ତ ମାତ୍ରାରେ ପ୍ରୟୋଗ କଲେ

0: যৌগিক উপশম দেওয়া যাই পারে।
1: শেষ হল আমার স্বাস্থ্য। আজি এথিরে শুনুলে অর্শ রোগর হোমিওপ্যাথি চিকিৎসা আলোচনা করে ডাক্তার নন্দা দ্বিবেদী। শ্রোতা বন্ধু মানে কার্যক্রম শুনেছেন আকাশবাণী কটক কেন্দ্রর। কার্যক্রম প্রচারিত হচ্ছে 308.6 মিটার তথা 972 কিলোহর্জ যোগে। এই কার্যক্রম ডিটিএচ এবং নিউজ অন এয়ার আপ মাধ্যমে মধ্যে প্রসারিত হচ্ছে। সময় বর্তমান সকাল 7:15। শুনন্তু ওড়িয়ারে সংবাদ।
2: আকাশবাণী সংবাদ পড়ুছন্তি সত্যব্রত বেহুরা। ভারতীয় যুববর্গঙ্କ ପାଖରେ ବିଶ୍ୱରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକର ସମାଧାନ କରିବାର ପ୍ରତିଭା ରହିଛି କହିଲେ ପ୍ରଧାନମନ୍ତ୍ରୀ। ସାଉଦି ଆରବ ରିୟାଦ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକ ମୃତ। ଆକ୍ରମଣକୁ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ନିନ୍ଦା। ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବାକୁ ରୁଷ ଓ ୟୁକ୍ରେନ୍ ସମ୍ମତି ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତିଙ୍କ ସୂଚନା। ପାକିସ୍ତାନର ଖାଇବର ପଖତୁଆ ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ। ଏବଂ ତୃତୀୟ T20 କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 14 ରନ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇସ୍ଥିତ ଜୟଗୋପାଳ ଗାରୁଡ଼ିଆ ହିନ୍ଦୁ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଭାରତର ଯୁବବର୍ଗଙ୍କ ବିଶ୍ୱସ୍ତରୀୟ କ୍ଷମତା ଉପରେ ଆଲୋକପାତ କରିଥିଲେ। ଶ୍ରୀ ମୋଦି କହିଥିଲେ, ବିଶ୍ୱ ସମ୍ପ୍ରଦାୟ ବର୍ତ୍ତମାନ ଯେଉଁ ଆହ୍ୱାନଗୁଡ଼ିକର ଅଭିନବ ସମାଧାନ ଖୋଜୁଛି, ଭାରତର ଯୁବବର୍ଗଙ୍କ ପାଖରେ ତାହା ପ୍ରଦାନ କରିବାର ପ୍ରତିଭା ଓ କ୍ଷମତା ରହିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ବର୍ତ୍ତମାନର ଯୁଗ ଯୁବପିଢ଼ିଙ୍କର। ସେ କହିଥିଲେ ଯେ ସେମାନଙ୍କର ନୂତନ ଚିନ୍ତାଧାରା ଏବଂ କଠିନ ପରିଶ୍ରମ ଭାରତ ତଥା ସମଗ୍ର ବିଶ୍ୱର ଭବିଷ୍ୟତ ଗଠନ କରିବ। ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ସହିତ ପ୍ରଧାନମନ୍ତ୍ରୀ ଜାତୀୟ ଏକତା ଏବଂ ତାମିଲ ସଂସ୍କୃତିର ଚିରନ୍ତନ ଜ୍ଞାନ ଉପରେ ଆଧାରିତ ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ। ଶ୍ରୀ ମୋଦି ଛାତ୍ରଛାତ୍ରୀମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ, ଭିନ୍ନ ଭାବରେ ଚିନ୍ତା କରିବାକୁ ଏବଂ ନିର୍ଭୟରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଦେଶରେ ବର୍ତ୍ତମାନ ଉପଲବ୍ଧ ଅସୀମ ସୁଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଯୁବବର୍ଗ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସାଉଦି ଆରବର ରିୟାଦ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଆହତ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ରିୟାଦସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛି। ମୃତକଙ୍କ ପାର୍ଥିବ ଶରୀର ଶୀଘ୍ର ଭାରତକୁ ଫେରାଇ ଆଣିବା ପାଇଁ ଦୂତାବାସ ତାଙ୍କ ପରିବାର ସହ ଯୋଗାଯୋଗରେ ରହିଛି ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏଥିସହ ଦୂତାବାସ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛି। ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ରିୟାଦ ବିମାନବନ୍ଦର ଆକ୍ରମଣରେ ଭାରତୀୟ ଦୂତାବାସ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି। ଆକ୍ରମଣ ଘଟଣାରେ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବା ସହ ଆହତ ଭାରତୀୟ ନାଗରିକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ସାଉଦି ଆରବର ରିୟାଦସ୍ଥିତ କିଙ୍ଗ୍ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଆକ୍ରମଣକୁ ବିଶ୍ୱର ବିଭିନ୍ନ ଦେଶର ନେତା ଓ ବରିଷ୍ଠ ଅଧିକାରୀମାନେ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଅତିକମ୍ରେ 13 ଜଣଙ୍କ ମୃତ୍ୟୁ ଘଟିଛି, 300ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସାଉଦି ଆରବ ସହ ମିଶି ୟେମେନ୍ର ହୁତି ବିଦ୍ରୋହୀଙ୍କ ବିରୋଧରେ ଆକ୍ରମଣରେ ଆମେରିକା ସାମିଲ ହେବା ନେଇ ବିଚାର କରୁଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ରିୟାଦ ବିମାନବନ୍ଦର ଉପରେ ଆକ୍ରମଣରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ସମେତ ସାଉଦି ଆରବ ଉପରେ ହୋଇଥିବା ଆକ୍ରମଣକୁ ଆମେରିକା ଦୃଢ଼ ନିନ୍ଦା କରୁଛି ବୋଲି ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ପାକିସ୍ତାନ, କତାର, ପାଲେଷ୍ଟାଇନ୍, ଜୋର୍ଡାନ୍ ଏବଂ ମାଲେସିଆ ସାଉଦି ଆରବ ପ୍ରତି ସମର୍ଥନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଜାତିସଂଘ ମହାସଚିବ ଶ୍ରୀ ଗୁଟେରସ୍ ଏହି ଆକ୍ରମଣରେ ଗଭୀର ମର୍ମାହତ ବୋଲି କହିବା ସହ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। ସାଧାରଣ ନାଗରିକ ଓ

0: ମାନଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ଉପରେ ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ। ଏଭଳି ଆକ୍ରମଣ ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଉର୍ସୁଲା ଭଣ୍ଡେର ଲେୟନ୍ କହିଛନ୍ତି ଏହି ଆକ୍ରମଣ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ସେ ସାଉଦି ଆରବ ଓ ଏହାର ଜନସାଧାରଣଙ୍କ ପ୍ରତି ସମର୍ଥନ ଜଣାଇବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି। ସାଧାରଣ ଭିତ୍ତିଭୂମି ଉପରେ ଆକ୍ରମଣ କିମ୍ବା ନିରୀହ ଲୋକଙ୍କୁ ଜାଣିଶୁଣି ଟାର୍ଗେଟ୍ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି। କାନାଡ଼ା ଏଭଳି ଦାୟିତ୍ୱହୀନ ହିଂସାକୁ ଦୃଢ଼ ନିନ୍ଦା କରୁଛି ବୋଲି ସାମାଜିକ ଗଣମାଧ୍ୟମରେ ସେ କହିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ରିୟାଦ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ସାଉଦି ଆରବ ଏବଂ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କିଙ୍ଗ୍ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଏହି ଭୟାବହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ କରିଥିବା ସାଉଦି ଆରବ ଅଭିଯୋଗ କରିଛି। ୟେମେନ୍ରେ ସଂଘର୍ଷ ତୀବ୍ର ହେଉଥିବା ବେଳେ ଏହା ସାଉଦି ଆରବର ଭିତ୍ତିଭୂମିରେ ହୋଇଥିବା ସଦ୍ୟତମ ଆକ୍ରମଣ। ଇରାନ୍ ଓ ଏହାର ଆଖପାଖ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ବ୍ୟାପକ ଯୁଦ୍ଧ ପରିପ୍ରେକ୍ଷୀରେ ଏହି ହିଂସା ଘଟିଛି। ଏହା ମଧ୍ୟପ୍ରାଚ୍ୟରେ ଆହୁରି ଅସ୍ଥିରତା ବୃଦ୍ଧି କରିବା ନେଇ ଚିନ୍ତା ସୃଷ୍ଟି କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି 4.5 ବର୍ଷ ଧରି ଚାଲିଥିବା ରୁଷ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଉଭୟ ଦେଶ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି। ତେବେ ଏହି ଅସ୍ତ୍ରବିରତିର ସର୍ତ୍ତାବଳୀ ସମ୍ପର୍କରେ ସେ କୌଣସି ବିବରଣୀ ଦେଇନାହାନ୍ତି। ସାମାଜିକ ଗଣମାଧ୍ୟମରେ ଏକ ସଂକ୍ଷିପ୍ତ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଏହି ଅସ୍ତ୍ରବିରତି ତୁରନ୍ତ ଲାଗୁ ହୋଇଛି। ଏହାକୁ ଉଲ୍ଲଂଘନ ନ କରିବା ଲାଗି ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ରୁଷ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ହ୍ୱାଇଟ୍ ହାଉସ୍ ମଧ୍ୟ ଟ୍ରମ୍ପଙ୍କ ଏହି ପୋଷ୍ଟ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇନାହିଁ। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ଏକ ଅଭିଭାଷଣରେ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବା ନେଇ ଏକ ବୁଝାମଣା ହୋଇଥିବା କହିଛନ୍ତି। ଏହା ସମସ୍ତଙ୍କ ପାଇଁ ଏକ ଭଲ ଖବର, ତେବେ ଏହା ବାସ୍ତବରେ କାର୍ଯ୍ୟକାରୀ ହେବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ଜେଲେନ୍ସ୍କି କହିଛନ୍ତି ରୁଷ ଯଦି ୟୁକ୍ରେନ୍ର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରେ ତେବେ ୟୁକ୍ରେନ୍ ମଧ୍ୟ ରୁଷର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ବନ୍ଦ କରିବାକୁ ପ୍ରସ୍ତୁତ ରହିଛି। ଏଥିପାଇଁ ସେ ରୁଷକୁ ଏହି ବୁଝାମଣାରେ ରାଜି କରାଇବାକୁ ଶ୍ରୀ ଟ୍ରମ୍ପଙ୍କୁ ଚାପ ପ୍ରୟୋଗ କରିବାକୁ ଅନୁରୋଧ କରିଛନ୍ତି। ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ ଜର୍ଦାରି ଖାଇବର ପଖତୁଆ ପ୍ରଦେଶରେ ଜରୁରୀକାଳୀନ ଶାସନ ଲାଗୁ କରିବା ପରେ ନିର୍ବାଚିତ ପ୍ରାଦେଶିକ ସରକାରକୁ ନିଲମ୍ବିତ କରିଛନ୍ତି। ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଦଳ ପାକିସ୍ତାନ ତେହେରିକ୍ ଏ ଇନ୍ସାଫ୍ ବା ପିଟିଆଇ ଏହି ସରକାରର ନେତୃତ୍ୱ ନେଉଥିଲା। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ଙ୍କ କ୍ୟାବିନେଟ୍ର ସୁପାରିଶ କ୍ରମେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ପ୍ରଦେଶରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଦର୍ଶାଇ ରାଷ୍ଟ୍ରପତି ଜରୁରୀକାଳୀନ କ୍ଷମତା ପ୍ରୟୋଗ କରିଛନ୍ତି। ଏହି ଆଦେଶ ଅନୁଯାୟୀ ପ୍ରାଦେଶିକ ପ୍ରଶାସନକୁ ଭାଙ୍ଗି ଦିଆଯାଇଛି ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରାଜ୍ୟପାଳ ଏହାର କ୍ଷମତା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ନିମ୍ବ ଆବରଣଯୁକ୍ତ ୟୁରିଆ ସାର ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2015 ସେପ୍ଟେମ୍ବରରେ କେନ୍ଦ୍ର ସରକାର ଦେଶରେ ଉତ୍ପାଦିତ ସମସ୍ତ ୟୁରିଆରେ ନିମ୍ବ ଆବରଣ ବାଧ୍ୟତାମୂଳକ କରିଥିଲେ। ଏହି ନିୟମକୁ ଡିସେମ୍ବର ମାସରେ ଆମଦାନୀ ହେଉଥିବା ୟୁରିଆ କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରିତ କରାଯାଇଥିଲା। ଏହାଦ୍ୱାରା ଦୀର୍ଘ ବର୍ଷ ଧରି ଚାଲିଥିବା ୟୁରିଆର ବେଆଇନ ଚାଲାଣ ଓ ସବ୍ସିଡ଼ିର ଅପବ୍ୟବହାର ରୋକାଯାଇପାରିଥିଲା। ଚାଷୀଙ୍କୁ କମ୍ ଦରରେ ଯୋଗାଇ ଦିଆଯାଉଥିବା ୟୁରିଆକୁ କିଛି ଶିଳ୍ପ ସଂସ୍ଥାକୁ ବେଆଇନ ଭାବେ ପୂର୍ବରୁ ଯୋଗାଇ ଦିଆଯାଉଥିଲା, ଫଳରେ ସରକାରୀ ସବ୍ସିଡ଼ିରୁ ଘରୋଇ ସଂସ୍ଥା ଲାଭବାନ ହେଉଥିବା ବେଳେ ଚାଷୀମାନେ ଆବଶ୍ୟକ ପରିମାଣର ୟୁରିଆ ପାଇବାରୁ ବଞ୍ଚିତ ହେଉଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ
1: ଫର୍ଟିଲାଇଜର ମେଁ ଇସ୍ ନେନୋ ଟେକ୍ନୋଲୋଜି ମେଁ ଆତ୍ମନିର୍ଭରତା କି ତରଫ ଜୋ କଦମ ହମନେ ରଖା ହୈ ଓ କିତନା ମହତ୍ୱପୂର୍ଣ୍ଣ ହୈ ୟେ ମେଁ ଚାହୁଁଗା ହର ଦେଶବାସୀ ନେ ସମଝନା ଚାହିଁ। 2014 ମେଁ ସରକାର ବନ୍ନେ କେ ବାଦ ହମନେ ୟୁରିଆ କି ଶତ ପ୍ରତିଶତ ନିମ୍ କୋଟିଂ କା ବିଡ଼ା ଉଠାୟା ଉସକୋ କିୟା ଇସସେ ଦେଶ କେ କିସାନୋ କୋ ପର୍ଯ୍ୟାପ୍ତ ୟୁରିଆ ମିଲନା ସୁନିଶ୍ଚିତ।

ସମ୍ପ୍ରତି ଆମ ଅଞ୍ଚଳର ସହରମାନଙ୍କର ଅବସ୍ଥା ଯାହା, ଆମେ ଏକ ସ୍ୱଚ୍ଛ ଜୀବନ ଜିଉଁଛୁ ବୋଲି କହିହେବ ନାହିଁ। ଅବଶ୍ୟ ଏବେ ରାସ୍ତାଘାଟ ଏବଂ ଅନ୍ୟାନ୍ୟ କାମ ହେଉଥିବାରୁ ପରିସ୍ଥିତି କିଛି ପରିମାଣରେ ସୁଧୁରିଛି, ନହେଲେ 10-15 ବର୍ଷ ଆଗରୁ ଅବସ୍ଥା ଶୋଚନୀୟ ଥିଲା। ମଣିଷ ଜଙ୍ଗଲରୁ ଆସିଛି ଗାଁ, ତାପରେ ଗଢ଼ିଛି ସହର। ସହର ହେଉଛି ମଣିଷ ସଭ୍ୟତାର ଶ୍ରେଷ୍ଠ ପରିଚାୟକ, କିନ୍ତୁ ସହରର ଅବସ୍ଥା ଦେଖିଲେ ମଣିଷକୁ ସଭ୍ୟ କହିହେବ ନାହିଁ। ପ୍ରଥମେ ଦେଖିବା ରାସ୍ତାଘାଟ। ସହରର ମୁଖ୍ୟ ରାସ୍ତା ଠିକ୍ ଅବସ୍ଥାରେ ଥିଲେ ବି ସହର ତଳି ଏବଂ ଭିତରିଆ ଅଞ୍ଚଳର ରାସ୍ତା ଆଦୌ ଭଲ ଅବସ୍ଥାରେ ନାହିଁ। ଖାଲଗାଡ଼ ସହିତ ରାସ୍ତା ଦୁଇ କଡ଼େ ଅନାବନା ଘାସ ଓ ଗଛଲତା ଦୃଷ୍ଟିଗୋଚର ହୁଏ। ବର୍ଷା ସମୟରେ ଖାଲଗାଡ଼ ପାଣିରେ ପରିପୂର୍ଣ୍ଣ ହୋଇ ମାଛ, ବେଙ୍ଗ ଆଦି ପ୍ରାଣୀଙ୍କୁ ଆଶ୍ରୟ ଦେବାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ତ ମାଟିଗୋଡ଼ି ରାସ୍ତା ଏବେ ବି ପିଚୁ କିମ୍ବା କଂକ୍ରିଟ୍ ହୋଇନାହିଁ। କାମ ପାଇଁ କ'ଣ ପଇସାର ଅଭାବ ରହିଛି? ଅନ୍ୟାନ୍ୟ ରାଜ୍ୟରେ ତଥା ଦେଶ ବାହାରେ ରାସ୍ତାଘାଟର ଅବସ୍ଥା ବହୁତ ଭଲ, ଆମେ କାହିଁକି ପଛରେ ପଡ଼ିଯାଉଛୁ? ଲୋକ ସଚେତନ ହେବା ସହିତ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ବିଧେୟ। ଦ୍ୱିତୀୟରେ ଦେଖିବା ସହରରେ ଥିବା ଶୌଚାଳୟ। ସରକାରୀ ହେଉ ବେସରକାରୀ ହେଉ, ଅବସ୍ଥା ନିଶ୍ଚିତ ଭାବରେ ଶୋଚନୀୟ। ନିୟମିତ ସଫା ହେଉଥିଲେ ହେଁ ଲୋକଙ୍କ ନିଜ କାମ ସଇଲା ମନୋଭାବ ଏହାକୁ ଆହୁରି ଶୋଚନୀୟ କରୁଛି। ରେଳ ଷ୍ଟେସନ, ବସ୍ ଷ୍ଟେସନ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ଶୌଚାଳୟର ଅବସ୍ଥା ବର୍ଜନୀୟ। ନାକରେ କପଡ଼ା ରଖି ନିଜ କାମ ସାରି ଯେତେ ଶୀଘ୍ର ପଳାଇ ଆସିବା ଭଲ। ଜନସାଧାରଣଙ୍କ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଯଦି ସାମାନ୍ୟ ସଚେତନ ହେବେ ଏବଂ ଘର ଭଳି ଭାବିବେ, ପରିସ୍ଥିତି ସୁଧୁରିବାର ସମ୍ଭାବନା ରହିଛି। ତୃତୀୟରେ ଦେଖିବା ନାଳ ନର୍ଦ୍ଦମା। ସହରର ଅନେକ ସ୍ଥାନରେ ନାଳରେ ପାଣି ଜମା ହୋଇ ନିଷ୍କାସିତ ହୋଇପାରେ ନାହିଁ, ଫଳରେ ଦୁର୍ଗନ୍ଧ ବାହାରିବା ସହିତ ବିଭିନ୍ନ ରୋଗର ବାହକ ଏଥିରେ ଆଶ୍ରୟ ପାଇଥାନ୍ତି। ନାଳକଡ଼ରେ ଅନେକ ଲୋକ ପେଟପାଟଣା ପାଇଁ ଚା ଇତ୍ୟାଦି ଦୋକାନ କରିଥାନ୍ତି। ଲୋକେ ଚା ତ ପିଅନ୍ତି, ଦୁର୍ଗନ୍ଧର ମଧ୍ୟ ଶିକାର ହୋଇଥାନ୍ତି। ନାଳ ନର୍ଦ୍ଦମାରୁ ମଇଳା ପାଣି ନିଷ୍କାସିତ ହେଲେ ପରିଷ୍କାର ପରିଚ୍ଛନ୍ନତା ବୃଦ୍ଧି ପାଇବ। ଚତୁର୍ଥରେ ଦେଖିବା ଷ୍ଟଲ, ଦୋକାନ, ହୋଟେଲ ଆଦିରେ ଖାଦ୍ୟପାନୀୟ ବ୍ୟବହାର କରି ଲୋକଙ୍କ ଏଣେତେଣେ ଫିଙ୍ଗିବା

ଅଭ୍ୟାସ, କାଗଜର ଠୁଙ୍ଗା, ଗ୍ଲାସ, କପ୍ ଇତ୍ୟାଦି ପଡ଼ି ସହର ଯେ କେତେ ଅସନା ଦେଖାଯାଉଛି ତାହା ସମସ୍ତେ ଜାଣନ୍ତି। କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନରେ ତ ଡଷ୍ଟବିନ୍ର ବ୍ୟବସ୍ଥା କରିଛନ୍ତି, କିନ୍ତୁ ଏହା ବୋଧହୁଏ ଯଥେଷ୍ଟ ନୁହେଁ। ଯଦି ଲୋକେ ସଚେତନ ହେବେ ଏବଂ ପ୍ରତ୍ୟେକ ଦୋକାନ ନିଜ ନିଜର ଡଷ୍ଟବିନ୍ ରଖିବେ, ପରିସ୍ଥିତି ନିଶ୍ଚିତ ଭାବରେ ସୁଧୁରିବ। ସ୍ୱଚ୍ଛ ଜୀବନ ଏକ ସାମୂହିକ ଜୀବନ, ଏଥିରେ ସମସ୍ତଙ୍କ କିଛି ନା କିଛି ଭୂମିକା ରହିଛି। ଆସନ୍ତୁ ସଚେତନ ହେବା ଏବଂ ନିଜ ସହରକୁ ସ୍ୱଚ୍ଛ ରଖି ଏକ ସ୍ୱଚ୍ଛ ଜୀବନ ଜୀଇଁବା।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଆଧ୍ୟାତ୍ମିକ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀ ରାମଚରିତ ମାନସ। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା।
1: ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ କରିଥିସନ୍, ଯେନ୍ତାକି ସାରୁ, ବାଇଗନ, କୁନ୍ଦରୁ, ଜନି ଆରୁ, ଲଇନି। ତ ଏସବୁ ଚାଷ କରବାର ଭିତରେ ଆମର କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ ତାଙ୍କର ସମିଆ ଦେଖିକରି ଏ ସପୁରି ଚାଷ ବି କରିଥିସନ୍। ଆଏ ଏ ସପୁରି ପଣସ୍କେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ନେ ଲୋକମାନେ ଏଇଟାକେ ବ୍ୟବହାର କରିଥିସନ୍। ଆଏ କିଛି ଲୋକ ଏଇଟାକେ ଖାଇଧି ପାସେ, ତ କିଛି ଲୋକ ଏଇଟାକେ ସର୍ବତ, ଜୁସ୍ ଏହି ପାଶେ ବ୍ୟବହାର କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ପ୍ରତି ଋତୁନେ ଆରୁ ବରଷ ସାରା ସପୁରି ଖାଇବାରଟା ଦିହି ଲାଗି ବଢ଼ିଆ। ଇଟା ଏ ଭିତରେ ଭିଟାମିନ ଆରୁ ପୁଷ୍ଟିସାର ବେଶୀ ପରିମାଣରେ ଭରି ରହିଛେ। ଏ ଫଲ ଭିତରେ କ୍ୟାଲୋରିର ମାତ୍ରା ଆରୁ ମିଠା ଅଂଶ କମ୍ ଥିବାର କାରଣନୁ ମଧୁମେହ ରୋଗୀମାନଙ୍କର ଲାଗି ଇଟା ପୁରା ଉପଯୋଗୀ। ଏ ସପୁରି ରସ୍ନୁ ପ୍ରସ୍ତୁତ ଜାମ୍ ବେଶୀ ଲୋକପ୍ରିୟ। ଏଇଟାକେ ଗୋଟେ ସ୍ୱାଦିଆ ଫଲ ହିପାସେ ଏଟା ରସ୍ନୁ ସ୍କ୍ୱାସ୍, ଜାମ୍, ଟ୍ରଫି ଏ ଭଳିଆ ସଂରକ୍ଷିତ ଦ୍ରବ୍ୟ ସବୁ ପ୍ରସ୍ତୁତ କରବାର ଲାଗି ବ୍ୟବସାୟିକ ଭିତ୍ତିନେ ଇଟାକେ ଚାଷ କରି କରି ଆମର ଚାଷୀ ଦାଦାମାନେ ବେଶୀ ଲାଭବାନ ହେଇପାରବେ। ତ ଏବେ କଥା ଆସୁଛେ ଏଇ ସପୁରି ଚାଷ ଲାଗି କେନ୍ ଭଳିଆ ଖତ ଆରୁ ସାରର ପ୍ରୟୋଗ କରାଗଲେ ଏ ଚାଷ ନେ ଆମର ଚାଷୀ ଦାଦାମାନେ ଭଲ ଲାଭ ପାଇପାରବେ, ଏ କଥା ଗୋଟେ ଜାଣିବାର ନିହାତି ଜରୁରୀ। ଏ ଆଗ ଜମିକେ ଭଲ କରି ତସିଦି କରି ଯଦି ସେନ ଜଳସେଚନର ଅଭାବ ଅଛେ ବୋଇଲେ ଅଲପ ଛାଇ ପଡ଼ୁଥିବାର ଜାଗା ଆରୁ ଅନ୍ତଃ ଫସଲ ସନେ ଏ ଚାଷକେ ଆମେ କରିପାରମା। ଏକର ପିଛା 150 କ୍ୱିଣ୍ଟାଲ ଖତ ଆମେ ଇନ ଦେଇପାରମା। ଗଛ ପିଛା ଜବକ୍ଷାରଜାନ 10-12 ଗ୍ରାମ, ୟୁରିଆ 22-26 ଗ୍ରାମ, 2 ମାସ ଅନ୍ତରନେ 6 ଭାଗ ହିପାସେ ଆମେ ଦେଇପାରମା। ସେନ୍ତା ଫସ୍ଫରସ 4 ଗ୍ରାମ, DAP 9 ଗ୍ରାମ, ମୂଲ ସାର ହିପାସେ ଆରୁ ପଟାସ 12 ଗ୍ରାମ, MP ସାର 12 ଗ୍ରାମ, MOP ସାର 20 ଗ୍ରାମ ଇଟାକେ 2 ଭାଗ କରି କରି ପ୍ରୟୋଗ କରାଯାଇ ପାରବା। ଏ ସେନ୍ତା ଜଳସେଚନ ନେଇ ହଉଥିବାର ଜମିନେ 2 ଭାଗର ବର୍ଷା ଆରମ୍ଭନେ ଆରୁ ଶେଷନେ ସବୁ ସାର ଦିଆଯାଇ ପାରବା। ଏ ସେନ୍ତା ସପୁରିନେ ଜବକ୍ଷାର ଜାନ ଲାଗି ୟୁରିଆ ବଦଲା ଆମୋନିୟମ ସାର ଦେମା ବୋଇଲେ ଆର୍ ଟିକେ ଇଟା ବଢ଼ିଆ ହେବା। ସେନ୍ତା ଅଣୁସାରର ଅଭାବ ଦେଖାଯାଉଛେ ବୋଇଲେ ବୋରନ ଆରୁ ଲୌହ ଇ ସବକେ ସିଞ୍ଚନ କରିପାରମା। ଏ ସେନ୍ତା ରାଟୁନ ଫସଲ ଲାଗି ଗଛ ପ୍ରତି 2 ପୁଆ ଛାଡ଼ବାକେ ପଡ଼ବା। ଏଟାକେ ଥରେ ଲଗେଇଦେଲେ 4-5 ବରଷ ପତକେ ଫସଲ ଅମଲ କରାଯାଇ ପାରବା। ଏ ମାଟିର ବତରକେ ଦେଖିକରି 15-20 ଦିନ ଅନ୍ତରନେ ଶୀତ ଆରୁ ଖରାଦିନେ ଜଳସେଚନ କରିପାରବେ। ଏ ସାର ଦେବାର ସମିଆନେ କୁଡ଼ାଖୁସା କରିଦେଇକରି ଘାସ ପତରକେ ବାଛିଦେମା। ସେନ୍ତା ଘାସ ନିୟନ୍ତ୍ରଣ ଲାଗି ଏକର ପିଛା ରାସାୟନିକ ଘାସମରା ଔଷଧ ଯେନ୍ତାକି ଡାଇୟୁରିଅନ 1200 ଗ୍ରାମ, ନେହେଲେ କାର୍ମେକ୍ସ 1600 ଗ୍ରାମ ଇଟାକେ 400 ଲିଟର ପାଣିନେ ମିଶେଇକରି ମାଇଟ ଉପରେ ଇଟାକେ ସିଞ୍ଚନ କରବାକେ ପଡ଼ବା। ଏ ସେନ୍ତା ଫଲ ଧାରଣର 45 ଦିନ ନେଇ ହେଲେ 1.5 ମାସ ପାଖ ପାଖ ବେଲ୍କେ ଟିପିର ଆଗ ଅଂଶକେ ଛିଡ଼େଇ ଦେମା ବୋଇଲେ ଫଲ ମାନେ ବଡ଼ ହେଇପାରସନ୍। ସମାନ ହିପାସେ ଠିକ୍ ସମିଆନେ ଫୁଲ ଆସବାର ଲାଗି ପ୍ଲାନୋପିକ୍ସ ନେଇ ହେଲେ ସେଲେମନ 10-20 PPM କରି ସିଞ୍ଚନ କରିଦେବାର ତାର ଟିକେ ଭଲ ହେବା। ଗଛନେ ଫୁଲ ଆସବାର ପଛେ ପୁଆମାନଙ୍କର ବାହାରେ ଆରୁ ଫଲ ଧାରଣ ପଛେ ଗୋଟେ ସ୍ଲିପ ବାହାରି ଆଇସିଏ। NAA ହରମୋନ 200-300 PPM ଫଲ ଧରବାର 2-3 ମାସ ଭିତରେ ସିଞ୍ଚନ କରିଦେମା ବୋଇଲେ ଫଲ ମାନଙ୍କର ଆକାର 20% ବଢ଼ିଥିସିଏ। ସେନ୍ତା ଚାଷ କଲା ସମିଆନେ ପତ୍ର ଦାଗ, କାଣ ପଚା, କଂସଢ଼ା ଏସବୁ ରୋଗ ସଂକ୍ରମଣ ଯେନ୍ତା ନେଇ ହେବା ସେଥିର୍ ଲାଗି ନିରୋଗ ବିଶୋଧିତ ପୁଆ ଆମକେ ଲଗାବାକେ ପଡ଼ବା। ତାର ସନେ ଏସବୁ ରୋଗ ଦେଖାଯାଉଛେ ବୋଇଲେ ଜମିନୁ ଭଲ ହେବା ସେ ପାଇଁ ନିଷ୍କାସନର ବ୍ୟବସ୍ଥା ସନେ ସନେ ଗଛକେ ଡାଇଫୋଲ୍ଟାନ 5 ଗ୍ରାମ ଲିଟର ପିଛା ସିଞ୍ଚନ କରିଦେମା ବୋଇଲେ ଆର୍ ଟିକେ ଏଇଟା ଭଲ ରହିବା। ଫଲ ପଚା ରୋଗ ଲାଗି ଫଲ ଆରୁ କାଟଲା ମୁଡ଼ିକେ ଲିଟର ପିଛା 100 ମିଲିଲିଟର ବେଞ୍ଜୋଇକ୍ ଏସିଡ୍ ଦ୍ରବଣ ନେ ବୁଡ଼େଇ କରି ବଜାରକେ ଏଇଟାକେ

0: ପଠାବାର୍ କଥା ଏ। ତ ଚାଷୀ ଦାଦା ମାନେ ସବୁ କଥାକେ ଠିକ୍ ହିପାସେ ବୁଝି ସୁଝି କରି ଆମେ ଇ ସପୁରି ଚାଷ ଲାଗି ଅଟା ଭିଡ଼ମା ବଇଲେ ଆମର ଚାଷ ତ ଭଲ ହେବା ଏକା, ତାର ସନେ ସନେ ଇଟାକେ ବିକି କରି ଆମେ ଦୁଇ ପଇସା ଅଧିକା ଲାଭ ବି ପାଇପାର୍ମା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା। ଏବେ ଆସନ୍ତୁ ଶୁଣିବା ପୁରାତନୀ କ୍ରମରେ କେତୋଟି ଓଡ଼ିଶୀ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ରଘୁନାଥଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ଶିଳ୍ପୀ ସୁରମା ରାଉତ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସୁରମା ରାଉତଙ୍କ କଣ୍ଠରେ ରଘୁନାଥଙ୍କ ଅନ୍ୟ ଏକ ଗୀତ ରଚନାରୁ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସୁରମା ରାଉତଙ୍କ କଣ୍ଠରେ ବନମାଳୀଙ୍କ ଗୀତ ରଚନାରୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁ ଶୁଣୁଥିଲେ ପୁରାତନୀ କ୍ରମରେ କେତୋଟି ଓଡ଼ିଶୀ ସଙ୍ଗୀତ। ସମୟ ସକାଳ 8ଟା ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ। ଓ ପରିପରି ଶୁଣିବେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା। ଆଜି ଏଥିରେ ରହିଛି ମା କଣ୍ଟା ବାଉଁଶୁଣୀ ପୀଠ। ପ୍ରସ୍ତୁତି ଆକାଶବାଣୀ ଜୟପୁର କେନ୍ଦ୍ର, ପ୍ରଯୋଜନା ଅମିତ ଦାସ ଓ ରଞ୍ଜନ କୁମାର ବେହେରା। ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣନ୍ତୁ ମା କଣ୍ଟା ବାଉଁଶୁଣୀ ପୀଠ ସମ୍ପର୍କରେ, ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା।
1: ସର୍ବମଙ୍ଗଳେ ନା ମୁଁ ଯାତ୍ରା କାଳେ ମୁଖେ ଉଚ୍ଚାରି ଗଲେ ମାନେ ବଫେରେ ଅତି ସୁଖେ ଶମ୍ଭୁ ବାବା ଅମ୍ବୁ ଯାକି ଟମ୍ବୁରୁ ମଧ୍ୟମା ସମ୍ବାସୁର ବିମର୍ଦିନୀ ଦଶକର କ୍ଷମା ନିଶାତେ ଗ୍ରହଣେ ବି ଯେ କର ଯେତେବେଳେ ଚଣ୍ଡୀ ଚାମଡ଼ା ଯୋଗୀ ନିକାନ୍ତା ନିକ।
2: ଉତ୍କଳୀୟ ସଂସ୍କୃତି ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଆଧ୍ୟାତ୍ମିକ ବାଦକୁ ଗ୍ରହଣ କରି ଆସିଛି, କିନ୍ତୁ ଗବେଷଣାରୁ ଜଣାଯାଏ ଯେ ଓଡ଼ିଶାରେ ଶକ୍ତି ପୂଜାର ପ୍ରଚଳନ ଓ ଆରାଧନା ଅତି ପ୍ରାଚୀନ। ଶାକ୍ତମାନଙ୍କ ମତରେ ଶକ୍ତିମ୍ ବିନା ମହେଶାନି ସଦାହମ୍ ସବରୂପକମ୍। ବିଶ୍ୱର ସୃଜନ ପାଳନ ଓ ସଂହାର କ୍ରିୟା ଶକ୍ତି ଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥାଏ।
1: ସର୍ବମଙ୍ଗଳେ ନା ମୁଁ ଯାତ୍ରା କାଳେ ମୁଖେ ଉଚ୍ଚାରି ଗଲେ ମାନବ ଫେରେ ଅତି ସୁଖେ ଶମ୍ଭୁ ବାବା ଅମ୍ବୁ ଯାକି ଟମ୍ବୁରୁ ମଧ୍ୟମା ସମ୍ବାସୁର ବିମର୍ଦିନୀ ଦଶକର କ୍ଷମା ନିଶାତେ ଗ୍ରହଣେ ବି ଯେ କର ଯେତେବେଳେ ଚଣ୍ଡୀ ଚାମଡ଼ା ଯୋଗୀ ନିକାନ୍ତା ନିକ।
2: ଉତ୍କଳୀୟ ସଂସ୍କୃତି ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଆଧ୍ୟାତ୍ମିକ ବାଦକୁ ଗ୍ରହଣ କରି ଆସିଛି, କିନ୍ତୁ ଗବେଷଣାରୁ ଜଣାଯାଏ ଯେ ଓଡ଼ିଶାରେ ଶକ୍ତି ପୂଜାର ପ୍ରଚଳନ ଓ ଆରାଧନା ଅତି ପ୍ରାଚୀନ। ଶାକ୍ତମାନଙ୍କ ମତରେ ଶକ୍ତିମ୍ ବିନା ମହେଶାନି ସଦାହମ୍ ସବରୂପକମ୍। ବିଶ୍ୱର ସୃଜନ ପାଳନ ଓ ସଂହାର କ୍ରିୟା ଶକ୍ତି ଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥାଏ। ତନ୍ତ୍ର ମତରେ ପ୍ରକୃତି ବା ଶକ୍ତି ହିଁ ପରମାତ୍ମା ଓ ପରମବ୍ରହ୍ମ। ତେଣୁ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଶକ୍ତିପୀଠମାନ ପ୍ରତିଷ୍ଠିତ ଏବଂ ପୂଜିତ। କୋରାପୁଟ ଜିଲ୍ଲାର ମୁଖ୍ୟ ସହର ଜୟପୁରଠାରୁ ପ୍ରାୟ 60 କିଲୋମିଟର ଦୂରରେ ଅବସ୍ଥିତ ଦାମନଯୋଡ଼ି। ଜୟପୁରର ପୂର୍ବପଟେ କୋରାପୁଟ, ପରେ ସୁନାବେଡ଼ା ଓ ଶିମିଳିଗୁଡ଼ା ବାଟ ଦେଇ ଦାମନଯୋଡ଼ିରେ ପହଞ୍ଚି ହୁଏ। ସତେ ଯେପରି ସେହି ଅଞ୍ଚଳକୁ ଘଣ୍ଟ ଘୋଡ଼ି ରଖିବା ପାଇଁ, ନିଜ ସନ୍ତାନକୁ ସମସ୍ତ ଆପଦ ବିପଦରୁ ଦୂରେଇ ରଖିବା ପାଇଁ ମା ଘରର ଦୁଆରମୁଣ୍ଡରେ ଠିଆ ହୋଇଛନ୍ତି। ଆଦ୍ୟାଶକ୍ତି, ପରମବ୍ରହ୍ମ, ଅନାଦି ଈଶ୍ୱରୀ ଭକ୍ତଙ୍କର ଦୁଃଖ ହରଣ କରିବା ପାଇଁ ଉନ୍ମୁକ୍ତ ଅଞ୍ଚଳ ବାଉଁଶ ବଣରେ ରହି ପୂଜା ପାଉଛନ୍ତି କଣ୍ଟା ବାଉଁଶୁଣୀ ନାଁରେ। ତାଙ୍କର ପୂଜା ପଦ୍ଧତି ସମ୍ପର୍କରେ ମାଙ୍କୁ ସେବା କରୁଥିବା ପୂଜାରୀ ଏବଂ ଗୁରୁମାଇ କହନ୍ତି,
3: ମନ ଜଗନ୍ନାଥ ପଟ୍ଟନାୟକ ଆମେ ପୂଜା କରିବାଟା କରୁଛୁ ଆଉ ସବୁଦିନ ପୂଜା ହଉଛି। ମଙ୍ଗଳବାର ଦିନ ଆକା ବେଶୀ ଗୋଲି ଲୋକ ନଡ଼ିଆ ଆଣିବେ, ପୁଅ କି ଝିଅ କି ସ୍କୁଲ ପାସ୍ କଲେ କ'ଣ ହେଲେ ବୋଲେ ସେମାନେ ଆଣି ମାନାସି କରିଥିବେ, କୁକୁଡ଼ା ଛାଡ଼ିବେ, ପରୁଆ ଛାଡ଼ିବେ, ଛେଲି ଆଣି ଛାଡ଼ିବେ, ଟିକେ ଖାଟବା ଲୋକ ଖାଟି କରି ସେ ବୁଝି କରି ପିଷ୍ଟି କରି ଖାଇବେ ସେ ବାରି ଗୋଟେ ସେ ପଛ ଖାନି ଆଉ।
4: ମୋ ନାଁ କୃତିବାସ ରାଜୁ, ମୋ ନିଜ ଘର କଣ୍ଟାଗୁଡ଼ାରେ ଥିଲା, ବର୍ତ୍ତମାନ ଆମେ ଅଁଳାବାଡ଼ି କଲୋନୀରେ ଅଛୁ। ଏଠି ଆଗରୁ ଡୁମରିଗୁଡ଼ା, କଣ୍ଟାଗୁଡ଼ା, ସିନ୍ଦିପାର, ଗାଦିପାବଲି ଏ ଚାରିଟା ଗାଁ ଏଠି ଥିଲା। ଏ ଚାରିଟା ଗାଁ ଲୋକ କଣ୍ଟା ବାଉଁଶୁଣୀ ମାଆଙ୍କୁ ଇଷ୍ଟ ଦେବତା ଭାବରେ ସେମାନେ ପୂର୍ବରୁ ପୂଜା କରି ଆସୁଛନ୍ତି।
5: ମୋର ମୁକ୍ତା ଆଗ ଗୋଟେ ଦିନ ପୂଜା ଖାଉଥିଲା, ଗୋଟେ ମଙ୍ଗଳବାର ଦିନ ସେଇଟା ବି 3-4 ଅଣ୍ଡରା ହେଲେ ଆସିକରି ପୂଜା କରୁଥିଲେ ଆଉ ଗୋଟେ ଦିନ। ଆଉ ନହେଲେ ତ ସେ ସିଂ ଦୁଆର ପୂଜା କରିବ ବାହାରିଯିବେ, ସେଠି ଗୋଟେ ନଡ଼ିଆ ଭାଙ୍ଗବ ବାହାରିଯିବେ। ଆଉ ଏ ଜାଗାରେ ପଶୁ ନଥିଲେ, ଏବେ ଯେଉଁଦିନ ଏମାନେ ଆସି ବସିଲେ ସେଦିନଠୁ ସଫା ସୁତ ଟିକେ ହେଲା, ତେବେ ଏପଟରେ ସେପଟରେ ଏବେ ସବୁଦିନ ପୂଜା ହେଉଛି। ଯେ ମାନସିକ ତେବେ ତାର ପୂର୍ଣ୍ଣ ହେଲା ବେଳେ ଚୁଡ଼ି ମାଲି ଆଣି ଦେଉଛନ୍ତି, ଶାଢ଼ୀ ପାଡ଼ି ଆଣି ଦେଉଛନ୍ତି, ଘଣ୍ଟି ବାନ୍ଧୁଛନ୍ତି, ଛେଲି ପଦା ମାରୁଛନ୍ତି, ପାରା ମାରୁଛନ୍ତି, କୁକୁଡ଼ା ମାରୁଛନ୍ତି, ସବୁ ମାରୁଛନ୍ତି ଏଠି। ଆଉ ଏତିକି ପୂଜା ହେଉଛି, ଏଠି ସବୁ ପୂଜା ହେଉଛି, କୁଟା ନାଇଁ ମାଙ୍ଗୁର ମାଛ ହେଉଛି, ସେ ଅଣ୍ଡା ହେଉଛି, ସବୁ ପୂଜା ହେଉଛି ଏଠି।
2: ବାଲି ହୁଙ୍କା ମାଙ୍କର ରତ୍ନ ସିଂହାସନ, କୌଣସି ଆକାର ବା ପ୍ରତିମା ରୂପେ ଦେବୀ କଣ୍ଟା ବାଉଁଶୁଣୀ ପୂଜା ପାଆନ୍ତି ନାହିଁ। ତେବେ ତାଙ୍କର ସ୍ୱରୂପ, ତାଙ୍କର ସୃଷ୍ଟିବୃତ୍ତାନ୍ତ ସମ୍ପର୍କରେ ଲୋକମୁଖରେ ଅନେକ କିମ୍ବଦନ୍ତୀ ପ୍ରଚଳିତ, ସେ ବିଷୟରେ କହନ୍ତି ଶ୍ରୀ ତିଲକରାମ ନିଆଲ।
6: ଦୀପାମାଳୀର ଯୁଧିଷ୍ଠିର ବଡ଼ନାୟକର 6 ପୁଅ ଏବଂ ଗୋଟିଏ ଝିଅ ମିଶି ସେମାନେ ବେଣ୍ଟ ବି ବାହାରିଲେ। ଏଇଠି ମାଆ କଣ୍ଟା ମାଧୁରୀ ଯିଏ ବର୍ତ୍ତମାନ ଯେଉଁଠି ପୂଜା ପାଉଛନ୍ତି, କୌଣସି ଗଛପତ୍ର ନଥିଲା, ବାଲି ଗଦା ହେଇଥିଲା, ସେମାନେ ସେ ଧନୁ ଏବେ ତୀରକୁ ପୋତିଦେଲେ। ଏହି ସମୟରେ ଗୁଞ୍ଜିଗୁଡ଼ାରେ ଜୟପୁରରୁ ମଧ୍ୟ ଆସିଥିଲେ ଦାମୀ ଘର, ସେମାନେ ମଧ୍ୟ ବେଣ୍ଟ କଲେ, ବେଣ୍ଟ ଶିକାର କରି ପୂଜାପୂଜି କରି ସେମାନେ ମଧ୍ୟ ଏଠି ରହିଲେ। ଧୀରେ ଧୀରେ ଯେତେବେଳେ ଏମାନେ କିଛି ଦିନ ରହିଗଲେ ଏଠି, ତେଣୁ ଯୁଧିଷ୍ଠିରର ଯେଉଁ ଭଉଣୀ ଅହଲ୍ୟା, ଦାମୀ ଘରର ବାସୁଦେବ, ପ୍ରେମ ସମାସଣ ଧୀରେ ଧୀରେ ଆରମ୍ଭ ହୋଇଯାଇଛି। ଦୁଇ ପରିବାର ସେମାନେ ଏକତ୍ରିତ ହୋଇକରି ମିଳାମିଶା ହୋଇକରି ଦୁଇ ଜଣଙ୍କୁ ବିବାହିତ କରିଦେଲେ। ବିବାହିତ କରିଦେଲା ପରେ ଅହଲ୍ୟା ସହିତ ବାସୁଦେବ ସେ ଗୁଞ୍ଜିଗୁଡ଼ା ଜୟପୁର ପାଖରେ ଯେଉଁ ଅଛି ସେଠି ଚାଲିଗଲା। ସେ ପୌଷ ପର୍ବ ଆରମ୍ଭ ହେଲା, ତେଣୁ ପୌଷ ପର୍ବକୁ ପାଳନ କରିବା ପାଇଁ ସେମାନେ ଆଉ ଥରେ ସେଇ ସିନ୍ଧି ପାର୍କକୁ ଆସିଲେ। କିନ୍ତୁ ତାଙ୍କର ପରମ୍ପରା ଅଛି ଯେ ବନ୍ଧୁ ଘରକୁ ଯିବାକୁ ହେଲେ ସେ ଧନୁ ତୀର ଟାଙ୍ଗିଆ ଏଗୁଡ଼ାକ ଧରିକରି ଯିବାକୁ ହେବ ନାହିଁ। ତେଣୁ ସେମାନେ କ'ଣ କଲେ, ପୁଣି ସେ ଏଇଠି ଆସିକରି ସେ ବାଲିଗଦା ଉପରେ ପୋତି ଦେଇକରି ସେମାନେ ତାଙ୍କର ଚାଲିଗଲେ। ଫେରିଲା ସମୟରେ ଆମେ ତାଙ୍କୁ ନେଇଯିବୁ ବୋଲିକରି ସେ ଅହଲ୍ୟା କ'ଣ କଲା, ଗୋଡ଼ରେ ଟିକେ ଏମିତି ବାଲିଟି ଝାଟିଦେଲା, ଯେମିତି ଆମେ କ'ଣ ଅଛି ବୋଲି ଝାଟି ଦିଅନ୍ତୁ ସେ ବୋଲି ସେ ଝାଟିଦେବା ଦ୍ୱାରା ସେ ତୀରଟା ତାଙ୍କର ଅଙ୍ଗୁଠିରେ ବାଜିଗଲା। ବାଜିବା ଦ୍ୱାରା ସେ ରକ୍ତସ୍ରାବ ହେଲା ଏବଂ ସେଠି ମୃତ୍ୟୁ ହୋଇଗଲେ। ଲୋକମାନେ ଆସିଲେ, ତାଙ୍କ ଗାଁ ଲୋକ

0: ମଣ୍ଡଳୀ ଆସିଲେ, ଆସିଲା ପରେ ଯାହା ବିଧିବିଧାନ କରିବା କଥା, ରାତିରେ ସ୍ୱପ୍ନ ହେଲା ଯେ ମୁଁ ଏଇଠି ମା' କଣ୍ଟାମଶୁଣ୍ଠରେ ବନଦେବୀ ଅଛି ଆଉ ମୋତେ ପୂଜା କର। ହୁଏତ ଏଇ ବାଲିକୁଦା ଭିତରେ ଆଗରୁ କୌଣସି ବନଦେବୀଙ୍କର ଗୁପ୍ତ ହିସାବରେ ଥିଲେ ଏବଂ ଅହଲ୍ୟା ନାମରେ ବା କଣ୍ଟାମଶ୍ରୀ ନାଁରେ ଆବିର୍ଭାବ ହୋଇକରି ସେ ପୂଜା ଲୋକଲୋଚନକୁ ଆସିଥିଲେ।
1: ଗ୍ରାମର ସୀମାନ୍ତରେ ଆକାଶର ଚାନ୍ଦୁଆ ତଳେ କଣ୍ଟା ବାଉଁଶ କୁଞ୍ଜରେ ମାତୃରୂପେଣ ସଂସ୍ଥିତା ଠାକୁରାଣୀ କଣ୍ଟା ବାଉଁଶୁଣୀ କେଉଁ ଆବାହମାନ କାଳରୁ ସେ ପୂଜା ପାଇ ଆସୁଛନ୍ତି। ଦେବୀଙ୍କର ଏପରି ଅବସ୍ଥାନ ଏବଂ ତାଙ୍କର ଅଲୌକିକତା ସମ୍ପର୍କରେ ଅନେକ ଲୋକ କଥା ପ୍ରଚଳିତ।
2: ମାଆର 9 ଦିନ ପର୍ଯ୍ୟନ୍ତ ଯାତ୍ରା ଲାଗିଥିବ। ପ୍ରତ୍ୟେକ ଦିନ ଯେତିକି ପାରା, କୁକୁଡ଼ା, ଛେଳି ଏସବୁ ବଳି ଦିଆଯାଏ। ମାଆଙ୍କର ସବୁଠୁ ବଡ଼ ଭୋଗ ହେଉଛି ପାରା। ଆମର ପୂର୍ବପୁରୁଷମାନେ କହନ୍ତି ଯେ ପାରା ହେଉଛି ମାଆଙ୍କର ବଡ଼ ଭୋଗ। ପାରା ଯେତେବେଳେ ଭୋଗ କଲେ, ପୁଣି ଆମ ଜେଜେବାପା ମାନେ କହୁଥିଲେ ଯେ ଠାକୁରଙ୍କୁ ଦର୍ଶନ ହୁଏ, ଏ କଥା କହୁଥିଲେ। ତେଣୁକରି ସମସ୍ତେ ବିଶେଷ କରି ବଡ଼ ଭୋଗ ଛେଳି କିମ୍ବା ମେଣ୍ଢା ଯଦି ବଳି ଦିଅନ୍ତି, ପାରା ମଧ୍ୟ ବଳି ଦେବା ପାଇଁ ରଖିଥାନ୍ତି। ଯେତିକି 9 ଦିନ ପର୍ଯ୍ୟନ୍ତ ଯେଉଁ ବଳି ଦିଆହୁଏ, ସେ ଯେତିକି ମୁଣ୍ଡ ଗୋଟିଏ ଜାଗାରେ 9 ଦିନ ପର୍ଯ୍ୟନ୍ତ ରଖା ହେଇଥିବ, କିନ୍ତୁ କିଛି ତାର ଗନ୍ଧ କି କିଛି ସ୍ମେଲ୍ ତାର ପଦାକୁ ଆସିବନି। ଯେଉଁ ଦିନ ବଡ଼ ଭୋଗୀ ହେବ, ଲାଷ୍ଟ ଦିନ ଯେଉଁ ଯାତ୍ରା ହେବ, ସେଦିନ ମା' ଯେତେବେଳେ ସ୍ଥାନ ଛାଡ଼ିକି ତାଙ୍କ ନିଜ ଘରକୁ ଯାଆନ୍ତି, ସେତେବେଳକୁ ସେ ମେଣ୍ଢା ମୁଣ୍ଡଟା ଦୁର୍ଗନ୍ଧ ହୋଇଯାଏ। ତେବେ ଲୋକ ଜାଣନ୍ତି ଯେ ମା' ଆଜି ଜାଗା ଛାଡ଼ିକି ତାଙ୍କ ନିଜ ଘରକୁ ପଳେଇ ଗଲେ।
3: ମୋ ନାଁ ହେଉଛି ଲତା ମହାରଣା। ମା ତ ଚଳନ୍ତି ପ୍ରତିମା, ସେଟା ଦେଖାଯାଉନି ସିନା। ସେ ଯେତେବେଳେ ଯାଏ ଝୁମ୍ ଝୁମ୍ ଝୁମ୍ ଝୁମ୍ ବାଜୁଛି, ଘୋଡ଼ାରେ ଗଲେ ଠକ୍ ଠକ୍ ଠକ୍ ଶୁଭୁଛି, ମାଆଙ୍କର ଆବାଜ ଖାଲି ଶୁଣିଛୁ ଆମେ। କିଏ ଜଣେ ଗଲା ପରି ଲାଗେ, ଫେର ଭୋର ଭୋର 5ଟାରେ ସେ ଆସେ, ସମସ୍ତଙ୍କୁ ଦେଖି ଦେଖିକି ସେ ଆସିବ। ରାତିରେ ପୂଜା କରୁନାହାନ୍ତି କେବେ ବି, ଡରୁଛନ୍ତି ତ ସବୁ, ଡର ବି ଲାଗେ। ଏବେ ତ ଜଙ୍ଗଲ ସଫା ହେଇଗଲା, ଆଗ ତ ବହୁତ ଜଙ୍ଗଲ ଥିଲା, ଦିନରେ ଲୋକ ପଶିବାକୁ ଡରୁଥିଲେ, ହଁ ରାତିରେ ବାଘ ବୁଲେ ସେଥିପାଇଁ।
4: ମୁଁ ଶ୍ରୀ ସୁକାନ୍ତ କୁମାର ଦାସ। ଏକ୍ଚୁଆଲି ବ୍ୟକ୍ତି ଭାବରେ ବହୁତ ମହିମା ଅଛି। ଗୋଟେ ମେଜର ଏଠି ମୁଁ ଦେଖୁଛି, ଚୋରି କରିଥିବା ଲୋକ, ଯେତେ ଲୋକ ଦାମଯୋଡ଼ିରେ ହେଇଛି ଛୋଟ ମୋଟ ଚୋରି, ଏଠି ଆସି ମାଆଙ୍କ ପାଖରେ ପହଞ୍ଚିକିରି ମାଆଙ୍କ ସଂକଳ୍ପ ଯଦି କରିଦେଉଛନ୍ତି, ମୁଁ ନଡ଼ିଆ ବାଡ଼େଇବି କି କୁଡ଼ା ଦେବି କ'ଣ ଦେବି, ଆପଣ ବହୁତ କମ୍ ସମୟ ଭିତରେ ଆପଣ ମିଳିଛି। ବହୁତ ଷ୍ଟୁଡେଣ୍ଟ ଅଛି, ଲୋକ ନେଇ ତାଙ୍କ ଘରେ ଫେରେଇ ଦେଇଯାଇଛନ୍ତି, ନହେଲେ ପୋଲିସ ବି ଆଣିକି ଡାକିଛି, ସେ ଧରିକି ନେଇଥିଲା, ଦେଇଦେଲା, ତାକୁ ନେଇଯା, ଆଉ ତୁ ମାଆ ପାଖରେ ଯାଇ କିଛି କହନି। ମାଆଙ୍କର ନିଜର ଖଣ୍ଡା ଅଛି, ଆଉ ସେ ଗୋଟେ ଠିକ ଦା ଆକୃତିର, ଆଉ ସିଏ ସବୁବେଳେ ସେଇ କଣ୍ଟା ବର୍ତ୍ତମାନ ଯେଉଁ ଅଛି କଣ୍ଟା ମଶୁଣୀ କଣ୍ଟା ବୁଦା ଭିତରେ ଥାଏ, ଆଉ ସବୁବେଳେ ସିଏ ମୁଭମେଣ୍ଟ କରୁଥାଏ, ତା ଭିତରେ ପ୍ରଚଳନ ହେଉଥାଏ, କେତେବେଳେ ତଳେ ଥିବ କେତେବେଳେ ଉପରି ଯିବ। ଆମେ ବହୁତ ଥର ଦେଖିଛୁ ଯେତେବେଳେ ତାହାର ଦର୍ଶନ କରିବାର ଥିଲେ ସେ ତଳକୁ ଓହ୍ଲେଇ ଆସେ, ଏବଂ ଯେତେବେଳେ ମାଆଙ୍କର କିଛି ପୂଜା କିମ୍ବା ଇଏ ଥାଏ ସେ ତଳକୁ ଆସେ, ଆଉ ସେଇଟା ଗୋଟେ ଅଲୌକିକ ଶକ୍ତି। ଆମେ ଦେଖୁଥିବୁ ସେ ଉପରକୁ ପଳାଉଥିବ, ଦେଖୁଥିବୁ ସେ ତଳକୁ ପଳାଇ ଆସୁଥିବ, କିନ୍ତୁ ସବୁବେଳେ ସେ ଆବିର୍ଭାବ ହୁଏନି, କିନ୍ତୁ ସେଠି ଅଛି ମାଆଙ୍କ ପୀଠରେ।

0: ପୌଷ ମାସର ବିଶେଷ ପୂଜା ପୁଣି ଦଶହରା। ଏହି ଦିନ ମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥାଏ। ଅନେକ ଦୂରରୁ ମାଙ୍କ ଦର୍ଶନ ପାଇଁ, ନିଜ ମନୋବାଞ୍ଛା ପୂରଣ କରିବା ପାଇଁ ଭକ୍ତମାନଙ୍କର ସୁଅ ଚୁଟିଥାଏ। ପ୍ରଥମେ ବନଦେବୀ ଭାବେ ପରିଚିତ, ପୁଣି ସିନ୍ଧୁପାର, କଣ୍ଟାଗୁଡ଼ା, ଗାଦିପାବଲି, ଡମୁରିଗୁଡ଼ା ଏହିସବୁ ଗାଁମାନଙ୍କର ଗ୍ରାମ ଇଷ୍ଟଦେବୀ ଭାବେ ପୂଜିତ ମା କଣ୍ଟାବାଉଁଶୁଣୀ ପୀଠ ଏକ ସାର୍ବଜନୀନ ଶକ୍ତିପୀଠ, ଯେଉଁଠି ନିରାକାର ରୂପରେ ମା ବିଦ୍ୟମାନ।
1: ଏଠି ପୌଷ ମାସରେ ଯେତେବେଳେ ଆମର କଣ୍ଟାବାଉଁଶୁଣୀ ମାଙ୍କର ଯାତ୍ରା ହେବ, ସେତେବେଳେ ଗୋଟେ ବଡ଼ ଯାତ୍ରା ହେବ। ତିନି ବର୍ଷକୁ ଥରେ ସେ ଯାତ୍ରା କରାଯାଏ। ସେ ଯାତ୍ରାରେ ଆମର ବାଉଁଶ ଗଛରେ ଗୋଟେ ତାକୁ ଲାଟି ତିଆରି କରନ୍ତି। ଲାଟି ତିଆରି କରି ଆଗ ପଛ ଲାଟି କରିକି ପ୍ରତ୍ୟେକ ଗାଁରେ ମାଙ୍କୁ ଭ୍ରମଣ ପାଇଁ ନିଅନ୍ତି। ମାଆର ନଅ ଦିନ ପର୍ଯ୍ୟନ୍ତ ଯାତ୍ରା ଲାଗିଥିବ। ମଙ୍ଗଳବାର ଦିନ ବଡ଼ ଭୋଗ ହୁଏ।

0: ଆଉ ଶନିବାର ଦିନ ବଡ଼ ଭୋଗ ହୁଏ, ସେଦିନ ବଳି ବି ଦିଅନ୍ତି ଲୋକ, ଆଉ କୁକୁଡ଼ା ପାରା ଇଏ ସବୁ ଯେ ମନସ୍କାମନା କରିଥାନ୍ତି ସେମାନେ ଦିଅନ୍ତି। ଦଶହରାରେ ବି ଆମର ଠାକୁରାଣୀ ମା ତ, ସେଥିପାଇଁ ତାଙ୍କୁ ଖଣ୍ଡା ଅସ୍ର ଶସ୍ର ସମସ୍ତଙ୍କର ଘରେ ସେତେବେଳକୁ ଥିଲା ପୂର୍ବପୁରୁଷ ରଜା ଅମଳରୁ। ସେ ଅନୁସାରେ ଆମେ ଦଶହରା ମାସରେ ମଧ୍ୟ ମାଆଙ୍କୁ ଯେଉଁ ଖଣ୍ଡା ବର୍ଷା ଇଏ ସବୁ ଯାହା ଅସ୍ର ଶସ୍ର ଥିବ ଆମେ ଦଶହରା ମାସରେ ତାଙ୍କ ସାନ୍ତନା ଦେବା ପାଇଁ ବଳି ଦିଆଯାଏ।
1: ମାଆଙ୍କର ହେଉଛି ଚୈତ୍ର ମାସ ପୁଷ ମାସ। ଚୈତ୍ର ମାସ ବେଣ୍ଟୁକୁ ଯିବେ ବୋଲିକି ଚାଉଳ ଦେଖିକିରି ସବୁ ଗୁରୁମାଇ ମାନେ ଆସିବେ ଗାଁରୁ, ଆସିକିରି ପୂଜା ପାଠ କରିକିରି ଚୈତ୍ର ମାସ ଯିବେ ଶିକାର କରିବାକୁ, ସେଇଟାକୁ କହିବେ ଶିକାର ବେଣ୍ଟ ଯୋଉଟା। ଆଉ ପୁଷ ମାସରେ ମାଆଙ୍କର ଚରୁ ରନ୍ଧା ହବ, ବଡ଼ ପର୍ବ ସେଇଟା ମାଆଙ୍କର। ମାଆଙ୍କୁ ଉଠେଇକି ଗାଧେଇ ପାଧେଇ ଦେବେ, ସେଇଠୁ ଗାଧେଇ ପାଧେଇକି ପୂଜା ପାଠ ହେଇକି ନାଚ ଗୀତ ହେଇକି ସବୁ ପୂଜା କରିକି ସବୁ ଯିବେ ଆଉ କ'ଣ, ଭୋଗରାଗ ହେଇକି। ଦିନରେ ସେଇଟା ଖାଲି ବାଟ ସଫା ହବ, ପୂଜା ପାଠ କିଛି ହବନି। ଯେମିତି ଦଶହରାକୁ ଲୋକ ଆସନ୍ତି ମାଆଙ୍କ ପାଖକୁ ନଡ଼ିଆ କଦଳୀ ଧରିକି, ଯିଏ ଯାହା ମାନସିକ କରିଥିବେ ସେଇଟାକୁ ଆଣନ୍ତି, ନଡ଼ିଆ କଦଳୀ ଆଣିକି ଛେଳି ମେଣ୍ଢା ଆଣିକି ପୂଜା ପାଠ କରିକି ଯାଆନ୍ତି ମାଆଙ୍କ ପାଖରେ। ଛେଳି କୁକୁଡ଼ା ମେଣ୍ଢା ମାଗୁର ମାଛ ଅଣ୍ଡା ଆଉ ଅରୁଆ ଚାଉଳ ଧୂପ ଦୀପ କଦଳୀ ନଡ଼ିଆ ଏଇଟା ଲାଗେ, ଆଉ ଯିଏ ଯାହା ମାନସିକ କରିଥାନ୍ତି ସେଇଟା ସେ ଦେଇକି ଯାଆନ୍ତି। ସେଇଠି କିଛି ନାହିଁ, ଖାଲି ଗାଡ଼ି ଘୋଡ଼ା ଆସିବ, ପୂଜା ସେଇଆକୁ ଦେଖିବେ ଦଶହରା ଦିନ। ହଁ,
2: ଭାଗବତରେ କଥା ଅଛି, ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁଦୂର। ସମ୍ପୂର୍ଣ୍ଣ ଖୋଲା ଆକାଶ ତଳେ ବାଉଁଶ ବୁଦା ମୂଳରେ ବାଲିହୁଙ୍କା ଭିତରେ ପୂଜା ପାଉଛନ୍ତି ମା' କଣ୍ଟା ବାଉଁଶୁଣୀ। ଲୋକଙ୍କର ବିଶ୍ୱାସ, ସେ ଅଞ୍ଚଳର ପ୍ରଗତି, ସେ ଅଞ୍ଚଳର ସୁରକ୍ଷା କେବଳ ତାଙ୍କରି କୃପାରୁ ହିଁ ସମ୍ଭବ। ସରଳ ଆଦିବାସୀଠାରୁ ଆରମ୍ଭ କରି ନବ୍ୟ ସଭ୍ୟ ସହରୀ ଶିକ୍ଷିତ ମଣିଷ ତାଙ୍କୁ ବିଶ୍ୱାସ କରେ, ତାଙ୍କରି ଚରଣ ତଳେ ନିଜ ସୁଖ ଦୁଃଖ ସବୁକିଛି ସମର୍ପିତ କରେ।
3: ମୋ ନାଁ ହେଉଛି କୃଷ୍ଣଚନ୍ଦ୍ର ପଟ୍ଟନାୟକ, କଣ୍ଟା ବାଉଁଶୁଣୀ ଠାକୁରାଣୀ, ପ୍ରସିଦ୍ଧ ଠାକୁରାଣୀ। ଏଠି ଠାକୁରାଣୀଙ୍କ ପାଖରେ ଯିଏ ଯାହା ମାନସିକ ରଖନ୍ତି ଆସିକିରି ନଡ଼ିଆ ଧୂପ ମାଆଙ୍କ ସିନ୍ଦୁର ମାଆଙ୍କ ଶଙ୍ଖା ଆଉ ମାଆଙ୍କ କପଡ଼ା ଆଣିକିରି ପୂଜା କରି ବାଉଁଶ ଗଛ ମୂଳରେ ଏ ମା ଠାକୁରାଣୀ ଅଛନ୍ତି, ଯାହା ମାଗିବେ ଆପଣ ସେ ତା ଦେବେ। ମୁଁ ଯାହା ଠାକୁରଙ୍କୁ ମାଗେ, ପିଲା ପାଠ ପଢିବା ବିଷୟରେ ପିଲାଟି ଇଞ୍ଜିନିୟର ହେଇଛି।
4: କଳ୍ପନା ପଟ୍ଟନାୟକ, ଯାହା ମାଗିଛି ମୁଁ ତାହା ପାଇଛି, ଦୁଃଖରେ ବହୁତ ସାଥ ଦିଅନ୍ତି ଠାକୁରାଣୀ, ସେଥିପାଇଁ ମୁଁ ଠାକୁରାଣୀଙ୍କୁ ବହୁତ ବିଶ୍ୱାସ କରେ। ସମୟର ଅସୁବିଧା, ଛୋଟ ଛୋଟ ଛୁଆ ବୋଲି ମୁଁ ବହୁତ ଆସିପାରେନି, ଯେତେବେଳେ ଟିକେ ସମୟ ମିଳେ ମୁଁ ନିଶ୍ଚୟ ମୁହଁ ମାରିକି ଯାଏ, ଘରେ ରହି ମୁଁ ସବୁବେଳେ ଡାକେ ମାଆଙ୍କୁ। ଆଉ ଏଠୁ ବହୁତ ଦୂରରୁ ବି ଲୋକ ଆସନ୍ତି, ଏମିତିକି ଅନୁଗୁଳ ଭୁବନେଶ୍ୱର ଯିଏ ଶୁଣନ୍ତି ମାଆଙ୍କ ବିଷୟରେ ନିଶ୍ଚୟ ଏଠିକି ଆସନ୍ତି। ଆମ ଦୁଃଖଟା ତାଙ୍କୁ ମାନେ ଜଣକୁ ଯେମିତି କହିଦେଲେ ଦୁଃଖଟା ଚାଲିଯାଏ, ସେମିତି ଭଗବାନଙ୍କ ଆଗରେ ଆମେ କାନ୍ଦିଦେଲେ କି ଦୁଃଖଟା କହିଦେଲେ ଆମ ଦୁଃଖଟା ଚାଲିଯାଏ।
5: ନା ଚିଟନା ବାଗ, ମୁଁ ତ ବର୍ତ୍ତମାନ ସୁନା ଆପ୍ରେଣ୍ଟିସ୍ କରୁଛି କଣ୍ଟା ବାଉଁଶୁଣୀ, ସେମିତିରେ ତ ମୋ ପିଲାବେଳୁ ଆସେ, ପିଲାବେଳେ ତ ବେଶୀ ନେଇ ପାଞ୍ଚ ଛଅ ବର୍ଷ ହବ ଯାହା ମୁଁ ଆସେ ଏଠାରେ। ଆମେ ବହୁତ ଥର ଆସିଛୁ, ବହୁତ କିଛି ଆମର ମନସ୍କାମନା ପୂରଣ ବି ମଧ୍ୟ ହେଇଛି, ପରିବାର ବହୁତ ଆମର ଅସୁବିଧାରେ ଥିଲେ, କିଛି କମେଇକି ବି କିଛି ହଉନଥିଲା, ଘର ଲୋକ ଠିକ ସେ ପରିବାର ଚଳିପାରୁନଥିଲା, କିନ୍ତୁ ଏଠି ଆସିକି ପୂଜା ଅର୍ଚ୍ଚନା କଲା ପରେ କିଛିଟା ଆମର ସକ୍ସେସ୍ ହେଇଛି।
2: ବର୍ତ୍ତମାନ ସହରୀକରଣ ଯୋଗୁଁ ମାଆଙ୍କର ପ୍ରିୟ ଗ୍ରାମବାସୀ ଆଉ ନାହାନ୍ତି, ସେ ଗାଁ ବି ଆଉ ନାହିଁ, କିନ୍ତୁ ଭକ୍ତ ଭକ୍ତି ଆଉ ଆରାଧ୍ୟ ମଧ୍ୟରେ ସମ୍ପର୍କ କମ୍ ହେଇନାହିଁ, ବରଂ ହେଇଛି ଆହୁରି ବିଶ୍ୱାସ ସମ୍ପନ୍ନ, ଆହୁରି ନିବିଡ଼। ଅଗ୍ନି ରୂପାସେ ସମଗ୍ର ଧରାର ସେ ଅଧିଷ୍ଠାତ୍ରୀ ଦେବୀ, ସ୍ୱଇଚ୍ଛାରେ ସେ ବିଚରଣ କରନ୍ତି, ନିଜ ପାଇଁ ସ୍ଥାନ ନିର୍ଦ୍ଧାରଣ କରନ୍ତି। ଆଦିବାସୀର ସରଳ ବିଶ୍ୱାସ, ମଣିଷ ମନର ଭକ୍ତି, ଆଦ୍ୟାଶକ୍ତି ଅପରୂପା ମା ଜଗଜ୍ଜନନୀଙ୍କୁ ନେଇ ଆସିଛି ଦାମନଯୋଡ଼ିର ଶାନ୍ତ କମନୀୟ ପ୍ରକୃତି କୂଳକୁ। ମା କଣ୍ଟା ବାଉଁଶୁଣୀ ନାଁରେ ସେ ପୂଜା ପାଉଛନ୍ତି, ଅଭୟ ପ୍ରଦାନ କରୁଛନ୍ତି ଅସଂଖ୍ୟ ଭକ୍ତଙ୍କୁ, ସମଗ୍ର ଓଡ଼ିଶା ରାଜ୍ୟକୁ ତାଙ୍କ ମମତାଭରା ଅଞ୍ଚଳ ତଳେ ସାଇତି ରଖିଛନ୍ତି। ଜଗଜ୍ଜନନୀ ଶଙ୍କରୀ ପରମାଦ୍ୟା ଭୂତା ତ୍ୱମେବ ମାତଃ ଭବାନୀ ପରମାଦ୍ୟା ରୂପା।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣୁଥିଲେ ମା କଣ୍ଟା ବାଉଁଶୁଣୀ ପୀଠ ସମ୍ପର୍କରେ। ପ୍ରଯୋଜନା କରିଥିଲେ ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆସନ୍ତୁ।

ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ପୂର୍ବ ଛାନ୍ଦରେ ଭଞ୍ଜ କହିଲେ ଅଯୋଧ୍ୟା ଶ୍ରୀରାମଙ୍କ ଧାମ, କିନ୍ତୁ ଯିଏ ପ୍ରେମ ଭକ୍ତି ସହ କିଞ୍ଚିତ ତାଙ୍କୁ ଚିନ୍ତା କରିବ ତା ହୃଦୟ ତାଙ୍କ ଧାମ ହୋଇଯିବ ଓ ସେ ମୁକ୍ତ ହୋଇଯିବ। ପୁଷ୍ପକ ବିମାନ ଅଯୋଧ୍ୟାରେ ପହଞ୍ଚିବାର ବର୍ଣ୍ଣନା ଦେବାବେଳେ ସେ ବଡ଼ଦେଉଳ ଅଗ୍ରତରେ ଗୁଣ୍ଡିଚା ଉତ୍ସବକୁ ସ୍ମରଣରେ ଆଣିଛନ୍ତି। ସାରଳା ଦାସଙ୍କ ଚିତ୍ତରେ ଜଗନ୍ନାଥ ଓ କୃଷ୍ଣ ଏକ ହେଲା ଭଳି ଭଞ୍ଜୀୟ ଚେତନାରେ ରାମ, କୃଷ୍ଣ ଓ ଜଗନ୍ନାଥ ଏକାକାର ହୋଇଯାଇଛନ୍ତି। ରାମ ଏଠି କୃଷ୍ଣଙ୍କ ଭଳି କାମସ୍ୱରୂପ, ପୁରୁଷୋତ୍ତମ ଜଗନ୍ନାଥ ପୁରୁଷୋତ୍ତମ ଭାବରେ ସର୍ବ ଆକର୍ଷକ କାମଦେବ ମନ୍ତ୍ରରେ ପୂଜିତ ହୁଅନ୍ତି। କ୍ଳିଂ କାମ ଓ ଶ୍ୟାମଙ୍କର ବୀଜ, ଏହି ପରମ୍ପରା ସହ ପରିଚିତ ଭଞ୍ଜଙ୍କ ରାମ ମଧ୍ୟ ସେହି କୋଟି କାମଜିତ ସର୍ବ ଆକର୍ଷକ ପ୍ରଭୁ। ତାଙ୍କୁ ଦେଖି ଦଣ୍ଡକବନର ଋଷି, ମିଥିଳାର ନାରୀ ଓ ଲଙ୍କାର ରମଣୀମାନେ ସ୍ତବ୍ଧ, ବିମୋହିତ ଓ ଉଲ୍ଲସିତ ହୁଅନ୍ତି। ଏସବୁ ସତ୍ତ୍ୱେ ସେହି ରାମ ପତ୍ନୀ ପ୍ରେମରେ ବିଭୋର ପରମ ବିଶ୍ୱସ୍ତ ପ୍ରଣୟୀ। ସେହି ପ୍ରେମୀ ପୁରୁଷ ପୁଣି ପୁରୁଷୋତ୍ତମ, ପତିତ ପାବନ ଭାବରେ ସେ ପତିତ ଉଦ୍ଧାରଣେ ବ୍ରତୀ। ଶେଷ ଛାନ୍ଦର ଆରମ୍ଭରେ ସେ କହିଲେ, ପ୍ରଭୁଙ୍କ ମହୋତ୍ସବ ବର୍ଣ୍ଣନା କବି ଲେଖନୀରେ ଶେଷ ନ ହୋଇ ଅଶେଷ ରହେ, ଅସମାପ୍ତ ଅବର୍ଣ୍ଣନୀୟ ପ୍ରଭୁଙ୍କର ଗୁଣଗାନ। ଏ ଚରିତ ବର୍ଣ୍ଣନାରେ ଚିତ୍ତ ବଶ ହୋଇ ବିମଳ ରସରେ ଦ୍ରବୀଭୂତ ହୋଇଯାଏ। କବି ଆଦୌରୁ କହୁଛନ୍ତି, ଏ ରାମଚରିତ୍ରରେ ଚିତ୍ତ ବଶକର ହେ ବିଜ୍ଞମାନେ ଅର୍ଥୀ ହେବ, ଅର୍ଥାତ୍ ଏ ଚରିତ୍ରରେ ବଶଚିତ୍ତ ହେବାରେ ତୁମେ ଫଳ ପାଇବ। ସୀତା ସଙ୍ଗେ ବିଜେ କରି ପ୍ରଭୁ କୃପାର ବରୁଣାଳୟ ବା ସମୁଦ୍ର ପରି ଦିଶିଲେ। ସମୁଦ୍ର ଭଳି ଶ୍ରୀରାମ ଗମ୍ଭୀର ଗୁଣରେ ବିଶାରଦ ବା ଶ୍ରେଷ୍ଠ, ସମୁଦ୍ର ତରଙ୍ଗରେ ବହୁ ଭୁବନ ବା ବହୁ ଜଳରେ ସୁଶୋଭିତ। ଶ୍ରୀରାମ ରଙ୍ଗ ବା ନାନାବିଧ ଚାତୁରରେ ବିଳସିତ ଓ ତାହା ବହୁ ଭୁବନରେ ବିଖ୍ୟାତ ହୋଇଛି। ସମୁଦ୍ରରେ ବକପକ୍ଷୀ, ଶ୍ୟାମଳ ପକ୍ଷୀ, ବାଜି ବା ସିନ୍ଧୁ ଘୋଟକ ଓ କୁମ୍ଭୀର ପରିପୂର୍ଣ୍ଣ ଥାଆନ୍ତି, ଶଙ୍ଖମାନେ ଥାଆନ୍ତି। ଅଭିଷେକ ସ୍ଥଳରେ ବକ ଓ ବାଜପକ୍ଷୀ ଚିହ୍ନିତ ଅସ୍ତ୍ର ଧାରଣ କରିଛନ୍ତି ସୈନ୍ୟମାନେ। ବିପୁଳ ସଂଖ୍ୟାରେ ଅଶ୍ୱହସ୍ତି ଅଛନ୍ତି, ଶଙ୍ଖ ମହୁରୀ ମଧ୍ୟ ବାଜୁଛି। ଅଭିଷେକ ସ୍ଥଳର ବିତାନ ବା ଚାନ୍ଦୁଆ ସହିତ କେବଳ ଆକାଶ ତୁଳନୀୟ, ଏହା ସୁବିସ୍ତୃତ ନକ୍ଷତ୍ର ଭଳି ମଣିମାଣିକ୍ୟ ଖଚିତ। ରାମଚନ୍ଦ୍ର ଘନ ବା ମେଘ ଭଳି ଦିଶିଲେ, ତାଙ୍କ କୋଳରେ ବିଜୁଳି ଭଳି ଶୋଭା ପାଇଲେ ସୀତା। ପାର୍ଶ୍ୱରେ ବସ୍ତ୍ର ଧରି ଭରତ, ଛତ୍ର ଧରି ଲକ୍ଷ୍ମଣ ରହିଲେ। ଶତ୍ରୁଘ୍ନ ଚାମର ଢାଳିଲେ, ବାତଜାତ ହନୁମାନ ପୟର ସେବା କଲେ। ଚନ୍ଦ୍ରହାସ ବା ଖଡ଼ଗ ଧରି ଉଭା ହେଲେ ବିଭୀଷଣ, ସୁଗ୍ରୀବ ମୟୂରପଙ୍ଖା ଧରିଲେ। ଅଙ୍ଗଦ ଜାମ୍ବବାନ ପ୍ରଭୃତି ବିଭିନ୍ନ ସେବା ଆଦରି ନେଲେ। ସପ୍ତଋଷି ମିଳି ଅଭିଷେକ କର୍ମ କଲେ, ଶ୍ରେଷ୍ଠ ହସ୍ତି ଆରୋହଣ କଲେ ଶ୍ରୀରାମ। ରାଜାମାନେ ତାଙ୍କୁ ଅନୁସରଣ କଲେ। ରମଣୀମାନଙ୍କ ହୁଳହୁଳି ସ୍ଥନ ଶୁଭିଲା ପରେ ବାରାଙ୍ଗନାମାନେ ନୃତ୍ୟ ଗୀତ ଆୟୋଜନ କଲେ। ଅଭିଷେକ ସମୟରେ ବ୍ରହ୍ମା ଓ ଶିବ ବେଦବିହିତ ମାର୍ଗରେ ସ୍ତୁତି ରଚନା କଲେ। ଏ ଅଭିଷେକ ଦେଖି ବହୁଜନଙ୍କ ନେତ୍ର ବିସ୍ତାରିତ ହୋଇ ସେମାନଙ୍କର ଆନନ୍ଦ ପ୍ରକଟିତ ହେଲା। ଅନ୍ୟ ଅର୍ଥରେ ବହୁ ନେତ୍ରଧାରୀ ଇନ୍ଦ୍ର ଏ ଅଭିଷେକ ଦର୍ଶନରେ ଆନନ୍ଦିତ ହେଲେ ଓ ବହୁମୁଖ ବହିଥିବା ଶେଷଦେବ ଏହାର କୀର୍ତ୍ତି ବର୍ଣ୍ଣିବାକୁ ଅଭାଜନ ହେଲେ। ବାଡ଼ବଜାତ ଅଶ୍ୱିନୀ କୁମାର ରାମଙ୍କ ପ୍ରଭା ଆଗରେ ଶୋଭାହୀନ ହେଲେ। ସେ ଭାବିଲେ, ରାକ୍ଷସ ଶତ୍ରୁ ରାମ ସାର କାମଦେବ ଅବତାର ଗ୍ରହଣ କରିଛନ୍ତି। ଏହି ଭାବରେ ବିଧାତା ସୁତ ବଶିଷ୍ଠ ସ୍ତୁତି କରି କହିଲେ, ବ୍ରହ୍ମାଣ୍ଡ ଭାଣ୍ଡରେ ଚାପଧର ରାମ ହିଁ ଚକ୍ରବର୍ତ୍ତୀ।

ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ମନ ଛରକାକୁ ଖୋଲି ଦେଇ ଶୁଣ ଖୋଲା ଛରକାର କଥା ଉପସ୍ଥାପନାରେ ମୁଁ ଅନୁପମା ସ୍ୱାଗତ କ୍ଷୀଣ ହେ ଶ୍ରୋତା। କିଛି କଥା କିଛି ସ୍ଥାନୀୟ ଖବର ପୁଣି

କିଛି ଗୀତ ନେଇ ଆସିଛି ଆଜିର ଖୋଲା ଝରକାର ଏକ ନୂତନ ଅଧ୍ୟାୟ ନେଇ। ଶ୍ରୋତାବନ୍ଧୁ, ଆଜିର ଖୋଲା ଝରକା କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅନୁପମା ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମା ଜଗତ ଜନନୀ ଦୁର୍ଗାଙ୍କର ନବରାତ୍ର ପୂଜନ ଉତ୍ସବ ଆରମ୍ଭ ହୋଇ ସାରିଲେଣି। ଆଶା କରୁଛି ଆପଣମାନଙ୍କର ଏହି ଶାରଦୀୟ ଦୁର୍ଗା ପୂଜା ବେଶ୍ ଆନନ୍ଦଦାୟକ ହେବ। ମା ଦୁର୍ଗୀ ଦୁର୍ଗଦିନାଶିନୀ ଆପଣମାନଙ୍କର ମଙ୍ଗଳ ବିଧାନ କରନ୍ତୁ ଏହି କାମନା ସହ ଆସନ୍ତୁ ଆରମ୍ଭ କରିବା ଆଜିର ଖୋଲା ଝରକା କାର୍ଯ୍ୟକ୍ରମ।

ଶ୍ରୋତା ବନ୍ଧୁ, ଋତୁଚକ୍ରର ବିବର୍ତ୍ତନରେ ଶରତ ଋତୁ ଧାରାପୃଷ୍ଠରେ ଅବତୀର୍ଣ୍ଣ। ନଈ ପଠାରେ କାଶତଣ୍ଡି ଫୁଲର ଚହରର ଶୋଭା ଧରଣୀକୁ ଏକ ଅପୂର୍ବ ଶୋଭାରେ ବିମଣ୍ଡିତ କରୁଛି। ନିର୍ମଳ ଆକାଶ ସାଙ୍ଗକୁ ଶୀତର କଅଁଳ ଛୁଆଁରେ ବର୍ତ୍ତମାନ ଆମେ ସମସ୍ତେ ଏକ ପ୍ରକାର ନୂତନ ଶିହରଣରେ ଶିହରିତ। ବାସ୍ତବିକ ପ୍ରକୃତିର ନିୟମ ଅକଳ୍ପନୀୟ। ପ୍ରକୃତିର ପରିବର୍ତ୍ତିତ ଜଳବାୟୁ ସାଙ୍ଗକୁ ପାର୍ବଣର ଋତୁ ମା ଜଗତ ଜନନୀ ଦୁର୍ଗାଙ୍କର ଅନନ୍ୟ ଉପାସନାର୍ଯ୍ୟ ପର୍ବ ଦଶହରା ଜନମାନସରେ ଏକ ଅଫୁରନ୍ତ ଆନନ୍ଦ ଭରି ଦେଉଛି। ଆମ ହିନ୍ଦୁମାନଙ୍କର ଆଧ୍ୟାତ୍ମିକ ବିଶ୍ୱାସ ଓ ପରମ୍ପରାରେ ଦୁର୍ଗା ପୂଜାର ମହତ୍ତ୍ୱ ଯଥେଷ୍ଟ ରହିଛି। ଏହି ପୂଜାର ମୂଳରେ ମହିଷାସୁର ରୂପୀ ସମସ୍ତ ନକାରାତ୍ମକ ଶକ୍ତିକୁ ଇସାରା ସଂସାରରୁ ବିଲୋପ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ମା ଦୁର୍ଗତି ନାସିନୀ ଦୁର୍ଗା ଆବିର୍ଭୂତ ହୋଇଥାନ୍ତି ଏଇ ଧରାପୃଷ୍ଠରେ। ଶ୍ରୋତାବନ୍ଧୁ, ଏ ତ ଆମର ପୁରାଣର କଥା, ତାହେଲେ ଏହାର ବାସ୍ତବିକତାକୁ ଆମେ ସମସ୍ତେ ପରଖିବାର ଆବଶ୍ୟକତା ରହିଛି। ସାଧାରଣତଃ ଆମେ ସମସ୍ତେ ଏହି ପାର୍ବଣକୁ ଏକ ପ୍ରକାର ମଜା ମଜଲିସ୍ର ପର୍ବ ଭାବରେ ଗ୍ରହଣ କରିଥାଉ, ଯେପରିକି ବିଭିନ୍ନ ପୂଜା ମେଢ଼ ବୁଲିବା, ନାଟ ଦେଖିବା, ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଆମୋଦ ପ୍ରମୋଦ କରିବା। ଯଦିଓ ଏହା ଆମ ପାଇଁ ଏକ ଆନନ୍ଦ ଉଲ୍ଲାସର ସମୟ, ତଥାପି ତା'ର ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦୁର୍ଗା ପୂଜାକୁ ଆମେ କେବଳ ଏକ ଆନନ୍ଦ ଉଲ୍ଲାସର ପର୍ବ ଭାବରେ ନ ନେଇ ଆମ ଭିତରେ ଥିବା ଅସୂୟା ଭାବକୁ ଦୂର କରି ସମାଜରେ ଏକ ଶାନ୍ତ ନିର୍ମଳ ବାତାବରଣ ସୃଷ୍ଟି କରିବାର ମାନସିକତାକୁ ଜାଗ୍ରତ କରିବାର ଆବଶ୍ୟକତା ରହିଛି। ବିଶେଷ ଭାବରେ ଆମେ ଆମ ଭିତରେ ଥିବା ହିଂସା, କ୍ରୋଧ, ଅହଂକାରକୁ ବିସର୍ଜନ କରି ଏକ ଏକ ସୁସ୍ଥ ନିରାମୟ ଜୀବନ ଜିଇଁବାର ପ୍ରୟାସ କରିବା ଉଚିତ। ଆମ ସମାଜ ଏକ ସୁସ୍ଥ ସମାଜ ହେଉ, ଏହି କାମନା ନେଇ ସଂକଳ୍ପ ନେବା ଉଚିତ।

ଆତ୍ମସମୀକ୍ଷା କଲେ ଆମେ ଜାଣିପାରିବା ଧର୍ମ ଓ ସଂସ୍କୃତି ନାଁରେ ଆମେ ଅଧର୍ମ ଓ ଅପସଂସ୍କୃତିର ବଶବର୍ତ୍ତୀ ହୋଇଯାଇନେ ତ। ପୁନଶ୍ଚ ପରମ୍ପରାର କଥାକୁ ଆମେ ଯଦି ଆସିବା ତାହେଲେ ବର୍ତ୍ତମାନ ଆମେ ଚିରାଚରିତ ପ୍ରଥାରେ ଏମିତି ଏକ ଏକ କୁତ୍ସିତ ପରମ୍ପରାର ବଶବର୍ତ୍ତୀ ହୋଇଆସିଛି ଯେ ତାହା ଆମ ସମସ୍ତଙ୍କ ପାଇଁ ଅକରଣୀୟ ହେଲେ ମଧ୍ୟ ପରମ୍ପରାର ଦ୍ୱାହି ଦେଇ ତାକୁ ଆମେ କରିଚାଲିଛେ। ଏଇ ଯେମିତି ଆମ କଳାହାଣ୍ଡିର ଏକ ମହାନ ପର୍ବ ମା ମାଣିକେଶ୍ୱରୀଙ୍କର ଛତର ଯାତ୍ରା, ଯେଉଁ ଯାତ୍ରା ଏକ ବିଶ୍ୱପ୍ରସିଦ୍ଧ ଯାତ୍ରା ଯାହା ପାଇଁ ଆମ କଳାହାଣ୍ଡିର ଏକ ସ୍ୱତନ୍ତ୍ର ପରିଚୟ ଅଛି। ସେହି ଯାତ୍ରା ସମୟରେ ଆମେ ମାନସିକ କରି ନିରୀହ ପଶୁମାନଙ୍କୁ ଅଗଣିତ ସଂଖ୍ୟାରେ ବଳି ଦେଇ ସମଗ୍ର ପରିବେଶକୁ ରକ୍ତରଞ୍ଜିତ କରିବା, ଏକଥାଟି ଆମ କୁତ୍ସିତ ପରମ୍ପରାର ଏକ ନିଦର୍ଶନ ନୁହେଁ କି? ପ୍ରଶ୍ନ ଉଠେ, ଆମର ଅଭୀଷ୍ଟ ପୂରଣ ପାଇଁ ଆମେ ଏକ ନିରୀହ ଜୀବକୁ ହତ୍ୟା କରିବା ବିଶ୍ୱାସଟି ଆମ ପାଇଁ କେତେ ମଙ୍ଗଳଦାୟକ? ଶାସ୍ତ୍ରରେ ଯେତେବେଳେ ଜୀବକୁ ହତ୍ୟା କରିବାକୁ ମହାପାପ ବୋଲି କୁହାଯାଇଛି, ତାହେଲେ ପଶୁ ବଳି କେତେ ଦୂର ଆମମାନଙ୍କ ପାଇଁ ଯଥାର୍ଥ ତାହା ବିବେଚନା କରିବାର ସମୟ ଏବେ ଆସିଛି।

0: चासी भाई भौनी माने पीएम किसान किस्ती पाइबा पई वार्षिक ई केवाईसी बाध्यतामूलक एथि पई pmkisan.gov.in पोर्टल रे निजर ई केवाईसी जांच करै नियंतु आपण निकटस्थ जनसेवा केंद्र को जाई एही काम करि परिबे किंबा पीएम किसान मोबाइल ऐप माध्यम रे निजे करि परिबे मनु रखंतु जदि पोर्टल रे आपणक जमीर तथ्य नाही तेबे एग्रीस्टैक फार्मर रजिस्ट्री माध्यम रे फार्मर आईडी करंतु किस्ती टंका पाइबा पई बैंक खाता रे आधार संयोग करंतु एवं NPCI मैपिंग फॉर्म दाखल करंतु आज ही यही प्रक्रिया संपूर्ण करंतु अधिक सूचना पाई कृषि समृद्धि हेल्पलाइन नंबर 155333 किंबा निकटस्थ कृषि कार्यालय सह जोगाजोग करंतु।
1: श्रोता बंधु आजिर सबुठारु महत्वपूर्ण तथ्य हेउछि भारतीय नौसेनार शक्ति वृद्धि। ଆଜି ମୁମ୍ବାଇର ନାଭାଲ ଡକ୍ୟାର୍ଡରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଆଣ୍ଟି ସବ୍ମେରିନ୍ ୱାର୍ଫେୟାର କ୍ରାଫ୍ଟ INS ମାଙ୍ଗ୍ରୋଲକୁ ଆନୁଷ୍ଠାନିକ ଭାବେ ସେନାରେ ସାମିଲ କରାଯାଉଛି। କୋଚିନ୍ ସୁପ୍ୟାର୍ଡ ଦ୍ୱାରା ପ୍ରାୟ 80%ରୁ ଅଧିକ ଭାରତୀୟ ସାମଗ୍ରୀରେ ନିର୍ମିତ ଏହି ଯୁଦ୍ଧ ଜାହାଜ ସମୁଦ୍ରର ଅଗଭୀର ଜଳରେ ଲୁଚି ରହିଥିବା ଶତ୍ରୁପକ୍ଷର ସବ୍ମେରିନ୍କୁ ସେକେଣ୍ଡରେ ଚିହ୍ନଟ କରି ଧ୍ୱଂସ କରିବାର କ୍ଷମତା ରଖେ। ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଦିଗରେ ଏହା ଆମ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବିରାଟ ମାଇଲଖୁଣ୍ଡ। ଅନ୍ୟପଟେ ଖେଳପଡ଼ିଆରୁ ମଧ୍ୟ ଭାରତ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ଗୁଜରାଟର ଅହମ୍ମଦାବାଦସ୍ଥିତ ବୀର ସାବରକର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆଜିଠାରୁ ଐତିହାସିକ ବ୍ରିକ୍ସ ପାରମ୍ପରିକ ଏବଂ ଆଦିବାସୀ କ୍ରୀଡ଼ା ମହୋତ୍ସବ ଆରମ୍ଭ ହେଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱର ପ୍ରାଚୀନ ଏବଂ ପାରମ୍ପରିକ ଖେଳଗୁଡ଼ିକର ସଂରକ୍ଷଣ କରିବା। ଏହି ମଞ୍ଚରେ ଆମ ଦେଶର ପ୍ରାଚୀନ କ୍ରୀଡ଼ା ଯେମିତିକି ମଲ୍ଲଖମ୍ବ, ଯୋଗାସନ ଏବଂ ବଲ୍ଲିପୟଟ୍ଟୁ ସହିତ ବ୍ରାଜିଲର କାପୋଏରା ଓ ଚୀନର ୱୁଶୁ ଭଳି ଚିତ୍ତାକର୍ଷକ ପାରମ୍ପରିକ ସମର କଳାର ପ୍ରଦର୍ଶନ ଦେଖିବାକୁ ମିଳିବ, ଯାହା ବିଶ୍ୱ ସଂସ୍କୃତିକୁ ଏକଜୁଟ କରିବାରେ ସଫଳତା ଆଣିଦେବ।

ଶୈକ୍ଷିକ ଦାୟିତ୍ୱ ଏବଂ ଇତିହାସର ମହାପୁରୁଷମାନଙ୍କୁ ମନେ ପକାଇବାକୁ ସୁଯୋଗ ଦିଏ। ଆଜି ହେଉଛି ଭାରତର ପ୍ରସିଦ୍ଧ ସମାଜସେବୀ, ସମାଜବାଦୀ ନେତା, ଚିନ୍ତା ନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ରାମ ମନୋହର ଲୋହିଆଙ୍କର ପୁଣ୍ୟତିଥି। ସାମାଜିକ ସମାନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ସିଏ କରିଥିବା ସଂଗ୍ରାମକୁ ଆଜି ସମଗ୍ର ଦେଶ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛି। ଏହା ସହିତ ଆଜି ଜାତୀୟ ମାନବାଧିକାର କମିଶନ ବା ନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନର 33ତମ ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହେଉଛି। ପୁଣି ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଆଜି ହେଉଛି ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ। ଏହି ଅବସରରେ ଗଣ୍ଠିବାତ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ସୁସ୍ଥ ଜୀବନଶୈଳୀ ଆଣିବା ପାଇଁ ସାରା ଦେଶରେ ସଚେତନତା ବାର୍ତ୍ତା ଦିଆଯାଉଅଛି।

ଶ୍ରୋତାବନ୍ଧୁ, ଯଦି ଆମେ ବିଶ୍ୱ ଇତିହାସର ପୃଷ୍ଠା ଓଲଟାଇବା, ତେବେ ଆଜିର ଦିନଟି ଅତି ଗୁରୁତ୍ୱପୂର୍ଣ୍ଣ ମନେହେବ। 1492 ମସିହା ଅକ୍ଟୋବର ମାସ 12 ତାରିଖରେ ସାହସୀ ନାବିକ କ୍ରିଷ୍ଟୋଫର କଲମ୍ବସ୍ ପ୍ରଥମ କରି ଆମେରିକା ମହାଦେଶରେ ପହଞ୍ଚିଥିଲେ। ଏହି ସ୍ମୃତିରେ ଆଜି ବିଶ୍ୱର ବିଭିନ୍ନ ଦେଶରେ କଲମ୍ବସ୍ ଡେ ପାଳନ କରାଯାଉଛି। ପୁଣି ଆଦିବାସୀମାନଙ୍କ ସମ୍ମାନରେ ଇଣ୍ଡିଜେନିୟସ୍ ପିପୁଲ୍ସ ଡେ ପାଳନ କରାଯାଉଅଛି। କେବଳ ସେତିକି ନୁହେଁ, 1810 ମସିହାରେ ଆଜିର ଦିନରେ ହିଁ ଜର୍ମାନୀର ମ୍ୟୁନିକ୍ଠାରେ ବିଶ୍ୱପ୍ରସିଦ୍ଧ ଅକ୍ଟୋବର ଫେଷ୍ଟ ମହୋତ୍ସବ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା।

ଦେଖିଲୁ ସେହି ଭାବନାକୁ ଅନେକ ଦିନ ପର୍ଯ୍ୟନ୍ତ ମନେ ରଖିଥାଉ। ଦୈନନ୍ଦିନ ଜୀବନରେ ଆମେ ନେଉଥିବା ଅଧିକାଂଶ ନିଷ୍ପତ୍ତି ଆମର ଚେତନ ମନ ବଦଳରେ ଅବଚେତନ ବା ସବ୍କନସିୟସ୍ ମନ ଦ୍ୱାରା ହିଁ ନିଆଯାଇଥାଏ। ଅନେକ ସମୟରେ ଲୋକ ଏକା ସାଙ୍ଗରେ ବହୁତ କାମ ବା ମଲ୍ଟିଟାସ୍କିଂ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଏହା ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ କମାଇ ଦେଇଥାଏ। ସେହିପରି କୌଣସି ନୂଆ ବ୍ୟକ୍ତିଙ୍କୁ ଭେଟିବା ସମୟରେ ଆମ ମନ ମାତ୍ର କିଛି ସେକେଣ୍ଡ ଭିତରେ ତାଙ୍କ ବିଷୟରେ ଏକ ପ୍ରଥମ ଧାରଣା ବା ଫର୍ଷ୍ଟ ଇମ୍ପ୍ରେସନ୍ ପ୍ରସ୍ତୁତ କରିନିଏ। ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ମଣିଷ କଠିନ ସତ୍ୟକୁ ଗ୍ରହଣ କରିବା ଅପେକ୍ଷା ନିଜକୁ ଆଶ୍ୱସ୍ତି ଏବଂ ଆରାମ ଦେଉଥିବା ମିଥ୍ୟା ବା କଥାକୁ ଅଧିକ ପସନ୍ଦ କରେ।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିବା ଆମ ରାଜ୍ୟ ଓଡ଼ିଶା ସମ୍ବନ୍ଧରେ କେତୋଟି ରୋଚକ ତଥ୍ୟ। ଚାନ୍ଦିପୁର ବେଳାଭୂମି ଦୁନିଆର ସବୁଠାରୁ ଅଦ୍ଭୁତ ବେଳାଭୂମି ମଧ୍ୟରୁ ଗୋଟିଏ। ଏଠାରେ ସମୁଦ୍ର ପାଣି ଚୁଆର ସମୟରେ ପ୍ରାୟ 5 କିଲୋମିଟର ପଛକୁ ଚାଲିଯାଏ ଏବଂ ପୁଣି ଫେରିଆସେ, ଯାହାକୁ ଲୁଚକାଳି ଖେଳୁଥିବା ସମୁଦ୍ର ବୋଲି ମଧ୍ୟ କୁହାଯାଏ। ସମ୍ବଲପୁରରେ ଥିବା ହୀରାକୁଦ ବନ୍ଧ ହେଉଛି ପୃଥିବୀର ସବୁଠାରୁ ଦୀର୍ଘତମ ମାଟିରେ ନିର୍ମିତ ବନ୍ଧ, ଲଙ୍ଗେଷ୍ଟ ଆର୍ଦେନ୍ ଡ୍ୟାମ୍। ଏହାର ମୋଟ ଲମ୍ବ ପ୍ରାୟ 25.8 କିଲୋମିଟର। ଏବେ ଆସନ୍ତୁ ଜାଣିବା ବିଜ୍ଞାନସମ୍ମତ କିଛି ତଥ୍ୟ। ଶ୍ରୋତାବନ୍ଧୁ, ଏକ କ୍ଷୁଦ୍ର ମହୁମାଛିର 5ଟି ଆଖି ଥାଏ। 2ଟି ବଡ଼ ଆଖି ସହିତ ମୁଣ୍ଡ ମଝିରେ 3ଟି ଛୋଟ ଆଖି ଥାଏ। ସାଧାରଣତଃ ସବୁ ଜୀବଙ୍କ ରକ୍ତର ରଙ୍ଗ ନାଲି ହୋଇଥାଏ, କିନ୍ତୁ ଅକ୍ଟୋପସ୍ର ରକ୍ତର ରଙ୍ଗ ନୀଳ। କେବଳ ସେତିକି ନୁହେଁ, ଏମାନଙ୍କର 3ଟି ହୃଦୟ ବା ହାର୍ଟସ୍ ଏବଂ 9ଟି ମସ୍ତିଷ୍କ ଥାଏ। ଶ୍ରୋତାବନ୍ଧୁ, ଶୁଦ୍ଧ ମହୁ ଏମିତି ଏକ ଖାଦ୍ୟ ଯାହା ହଜାର ହଜାର ବର୍ଷ ରହିଲେ ମଧ୍ୟ କେବେ ଖରାପ ବା ନଷ୍ଟ ହୁଏ ନାହିଁ। ପ୍ରତ୍ନତତ୍ତ୍ୱବିତ୍ମାନେ ମିଶରର ପିରାମିଡ୍ରୁ 3000 ବର୍ଷ ପୁରୁଣା ମହୁ ପାଇଥିଲେ, ଯାହା ଆଜି ବି ଖାଇବା ଯୋଗ୍ୟ ଅଛି। ଶ୍ରୋତାବନ୍ଧୁ, ଆମ ପୃଥିବୀରେ 24 ଘଣ୍ଟାରେ ଗୋଟିଏ ଦିନ ହେଉଥିବା ବେଳେ ଶୁକ୍ର ଗ୍ରହ ବା ଭେନସ୍ର ଗୋଟିଏ ଦିନ ଏହାର ଗୋଟିଏ ବର୍ଷଠାରୁ ମଧ୍ୟ ବଡ଼ ହୋଇଥାଏ। ଏହାର କାରଣ ହେଉଛି, ନିଜ ଚାରିପଟେ ବୁଲିବା ପାଇଁ ଶୁକ୍ର ଗ୍ରହ ସୂର୍ଯ୍ୟ ଚାରିପଟେ ବୁଲିବା ଅପେକ୍ଷା ଅଧିକ ସମୟ ନେଇଥାଏ।

କଥାରେ କଥାରେ ଗୀତରେ ଗୀତରେ ସମୟ ତ ଗଲା ସରି, ଖୋଲା ଝରକାକୁ ଏଇଠି ରଖିବା ଆଉ କରିବାନି ଡେରି। ଖୋଲା ଝରକାକୁ ନେଇ ଶ୍ରୋତା ବନ୍ଧୁ ଚିଠି ଖଣ୍ଡେ ନିଶ୍ଚୟ ଦେବ, କଥା ଦିଅ ତୁମେ ଏ ଅନୁପମାକୁ ପାଶ୍ୱରେ କେବେ ନ ଦେବ। ଶ୍ରୋତା ବନ୍ଧୁ, ଆଜିର ଖୋଲା ଝରକା କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ମାଧ୍ୟମରେ ନିଶ୍ଚୟ ଜଣାଇବେ। ଚିଠି ପଠାଇବାର ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍କୋଡ଼ ନମ୍ବରଟି ହେଲା 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା। ସମୟ ପୂର୍ବାହ୍ନ 11:11। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା ସମ୍ପର୍କରେ। ଦିନ 12:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ, କେତୋଟି ସୁଗମ ସଙ୍ଗୀତ ପ୍ରଚାର କରିବ। ଦିନ 12:30 ଶିଳ୍ପୀ ରୀତା ବିଶାଳ, ଦେବାଶିଷ ମହାପାତ୍ର, ଗୀତାରାଣୀ ଦାସ, ଶେଖର ଚନ୍ଦ୍ର ଘୋଷ ଏବଂ ସୁହାସ ମହାନ୍ତି। ଚାଷର କଥା ଦିନ 12:10। ଦିନ 12:20 ଶୁଣିବେ କାର୍ଯ୍ୟକ୍ରମ ଶକ୍ତି ରୂପା। ଦିନ 2:45 ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏଇଥିଲା ଆଜି ଆମ କେନ୍ଦ୍ରରୁ ପରବର୍ତ୍ତୀ

ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା ଏଇଠି ଶେଷ କରୁଛୁ। ଆଜିର ପ୍ରଥମ ଅଧିବେଶନ, ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଠିକ୍ ଦିନ 12ଟାରେ। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀ ପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 12:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଅଭିମାନ କଥାଚିତ୍ରରୁ, ଗାଇଛନ୍ତି ଲତା ମଙ୍ଗେସ୍କର ଓ ମନାରୋ ଦାସ। ଗୀତ ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ପରମାନ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଆନନ୍ଦ କଥାଚିତ୍ରରୁ ଯୋଗେଶଙ୍କ ଗୀତ ରଚନା ଏବଂ ସଲିଲ ଚୌଧୁରୀଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ମନ୍ନା ଦେଈ।

ଏଥର ଶୁଣନ୍ତୁ ସରବୀ କଥାଚିତ୍ରରୁ ପ୍ରକାଶ ମେହେରାଙ୍କର ଗୀତ ରଚନା ଏବଂ ବାପି ଲହରୀଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି କିଶୋର କୁମାର।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ୱା, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କ୍ ରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ୱା, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କ୍ ରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଗୀତା ଖଣ୍ଟିଆଙ୍କ ଆଉ ଏକ ରଚନାରୁ ଶୁଣନ୍ତୁ, ଶିଳ୍ପୀ ଶେଖର ଚନ୍ଦ୍ର ଘୋଷ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଦର୍ଶକ ବୃନ୍ଦ, ଖବରଦାର, ଯଦି ବ୍ରେକିଂ ନ୍ୟୁଜ୍ ହେବାରୁ ବଞ୍ଚିବାର ଅଛି ତେବେ ପଇସା ପଠେଇବା ସମୟରେ ନାମ ଆଉ ଧନରାଶି ସର୍ବଦା ପୁଣି ଥରେ ଯାଞ୍ଚ କରନ୍ତୁ।
2: RBI କହେ, କାହାକୁ ବି ପେମେଣ୍ଟ କଲାବେଳେ ଟିକିଏ ଧ୍ୟାନର ସହିତ।
3: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ EKYC ବାଧ୍ୟତାମୂଳକ। ଏଥିପାଇଁ PM Kisan.gov.in ପୋର୍ଟାଲରେ ନିଜର EKYC ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ID କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
4: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
5: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
6: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ୍ ୱାଇ, ଆପଣଙ୍କର ସାଇବର ରକ୍ଷକ।

0: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଏହି ବିରତି ପରେ
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଡେଜର୍ଟ ଆସିଗଲା କିନ୍ତୁ ଆମ ଚାମ୍ପିଅନ୍ ଆସିଲେନି ଏପର୍ଯ୍ୟନ୍ତ।
5: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା।
6: ତ ଗର୍ଲସ୍, କ'ଣ ହଉଛି?
7: ବିଲ୍ ହଉଛି, ଚାଲ ତୋ କାର୍ଡ ଦେ,
6: ପିନ୍ ଦେ।
2: RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର ହିଁ କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱାର୍କ ଦ୍ୱାରା କରନ୍ତୁ। ହଁ, ଏଇଟା ଖାଇବାର ଚାମ୍ପିଅନସିପ୍ ଥିଲା ନା କ'ଣ? RBI କହେ, ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
9: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
10: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ୍ ୱାଇ, ଆପଣଙ୍କର ସାଇବର ରକ୍ଷକ।

या देवी सर्वभूतेषु मात्ररूपेण संस्थिता, या देवी सर्वभूतेषु शक्तिरूपेण संस्थिता, या देवी सर्वभूतेषु विद्यारूपेण संस्थिता, या देवी सर्वभूतेषु लक्ष्मीरूपेण संस्थिता। नमस्तस्यै नमस्तस्यै नमस्तस्यै नमो नमः। ଏଇ ଶାରଦୀୟ ପରିବେଶଟା ପବିତ୍ରମୟ, ନିର୍ମଳତାରେ ଭରା। ଆପଣ ପରିବେଶ ଭାବନ୍ତୁ, ଏଇ ପରିବେଶଟା ଲାଗୁଛି ନୂତନ ଶକ୍ତି, ନୂତନ ଉର୍ଜାରେ ଭରପୁର। ମାଆଙ୍କର ଆଗମନ ଚତୁର୍ଦ୍ଦିଗକୁ କରିଛି ଶୁଦ୍ଧ, ପୂତ, ପବିତ୍ର, ଶକ୍ତିମୟୀ। ମା ଦୁର୍ଗାଙ୍କର ସୁଆଗମନ ଘଟିଛି ଯେତେବେଳେ, ସାରା ପରିବେଶ ଶକ୍ତିମୟ, ପବିତ୍ରମୟ ହେବନି କିପରି କହିଲେ। ଆମର ମନନ ଚିନ୍ତନରେ ମାଆଙ୍କର ଆଗମନ ସ୍ପଷ୍ଟ ରୂପେ ଜଣାପଡ଼ୁଛି। ସେଥିପାଇଁ ତ ମାଆଙ୍କର ସ୍ମରଣ

ଆମର ସମସ୍ତ ଶ୍ରୋତା ଭଉଣୀଙ୍କୁ ଶାରଦୀୟ ଦୁର୍ଗାପୂଜାର ଅନେକ ଅନେକ ଅଭିନନ୍ଦନ। ଆଉ ଆମର ଶକ୍ତିରୂପା କାର୍ଯ୍ୟକ୍ରମକୁ ହୃଦୟର ସହିତ ସ୍ୱାଗତ କରୁଛି। ମୁଁ ପଙ୍କଜିନୀ ଗୁରୁ, ନମସ୍କାର। ଗୋଟିଏ ନାରୀ ଯଦି ଆପଣ ଭଲ ଭାବରେ ଗଭୀର ଭାବେ ଚିନ୍ତା କରିବେ, ଅପାର ଶକ୍ତିର ଅଧିକାରିଣୀ, ଆମ ସମାଜର ସୁପ୍ରଥା କୁପ୍ରଥା ମଧ୍ୟରେ ସନ୍ତୁଳନ ରକ୍ଷା କରି ସହନଶୀଳ ହୋଇ ସବୁକୁ ସମ୍ମାନ ଦେଇ ସେ ଗତି କରିବା ଶିଖିଛି। କାରଣ ସେ କାଳେ କାଳେ ପୁରୁଷାଶ୍ରୟୀ ହୋଇଆସିଛି। ଜନ୍ମରୁ ବିବାହ ଯୋଗ୍ୟା ହେବା ପର୍ଯ୍ୟନ୍ତ ବାପାଙ୍କର କିମ୍ବା ବଡ଼ ଭାଇଙ୍କର ସ୍ନେହ ଶ୍ରଦ୍ଧା ତାଗିଦ କଠୋର ଅନୁଶାସନ ଭିତରେ ତା ସମୟ ବିତେ। ବିବାହ ପରେ ଆଶ୍ରିତା ହୁଏ ସ୍ୱାମୀଙ୍କର, ବୃଦ୍ଧାବସ୍ଥାରେ ସନ୍ତାନଙ୍କୁ ଆଶ୍ରା କରେ। ଯଦିଓ ସମୟ ବଦଳିଛି, ବଦଳିଛି ପରିସ୍ଥିତି, ଆମ ସମାଜରେ ତ ଆପଣ ଜାଣନ୍ତି ଭିନ୍ନ ଭିନ୍ନ ମାନସିକତା ସମ୍ପନ୍ନ ଲୋକ ଅଛନ୍ତି। କିଏ କିଏ ନାରୀକୁ ସମ୍ମାନର ଆସନରେ ବସାଇଥାନ୍ତି ତ କିଏ କିଏ ତାକୁ ତୁଚ୍ଛ ଏକ ଭୋଗ୍ୟ ବସ୍ତୁ ରୂପେ ଗ୍ରହଣ କରିଥାନ୍ତି। ତାଙ୍କର ଏହି କୁତ୍ସିତ ମାନସିକତା ପାଇଁ ସମାଜ ଆଜି ଚିନ୍ତିତ। ତାର ଉନ୍ନତି ପ୍ରଗତିକୁ ସହ୍ୟ କରିପାରନ୍ତିନି। ଯଦି ବା କେବେ କୌଣସି ଅଘଟଣ ଘଟିଲା ପରିବାରରେ, ତାହେଲେ ଦୋଷ ଲଦି ଦିଆଯାଏ କେବଳ ତା ମୁଣ୍ଡରେ। କେତେକ ଲୋକଙ୍କ ପାଇଁ ତା ଜନ୍ମ ଆଶୀର୍ବାଦ ତ କେତେକ ଲୋକଙ୍କ ପାଇଁ ସେ ସାଜେ ଅଭିଶାପ। କୁତ୍ସିତ ମାନସିକତାରେ ବଳି ପଡ଼େ ସେ। କିନ୍ତୁ ଭାବନ୍ତୁ ତ, ସେ ନଥିଲେ ଏ ସୃଷ୍ଟି କ'ଣ ସମ୍ଭବ ହୁଅନ୍ତା କି? ଗୋଟିଏ ସକାରାତ୍ମକ ଦୃଷ୍ଟିକୋଣ ରଖି ଆପଣମାନେ ଏ ବିଷୟକୁ ନେଇ ଚିନ୍ତା କରନ୍ତୁ। ବର୍ତ୍ତମାନ ତ ଶକ୍ତି ପ୍ରଦାୟିନୀ ମା ଦୁର୍ଗାଙ୍କର ଷୋଡ଼ଶ ପୂଜା ଆରମ୍ଭ ହୋଇଗଲାଣି। ତାହେଲେ ଆସନ୍ତୁ ମାଙ୍କୁ ଏଇଠି ସ୍ମରଣ କରିବା ଏଇ ଭଜନ ମାଧ୍ୟମରେ।

ଗୋଟିଏପଟେ ମା ଦୁର୍ଗାଙ୍କର ମା ଲକ୍ଷ୍ମୀ ମା ସରସ୍ୱତୀଙ୍କ ପୂଜା ଆରାଧନା, ଅନ୍ୟପଟେ ନାରୀମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବ୍ୟଭିଚାର। ଏ କୁତ୍ସିତ ମାନସିକତା ଯେପର୍ଯ୍ୟନ୍ତ ଆମ ସଭିଙ୍କ ମନରୁ ନ ଦୂରେଇଛି ସେତେଦିନ ପର୍ଯ୍ୟନ୍ତ ନାରୀ ପ୍ରତି ଅନ୍ୟାୟ ଘଟି ଚାଲିଥିବ। ଯୁଗ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିରେ ନାରୀର ସ୍ଥାନକୁ ଆମେ ଭୁଲିବା ଉଚିତ ନୁହେଁ। ବର୍ତ୍ତମାନର ପରିବର୍ତ୍ତିତ ଯୁଗରେ ନାରୀ ଅନେକ କ୍ଷେତ୍ରରେ ସ୍ୱାଧୀନତା ପାଇସାରିଛି, ନିଜ ଅବସ୍ଥିତିକୁ

0: ନିଜ ସଂସ୍କୃତିରେ ନାରୀର ସ୍ଥାନକୁ ଆମେ ଭୁଲିବା ଉଚିତ ନୁହେଁ। ବର୍ତ୍ତମାନର ପରିବର୍ତ୍ତିତ ଯୁଗରେ ନାରୀ ଅନେକ କ୍ଷେତ୍ରରେ ସ୍ୱାଧୀନତା ପାଇସାରିଛି। ନିଜ ଅବସ୍ଥିତିକୁ ସେ ବୁଝିପାରିଛି, ନିଜର ଲୁକାୟିତ ପ୍ରତିଭାକୁ ଚିହ୍ନି ପାରିଛି, ନିଜର ଅଦମ୍ୟ ସାହସ ଶକ୍ତିର ପରିଚୟ ମଧ୍ୟ ଦେଇଛି। ସେଥିପାଇଁ ତାକୁ ଦରକାର ଉତ୍ସାହର ହାତଟିଏ। ତାକୁ ଯଦି ଆପଣ ସହଯୋଗର ହାତ ବଢ଼ାଇବେ, ଟିକିଏ ସୁଯୋଗ ଦେବେ, ନିଜର ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବାର କ୍ଷମତା ତାର ଅଛି। ଆଉ ସେ କ୍ଷମତାକୁ ସେ କାର୍ଯ୍ୟରେ ପରିଣତ କରିକି ଦେଖାଇବ ମଧ୍ୟ। ଆପଣ ଥରେ ଥରେ ଖାଲି ଚେଷ୍ଟା କରନ୍ତୁ, ସହଯୋଗର ହାତ ବଢ଼ାନ୍ତୁ, ତାକୁ ମାନସିକ ରୂପରେ ସହଯୋଗ କରନ୍ତୁ। ସେ ଚାହିଁଲେ ତା ମନୋବଳକୁ ଦୃଢ଼ କରି ପରିବାରର ଆର୍ଥିକାବସ୍ଥାକୁ ନିଶ୍ଚୟ ସ୍ୱଚ୍ଛଳ କରିପାରିବ। ଆସନ୍ତୁ ବର୍ତ୍ତମାନ ଆମର ଜଣେ ଭଉଣୀଙ୍କୁ ସାକ୍ଷାତ କରିବା, ଆଉ ବହୁତ କିଛି ଜାଣିବା ସେ କେମିତି ନିଜ ମନୋବଳକୁ ଦୃଢ଼ କରି ଗୋଟିଏ ଗୃହିଣୀ ହୋଇ ମଧ୍ୟ ବ୍ୟବସାୟକୁ ଏକ ମାଧ୍ୟମ କରିକି ନିଜର ପରିବାରକୁ ଆର୍ଥିକ ସହଯୋଗ ଯୋଗାଉଛନ୍ତି, ପୁଣି ସେ ନିଜେ ମଧ୍ୟ ଖୁସି କାହିଁକି ନା ସେ କିଛି କରିପାରିଛନ୍ତି ବୋଲି।
1: ଭଉଣୀ ନମସ୍କାର। ନମସ୍କାର, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ।
1: ଭଉଣୀ, ପ୍ରଥମେ ଆମେ ଆପଣଙ୍କ ପରିଚୟ ଜାଣିବାକୁ ଚାହିଁବୁ।
2: ମୁଁ ସଙ୍ଗୀତା ସାହୁ, ମୁଁ ଭବାନୀପାଟନା ରେଭିନ୍ୟୁ କଲୋନୀରେ ରହୁଛି।
1: ହଁ, ଆପଣ କଣ କରନ୍ତି କି ଭଉଣୀ?
2: ହଁ, ମୁଁ ପ୍ରଥମେ ତ ଗୋଟେ ଗୃହିଣୀ, ତାପରେ ମୁଁ ଅନଲାଇନ୍ ଶାଢୀ ବିଜନେସ୍, ଜୁଏଲେରୀ ବିଜନେସ୍ କରୁଛି, ତା ସହିତ ସିଲେଇ ବି କରୁଛି। ଟିକେ ସମୟ ମିଳିଲା ପରେ ଆଜିକାଲି ଯୁଗରେ ତ କିଛି ନା କିଛି କରିବାକୁ ପଡୁଛି ନା, ସେଥିପାଇଁ ମହିଳାମାନଙ୍କୁ ଘର କାମ ସହିତ ଅନ୍ୟ କାମ ମଧ୍ୟ ତା ସାଙ୍ଗେ ମେଣ୍ଟେନ୍ କରୁଛୁ ଆମେ।
1: ଭଉଣୀ, ଆପଣ ତ ଦେଖୁଛନ୍ତି ଯେ ବର୍ତ୍ତମାନ ସବୁ କିଛିର ଦରଦାମ ବଢି ଚାଲିଛି, ଆଉ ଅନେକ ଝିଅ ପିଲା ଚାହୁଁଛନ୍ତି କିଛି ନା କିଛି କରିକି, ମାନେ ମହିଳାମାନେ ମଧ୍ୟ ଚାହୁଁଛନ୍ତି କିଛି ନା କିଛି କରିକି ତାଙ୍କର ପରିବାରର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ। ତ ଆପଣ ସେମିତି କିଛି ଅଧିକ ଚାହୁଁଛନ୍ତି କି, ମାନେ ଅନ୍ୟ କିଛି କାମ କରିବାକୁ?
2: ଇଚ୍ଛା ତ ଅଛି, କିନ୍ତୁ ଟାଇମ ବି ସେମିତି ହବନି, ପିଲା ଛୁଆ ସହିତ ତାପରେ ଘର କାମ ବିଜନେସ୍ କାମ ଚାଲିଛି, ସେଥିପାଇଁ ଟାଇମ ହେବନି ଆଉ।
1: ଆପଣଙ୍କର ସମୟ ହଉନି?
2: ହଁ, ସମୟ ହଉନି।
1: ଭଉଣୀ, ଆପଣ ସିଲେଇ କଣ ଶିଖିଛନ୍ତି?
2: ହଁ, ମୁଁ ସିଲେଇ ଶିଖିଛି।
1: ଆଉ ଏ ଯୋଉ ସିଲେଇ ଆପଣ ନିଜ ପାଇଁ କରନ୍ତି ନା ଏମିତି ଅନ୍ୟମାନେ ମଧ୍ୟ ଆପଣଙ୍କୁ ସିଲେଇ କରିବା?
2: ଅନ୍ୟମାନଙ୍କର ବି ସିଲେଇ କରେ, ନିଜର ବି ସିଲାଏ।
1: ତ ମାସକୁ କେତେ ପାଆନ୍ତି ଆପଣ ଏ ଯୋଉ ସିଲେଇ କରନ୍ତି?
2: ମାସକୁ ତ ନେ ଯୋଉ ହିସାବରେ କପଡ଼ା ଆସେ, ଗୋଟେ ଗୋଟେ ମାସରେ କୋଉ ଥର 5,000, 6,000, 7,000 ପର୍ଯ୍ୟନ୍ତ ହେଇଯାଉଛି, କୋଉ କୋଉ ମାସରେ ସେମିତି ନେଇ ଡେଲି ଇଏ ଉପରେ ରହିଲା ଆଉ।
1: ହଁ, ଆପଣ କୋଉଠି ଶିଖିଥିଲେ ନା କେମିତି, କି ପାଖରେ କିଏ ଶିଖିଛନ୍ତି?
2: ମୁଁ ଶିଖିଥିଲି, ମୁଁ ଧର୍ମଗଡ଼ ଥିଲା ବେଳେ ଗୋଟେ ସାର୍ଙ୍କ ପାଖରୁ ଶିଖିଥିଲି।
1: ହଁ,
2: ଆଉ ସିଲଉଛି ବି, ଲୋକମାନଙ୍କର ବି ସିଲଉଛି, ନିଜର ବି ସିଲଉଛି।
1: ହଁ ଭଉଣୀ, ଆପଣ ଯୋଉ ଅନଲାଇନ୍ ବିଜନେସ୍ କଥା କହିଲେ, ସେଟା କେମିତି କରାଯାଏ ସେ ବିଷୟରେ କିଛି କୁହନ୍ତୁ, ଯାହାକି ଶୁଣିକି ଆମ ଭଉଣୀ ମାନେ ମଧ୍ୟ ଉତ୍ସାହୀ ହେବେ ସେ ସବୁ କରିବା ପାଇଁ।
2: ଅନଲାଇନ୍ ବିଜନେସ୍ ମାନେ ଦେଖନ୍ତୁ, ମୁଁ କଣ ଜଣେ ବୁଣାକାର, ମାନେ ସମ୍ବଲପୁରୀ ଆଇଟମ୍ ମୁଁ ବିକ୍ରି କରେ, ଯୋଉଟାକି ବୁଣାକାର ମାନଙ୍କ ପାଖରୁ ଆମେ ଡାଇରେକ୍ଟ ଆଣୁଛୁ, ଆମକୁ ଟିକେ କମ୍ ରେଞ୍ଜରେ ସେ ଆମକୁ ଦଉଛି, ଆମେ ଆମ ପ୍ରଫିଟ୍ ମାର୍ଜିନ୍ ରଖିକି କଷ୍ଟମରକୁ ଦଉଛୁ। ଆମେ ଡାଇରେକ୍ଟ ଆଣୁଛୁ ବୋଲି ଆମକୁ କମ୍ ପଡୁଛି ନା ସେଠୁ, ବେଶୀ ବେଶୀ ଆଣିବା ହିସାବରେ, ତାପରେ ଆମେ କଷ୍ଟମରକୁ ଆମ ପ୍ରଫିଟ୍ ମାର୍ଜିନ୍ ଟା ରଖିକି କଷ୍ଟମରକୁ ଦଉଛୁ। ଆଜିକାଲି ଦୋକାନରୁ ଆଣିଲେ ତ ରେଟ୍ ଟା ଅଧିକା ପଡୁଛି, କିନ୍ତୁ ଆମେ କଷ୍ଟମରକୁ କମ୍ ରେଞ୍ଜରେ ଦଉଛୁ, ତ କଷ୍ଟମର ଖୁସିର ସହିତ ଆମଠୁ ନଉଛନ୍ତି।
1: ଖାଲି ଆପଣ ଶାଢୀ ଆଣୁଛନ୍ତି?
2: ଶାଢୀ ବି ଆଣୁଛି, ଜୁଏଲେରୀ ଆଇଟମ୍ ବି ଆଣୁଛି।
1: ହଁ,
2: ତାପରେ ସମ୍ବଲପୁରୀ କୁର୍ତ୍ତି ଦୁପଟା, ଆଉ ତମର ପାଟ ଶାଢୀ, ଆଉ ଡ୍ରେସ୍ ଫେନ୍ସି ଶାଢୀ ବି।
1: ହଁ ଭଉଣୀ, ସେଥିରେ କେମିତି ଲାଭ ରହୁଛି ସେ ବିଷୟରେ କିଛି କୁହନ୍ତୁ?
2: ଲାଭ ତ ନିଜ ହିସାବରେ ରଖିବାକୁ ପଡୁଛି, ଆମେ ଆମ ପ୍ରଫିଟ୍ ମାର୍ଜିନ୍ ନିଜ ହିସାବରେ ରଖୁଛୁ ଆଉ, ସେ ଆମକୁ ଯୋଉ ଦଉଛନ୍ତି ତାଠୁ ଆମେ କେତେ ନିଜେ ପ୍ରଫିଟ୍ ମାର୍ଜିନ୍ କେତେ ଅଧିକ ରଖିକି କଷ୍ଟମରକୁ ଦଉଛୁ ଆଉ।
1: ହଁ,
2: ତାପରେ ଯଦି ପ୍ରତି ମାସରେ ସେଲ୍ ସେଇ ହିସାବରେ ହେଲା, ତାହେଲେ ସେମାନେ ବି ଆମକୁ ଦଉଛନ୍ତି ବୋନସ ହିସାବରେ, ସେମାନେ ବି ଆମକୁ କିଛି ପ୍ରଫିଟ୍ ଦଉଛନ୍ତି ବୋନସ ହିସାବରେ। ମାସକୁ ଯଦି 30 ଖଣ୍ଡେ ଯଦି ଆମେ ଇଏ କରିପାରିଲୁ, ସେଇ ହିସାବରେ ଆମକୁ ବି ଦଉଛନ୍ତି ପ୍ରଫିଟ୍।
1: ତ ଏଇ ଯୋଉ ଅନଲାଇନ୍ ବିଜନେସ୍ କରୁଛନ୍ତି, ଏଥିପାଇଁ ମାନେ କୋଉ କୋଉ ବିଷୟ ପ୍ରତି ଆପଣ ଧ୍ୟାନ ଦଉଛନ୍ତି?
2: ମେନ୍ ବିଷୟ ଶାଢୀ ଉପରେ ହିଁ ଆମେ ଧ୍ୟାନ ଦଉଛୁ, ସମ୍ବଲପୁରୀ ଆଇଟମ୍ ଉପରେ, ସମ୍ବଲପୁରୀ ଆଇଟମ୍ ଯୋଉଟାକି ଆଜିକାଲି ଆମର ହସ୍ତ ହାତରେ ବୁଣା ବେଶୀ ପସନ୍ଦ କରୁଛନ୍ତି ଆଜିକାଲି, ସମ୍ବଲପୁରୀ ଆଇଟମ୍ ଉପରେ ସମସ୍ତେ। ତାପରେ କଣ ମେନ୍ କଥା, ଘରେ ଘରେ ଥାଇକି ବିଜନେସ୍ ଟା କରିହଉଛି, ନିଜ କାମ ମାନେ ବାହାର କରୁନି, ପିଲା ଛୁଆ ସହିତ କିଛି ଇଏ କରିବାକୁ ପଡୁନି, ନିଜେ ଘରେ ଥାଇକି ଇନକମ୍ କରିହଉଛି।

0: ଆମେ ନିଜେ କାମ କରିପାରିବୁ ସେଟା ନିଜେ ଯାହା ଆସୁଛି କରିପାରିବା।
1: ହଁ
0: ମୁଁ ଏଠି କହିବାକୁ ଚାହୁଁଛି ଯେ ଏଇ ବିଜନେସଟା ବିଶ୍ୱାସ କରି ହିଁ ଚାଲିଛି, କାରଣ ଏଇଟା ଅନଲାଇନ୍ ପେମେଣ୍ଟ, ପ୍ରଥମେ ଆଗ ପେମେଣ୍ଟ କରିବାକୁ ପଡୁଛି।
2: ଆପଣ ତ ଜଣେ ଗୃହିଣୀ, ଘର କାମ ବି ବେଶୀ ଆପଣଙ୍କୁ ହଉଥିବ, ସମୟ ବି ଅଣ୍ଟୁ ନଥିବ, ତଥାପି କେମିତି ଆପଣ ଏସବୁ ସମୟ ବାହାର କରୁଛନ୍ତି? କେତେବେଳେ ଉଠୁଛନ୍ତି, କେମିତି?
0: ସକାଳୁ ତ ଉଠୁଛି 5ଟାରେ, ତାପରେ ପିଲା ଛୁଆଙ୍କୁ ସ୍କୁଲ ପାଇଁ ଟିଫିନ ପତର ବ୍ୟସ୍ତ ଭିତରେ ଟିକେ ଟାଇମ ଟିକେ ପାଇଁ ବି ବାହାର କରିବାକୁ ପଡୁଛି ଆଉ, ଫ୍ୟାମିଲି ପାଇଁ, ଆର୍ଥିକ ଅବସ୍ଥା ଆଜିକାଲି ଜଣକ ଇନକମରେ ତ ଘର ଭଲରେ ଚଳିପାରୁନି ସେଇଥିପାଇଁ ଆଉ।
2: ହଁ, ଆଉ ଆପଣ ଯେହେତୁ ଜଣେ ଗୃହିଣୀ, ତ ଘର ପରିଚାଳନା, ଗୃହ ପରିଚାଳନା ବିଷୟରେ କଣ ଜ୍ଞାନ ଅଛି ଆପଣଙ୍କର, ସେ ବିଷୟରେ କିଛି କୁହନ୍ତୁ, ଆମେ ଜାଣିବାକୁ ଚାହିଁବୁ।
0: ଯେହେତୁ ତ ମୁଁ ଗୋଟେ ଗୃହିଣୀ, ପିଲା ଛୁଆ ଦିଟା ଅଛନ୍ତି, ତାପରେ ଘର ଖର୍ଚ୍ଚ ଏମିତି ମୁଁ ଅଯଥା ବଡ ଖର୍ଚ୍ଚ କିଛି କରେନି, ଦେଖିକି ଖର୍ଚ୍ଚ ବାଟ କରେ, ସବୁ ପରିସ୍ଥିତି ଦେଖିକି ଖର୍ଚ୍ଚ କରିବାକୁ ପଡୁଛି ଆଉ।
2: ଆଉ ଘରେ କିଏ କିଏ ରହନ୍ତି ଆପଣଙ୍କର?
0: ଘରେ ତ ମୋ ହଜବେଣ୍ଡ ଅଛନ୍ତି, ଦିଟା ଛୁଆ, ପୁଅଟେ ଝିଅଟେ।
2: ଶାଶୁ ଶ୍ୱଶୁର ନାହାନ୍ତି ପାଖରେ?
0: ନାଇଁ, ଶାଶୁ ଶ୍ୱଶୁର ନାହାନ୍ତି ପାଖରେ।
2: ଭଉଣୀ, ଆପଣ ଜଣେ ଗୃହିଣୀ, ତ ଘର କାମ ବେଶୀ ହୁଏ, ତ ଏମିତି ବିରକ୍ତ ହୁଅନ୍ତି ନା ନାଇଁ ବେଳେ ବେଳେ?
0: ବିରକ୍ତ ତ ଲାଗେ ବେଳେ ବେଳେ, କିନ୍ତୁ ଘର କାମ କରିବି ନିକି ଆଉ, ବିରକ୍ତ ଲାଗେ କିନ୍ତୁ ଘର ପିଲା ଛୁଆ ସବୁ ସଦାଇ ଖୁସିରେ କରିବାକୁ ପଡେ ଆଉ।
2: ହଁ ହଁ, ଆଉ ଛୁଆଙ୍କ ପଢାପଢି ପ୍ରତି କେମିତି ଗୁରୁତ୍ୱ ଦଉଛନ୍ତି, କେମିତି କଣ କରନ୍ତି ଛୁଆମାନେ ଭଲ ପଢନ୍ତୁ ବୋଲି?
0: ଭଲ ପଢନ୍ତୁ ତାଙ୍କୁ ବି ଟାଇମ ଦେବାକୁ ପଡେ, ସବୁ କାମ କଲା ପରେ ପିଲା ଛୁଆଙ୍କୁ, ମେନଲି ପିଲା ଛୁଆଙ୍କୁ ଅଧିକ ଟାଇମ ଦେବାକୁ ପଡିବ, କାରଣ ସେମାନେ ଛୋଟ ଅଛନ୍ତି, ତାଙ୍କୁ ହିଁ ଟାଇମ ଦେବାକୁ ପଡେ, ତାଙ୍କ ପାଇଁ ବି ଟାଇମ ବାହାର କରିବାକୁ ପଡୁଛି। ଘର କାମ, ବିଜନେସ, ଦିଟା ଯାକ ଇଏ କରିକି ଛୁଆଙ୍କ ପାଇଁ ବି ଟାଇମ ବାହାର କରିବାକୁ ପଡୁଛି।
2: ହଁ, ଯେତେବେଳେ ଜଣେ ଚାକିରିଆ ମହିଳାକୁ ଦେଖନ୍ତି, କଣ ଭାବନା ଆସେ ଆପଣଙ୍କ ମନରେ?
0: ଭାବେ ତ ନିଜେ ବି ଯଦି ଜବ୍ କରୁଥାନ୍ତି ଭଳି ଲାଗେ, କିନ୍ତୁ ଜବ୍ କରୁଥିଲେ ଏବେ ଘରେ ବହୁତ ମୁଗ ବି ନାହାନ୍ତି ଆମ ଘରେ, ଯିଏକି ପିଲା ଛୁଆଙ୍କୁ ଦେଖିପାରିବେ କି ଇଏ ପିଲା ଛୁଆଙ୍କ ପାଇଁ, ଯଦି ମୁଁ ଜବ୍ କରିବି ପ୍ରୋବ୍ଲେମ୍ ଅଛି ବୋଲି ଜବ୍ ଇଚ୍ଛା ଲାଗେ, କିନ୍ତୁ କରିହବନି ଆଉ, ଟାଇମ ନାହିଁ ଆଉ।
2: ଚାକିରିଆ ମହିଳା ଯୋଉମାନେ ଚାକିରି କରନ୍ତି ସେମାନେ ବେଶୀ ଭଲ ନା ଗୃହିଣୀ ମାନେ ବେଶୀ ଭଲ ଆପଣଙ୍କ ମତରେ?
0: ମୁଁ କାହାକୁ ବି ଆମେ କଣ ବୋଲି କହିପାରିବେ, ଏବେ ଚାକିରିଆ ବି ସେଇ ଘର ପାଖରେ ପିଲା ଛୁଆଙ୍କୁ ସବୁ ଇଏ କରୁଛନ୍ତି, ଦି ଜଣ ଦି ଜଣଙ୍କ ଜାଗାରେ ଠିକ, କାହାକୁ ବି ଖରାପ ବୋଲି କହିବାନି ଆମେ, ସମସ୍ତେ ଦି ଜଣ ଯାକ ତାଙ୍କ କାମ ଯିଏ ଯାହା କାମ କରୁଛନ୍ତି ଏଟା।
2: ହଁ, ମାନେ ଉଭୟଙ୍କର ଦାୟିତ୍ୱ ତାଙ୍କ ତାଙ୍କ ଜାଗାରେ ସମାନ।
0: ହଁ, ତାଙ୍କ ତାଙ୍କ ଜାଗାରେ ସମାନ, ସିଏ ବି ଆସୁଛନ୍ତି ଅଫିସରୁ, ତାଙ୍କ ପିଲା ଛୁଆ ତାଙ୍କ ବି କାମ କରୁଛନ୍ତି, ସେ ବି ଯାହାର ଦାୟିତ୍ୱ ମାନେ ଯାହାର ଦାୟିତ୍ୱ ସେଇଟା ଠିକ ଅଛି।
2: ହଁ ଭଉଣୀ, ଭଉଣୀ ଆମର ଅନେକ ଭଉଣୀ ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତ ଆପଣ ସେମାନଙ୍କୁ କଣ କହିବେ, ଏଇ ଯୋଉ ଅନଲାଇନ୍ ବିଜନେସ ମାନେ ତାଙ୍କର ସେମାନେ ସ୍ୱାବଲମ୍ବୀ ହେବା ପାଇଁ ଆଉ କଣ କଣ କାମ ଅଛି ସେମାନେ ଯୋଉଟା କି କରିପାରିବେ, କିଛି ଦି ପଇସା ଅର୍ଜନ କରିପାରିବେ, ସେ ବିଷୟରେ କିଛି କୁହନ୍ତୁ।
0: ସ୍ୱାବଲମ୍ବୀ ଆଜିକାଲି ତ ବହୁତ ଜଣ ଆପଣମାନେ ଆଜିକାଲି ଫେସବୁକ୍, ୟୁଟ୍ୟୁବ୍ ଦେଖୁଛନ୍ତି, ବହୁତ କିଛି ନିଜେ ଘରେ ବସିକି ବି କରିପାରିବେ ଆପଣ, ଅନଲାଇନ୍ ବିଜନେସ ହେଲା, ଯଦି କିଏ ଟେଲରିଂ କାମ ଶିଖିଛନ୍ତି ଘରେ ଥାଇକି, ନିଜର ବି ସିଲେଇକି ଅନ୍ୟମାନଙ୍କର ସିଲେଇ ପାରିବେ ଘରେ ଥାଇକି, ବାହାରକୁ ନ ଯାଇକି ବି, ଆଜିକାଲି ୟୁଟ୍ୟୁବ୍ରେ ବହୁତ ଜିନିଷ ଅଛି, ସେଥିରୁ ଯାଇକି ଆପଣ ଶିଖିପାରିବେ ଘରେ ଥାଇକି କିଛି ଇନକମ। ଅନଲାଇନ୍ ବିଜନେସ ଆଜିକାଲି ୟୁଟ୍ୟୁବ୍ରେ ସବୁ ମାନେ ବିଷୟରେ ସବୁ କହିଛି, କେମିତି କଣ ବିଜନେସ ହୁଏ କଣ, ଆଜିକାଲି ଘରେ ବସିକି ଆପଣ ବହୁତ କିଛି କରିପାରିବେ।
2: ହଁ ଭଉଣୀ, ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଦେଲେ, ଆଉ ଗୁଡ଼ିଏ ଉପାଦେୟ ବିଷୟ କହିଲେ, ଯାହାକି ଆମକୁ ଆମ ଭଉଣୀମାନଙ୍କୁ ବହୁତ କାମ ଦେବ, ତାଙ୍କ ଜୀବନରେ କାମ ଦେବ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।
3: ବର୍ତ୍ତମାନ ଆପଣ ଯେଉଁ ସାକ୍ଷାତକାର ଶୁଣିଲେ, ସେ ଭଉଣୀ ଥିଲେ ସଙ୍ଗୀତା ସାହୁ, ଯିଏକି ଅନଲାଇନ୍ ବିଜନେସ୍ କରିକି ନିଜର ଏକ ସ୍ୱତନ୍ତ୍ର ପରିଚୟତା ସୃଷ୍ଟି କରିପାରିଛନ୍ତି, ତା ସହିତ ନିଜର ପରିବାରର ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିପାରିଛନ୍ତି। ଭଉଣୀମାନେ ଶାନ୍ତି ପାଇବାର ମାଧ୍ୟମ ତ ଅନେକ ଅଛି, କିନ୍ତୁ ଯଦି ଆମ ଉପରେ ମା ଦୁର୍ଗାଙ୍କର ଆଶୀର୍ବାଦ ଥାଏ, ତାହେଲେ ଆମେ ହୋଇଯିବା ଧନ ସମ୍ପତ୍ତି, ସୁଖ ଶାନ୍ତି ଆଉ ଶକ୍ତିର ଅଧିକାରିଣୀ। ତାହେଲେ ମାଙ୍କୁ ସ୍ମରଣ କରିବା।

ସମୟ ଚାଲିଛି ତା ବାଟରେ, କିନ୍ତୁ ବର୍ତ୍ତମାନ ଆମକୁ ଇସାରା କରି କହୁଛି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ। ତାହେଲେ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆପଣମାନେ ଆପଣଙ୍କର ମତାମତ 8895994143 ନମ୍ବରରେ ପଠାଇ ଦିଅନ୍ତୁ। ଆପଣଙ୍କ ମତାମତ ନିହାତି ଆବଶ୍ୟକ। ଆଜି ପାଇଁ ବିଦାୟ ଦିଅନ୍ତୁ। ପଙ୍କଜିନୀ ଗୁରୁକୁ ନମସ୍କାର।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତୀୟ ନୌସେନାରେ ଆଜି ସାମିଲ ହେଲା ତୃତୀୟ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧପୋତ ଆଇଏନ୍ଏସ୍ ମଙ୍ଗ୍ରୋଲ। ସୁପ୍ରିମକୋର୍ଟଙ୍କ ଦ୍ୱାରା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି କହିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଓ ଆଧୁନିକୀକରଣ ଉପରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା। ସାଉଦି ଆରବ ବିମାନ ବନ୍ଦର ଉପରେ ଆକ୍ରମଣ ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ସୂଚନା। ଏବଂ ଶାରଦୀୟ ନବରାତ୍ରର ପ୍ରଥମ ଦିନରେ ଶ୍ରୀମାତା ବୈଷ୍ଣୋଦେବୀଙ୍କ ଦର୍ଶନ କଲେ 47,000+ ଅଧିକ ଶ୍ରଦ୍ଧାଳୁ। ଭାରତୀୟ ନୌସେନାରେ ଆଜି ତୃତୀୟ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧପୋତ ଆଇଏନ୍ଏସ୍ ମଙ୍ଗ୍ରୋଲ ସାମିଲ ହୋଇଛି। ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ଏହି ଯୁଦ୍ଧପୋତକୁ ନୌସେନାରେ ସାମିଲ କରାଯାଇଛି। କୋଚିନ୍ ସିପ୍ୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ସ୍ୱଦେଶୀ ଯୁଦ୍ଧପୋତ ଉପକୂଳବର୍ତ୍ତୀ ଓ ଅଗଭୀର ସମୁଦ୍ର ଜଳରେ ବୁଡ଼ାଜାହାଜର ଗତିବିଧି ଠାବ କରିବା ଏବଂ ତାହାର ମୁକାବିଲା କରିବାରେ ନୌସେନାର କ୍ଷମତା ବୃଦ୍ଧି କରିବ। ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାଇସ୍ ଆଡମିରାଲ ସଞ୍ଜୟ ବତ୍ସାୟନ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଯୁଦ୍ଧପୋତରେ 80%+ ଅଧିକ ସ୍ୱଦେଶୀ ଉପାଦାନ ବ୍ୟବହାର ହୋଇଥିବା ସେ କହିଛନ୍ତି। ଏହା ଭାରତର ଯାନ୍ତ୍ରିକ ଦକ୍ଷତା, ବୈଷୟିକ ପ୍ରଗତି ଓ ଜାତୀୟ ସଂକଳ୍ପର ପ୍ରତୀକ ବୋଲି କହିବା ସହ ଆଡମିରାଲ ବତ୍ସାୟନ ଚଳିତ ବର୍ଷ ନୌସେନାରେ 10 ଯୁଦ୍ଧ ଜାହାଜ ସାମିଲ ହୋଇଥିବାବେଳେ ଆଉ 8 ଖୁବ୍ ଶୀଘ୍ର ସାମିଲ ହେବ ବୋଲି କହିଛନ୍ତି। 2034 ସୁଦ୍ଧା ନୌସେନାର ପ୍ରାୟ 60% ପ୍ଲାଟଫର୍ମର ହାରାହାରି ବୟସ 10 କମ୍ ହେବ ବୋଲି ଆକଳନ କରାଯାଇଛି। ଗୁଜରାଟର ଜୁନାଗଡ଼ ଜିଲ୍ଲାର ଉପକୂଳବର୍ତ୍ତୀ ସହର ମଙ୍ଗ୍ରୋଲ ନାମରେ ଏହି ଯୁଦ୍ଧପୋତର ନାମକରଣ କରାଯାଇଛି। ଆଧୁନିକ ସାମୁଦ୍ରିକ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ନୂତନ ଆଇଏନ୍ଏସ୍ ମଙ୍ଗ୍ରୋଲକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସରରେ ସଜ୍ଜିତ କରାଯାଇଛି। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି ଏବଂ ଯେକୌଣସି ସାଧାରଣ ନାଗରିକ କିମ୍ବା ନିର୍ବାଚିତ ସଂସ୍ଥାର ସଦସ୍ୟଙ୍କ ପକ୍ଷରୁ ଆସୁଥିବା ଆବେଦନକୁ ସ୍ୱାଗତ କରାଯିବ। ସେ କହିଛନ୍ତି ପ୍ରତ୍ୟେକ ଭାରତୀୟ ନାଗରିକଙ୍କର ନ୍ୟାୟାଳୟର ଦ୍ୱାରସ୍ଥ ହେବାର ଅଧିକାର ରହିଛି ଏବଂ ଆଇନ ଅନୁଯାୟୀ ଯାହା ପ୍ରାପ୍ୟ ତାହା ପ୍ରଦାନ କରିବା ପାଇଁ ଅଦାଲତ ସେମାନଙ୍କ ଅଭିଯୋଗ ଶୁଣିବେ ବୋଲି ସେ କହିଛନ୍ତି।
1: ସୁପ୍ରିମକୋର୍ଟ କେ ଦ୍ୱାର ସବକେ ଲିଏ ଖୁଲେ ହେ କୋଇ ବି ପିଟିସନ କିସି ବି କୋଇ ବି ଚାହେ ଓ ଆମ ନାଗରିକ ହେ ୟା କୋଇ ମାନନୀୟ ସଦସ୍ୟ ହେ କିସି ଇଲେକ୍ଟେଡ ବଡି କା କୋଇ ବି ହେ ଭାରତ କା ହର ନାଗରିକ କା ଉସକା ଅଧିକାର ହେ ଓ ହମାରେ ପାସ ଆଏ ହମ କାନୁନ କି ବ୍ୟବସ୍ଥା ଓ କାନୁନ କେ ଅନୁରୂପ ସୁନୱାଇ କରେଙ୍ଗେ ଓର ଜୋ ଜିସକୋ ବନତା ହେ ଉସକୋ ଜରୁର ଉସକା ଅଧିକାର ଓ ଦେଙ୍ଗେ।
0: ଇଣ୍ଡିଆ ମେଣ୍ଟ ପକ୍ଷରୁ ତାଙ୍କ ସହ ସାକ୍ଷାତ ପାଇଁ କରାଯାଇଥିବା ଅନୁରୋଧ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଗତକାଲି ତାଙ୍କୁ ସାକ୍ଷାତ ପାଇଁ ଏକ ପତ୍ର ମିଳିଥିଲା। ଏହାର ଉତ୍ତରରେ ସେ ଗତକାଲି ରାତିରେ ହିଁ ସାକ୍ଷାତ କରିବା ସମ୍ଭବ ନ ହେବାର କାରଣ ଜଣାଇ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି ପରସ୍ପର ନିର୍ଭରଶୀଳ ବିଶ୍ୱରେ ଆନ୍ତର୍ଜାତୀୟ ସହଯୋଗ କେବଳ କୂଟନୈତିକ ବିକଳ୍ପ ନୁହେଁ ବରଂ ବିଶ୍ୱଶାନ୍ତି,

0: ସୁରକ୍ଷା ଓ ସମୃଦ୍ଧି ପାଇଁ ଏକ ରଣନୈତିକ ଆବଶ୍ୟକତା। ଆଜି ନୂଆଦିଲ୍ଲୀରେ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟର 66ତମ ପାଠ୍ୟକ୍ରମର ଅଧିକାରୀମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ବିଶ୍ୱସ୍ତରୀୟ ସହଯୋଗର ମୂଳ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ସାଧାରଣ ସ୍ୱାର୍ଥକୁ ଚିହ୍ନିବା, ସମ୍ମାନ ଦେବା ଏବଂ ତାହାକୁ ସାମୂହିକ କାର୍ଯ୍ୟରେ ପରିଣତ କରିବା। ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦ ଭଳି ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ବସୁଧୈବ କୁଟୁମ୍ବକମ୍ ଭାରତ ପାଇଁ କେବଳ ଏକ ସ୍ଲୋଗାନ ନୁହେଁ। ଅନ୍ୟ ଦେଶରେ ବିପର୍ଯ୍ୟୟ କିମ୍ବା ଦୁଃଖଦ ଘଟଣା ଘଟିଲେ ଭାରତ ପ୍ରଥମେ ସହାୟତାର ହାତ ବଢ଼ାଉଥିବା ଦେଶମାନଙ୍କ ମଧ୍ୟରେ ରହିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହେବା ଭାରତର ଲକ୍ଷ୍ୟ, କିନ୍ତୁ ଅନ୍ୟ ଦେଶ ଉପରେ ଆଧିପତ୍ୟ ବିସ୍ତାର କରିବା କିମ୍ବା ସେମାନଙ୍କୁ ନିର୍ଦ୍ଦେଶ ଦେବା ଭାରତର ଲକ୍ଷ୍ୟ ନୁହେଁ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗତ କିଛି ବର୍ଷ ହେବ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଏବଂ ଆଧୁନିକୀକରଣ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି। ଅସ୍ତ୍ରଶସ୍ତ୍ର ନିର୍ମାଣଠାରୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆଧୁନିକୀକରଣ କରାଯାଉଥିବା ସେ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଭାରତୀୟ ସେନା ଏବଂ ଖାଦ୍ୟ ନିଗମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଭାରତ ଏବେ ନିଜ ସୁରକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରାଂଶର ଏକ ବୃହତ୍ ଅଂଶ ଦେଶ ମଧ୍ୟରେ ନିର୍ମାଣ କରୁଛି। ସେ କହିଛନ୍ତି, ସୈନିକମାନଙ୍କୁ ପୁଷ୍ଟିକର ଭୋଜନ, ସଠିକ୍ ଉପକରଣ, ଗୁଣବତ୍ତା ସମ୍ପନ୍ନ ପ୍ରଶିକ୍ଷଣ ଓ ବ୍ୟାପକ ସୁବିଧା ମିଳିବା ଫଳରେ ସେମାନଙ୍କ ମନୋବଳ ବୃଦ୍ଧି ପାଇଛି।
1: ଆଜ ଆର୍ମି ଅର୍ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ କି ବି ଷ୍ଟ୍ରାଟେଜିକ୍ ଲଜିଷ୍ଟିକ୍ ପାର୍ଟନରସିପ୍ ଏମ୍ୟୁ କି ଶାଇନିଂ ଭି और नेशनल सिक्योरिटी को इन्हांस करने की दिशा में यह एक महत्वपूर्ण कदम है। मॉडर्न वॉरफेयर में केवल वेपन्स, प्लेटफॉर्म्स और टेक्नोलॉजी ही महत्वपूर्ण नहीं है। आज के युद्ध केवल फ्रंट लाइन पर नहीं जीते जाते। युद्ध के पीछे सप्लाई चेन की मजबूती, स्टोरेज की क्षमता, ट्रांसपोर्टेशन नेटवर्क्स, वेयर हाउसिंग इंफ्रास्ट्रक्चर और टाइमली रिप्लेसमेंट की क्षमता भी उतनी ही महत्वपूर्ण होती है।
0: ସାଉଦି ଆରବର ରିୟାଦସ୍ଥିତ କିଙ୍ଗ୍ ଖଲିଦ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ରବିବାର ପୁଣିଥରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ଓ ଆହତଙ୍କ ସମ୍ପର୍କରେ ଆକଳନ କରାଯାଉଥିବା ସାଉଦି ଆରବର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶନିବାର ଦିନ ମଧ୍ୟ ଏହି ବିମାନ ବନ୍ଦର ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଆହତ ହୋଇଥିବା 11 ଜଣ ଭାରତୀୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ରିୟାଦସ୍ଥିତ ଭାରତୀୟ ଦୂତାବାସ ସୂଚନା ଦେଇଛି। ମୃତକଙ୍କ ପରିବାର ପ୍ରତି ଦୂତାବାସ ଗଭୀର ସମବେଦନା ଜଣାଇବା ସହ ମୃତଦେହକୁ ଶୀଘ୍ର ଭାରତ ଫେରାଇ ଆଣିବା ସମେତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେଉଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୂତାବାସ ସୂଚନା ଅନୁଯାୟୀ ଆହତ ଭାରତୀୟଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଅନ୍ୟ 2 ଜଣ ସାଧାରଣ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ଏବଂ ଅବଶିଷ୍ଟ ଆହତଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ଏହି ଆକ୍ରମଣଗୁଡ଼ିକ ପଛରେ ୟେମେନ୍ର ହୁଥି ଗୋଷ୍ଠୀର ହାତ ଥିବା ଦାବି କରାଯାଇଛି। ସାଉଦି ଆରବର ରିୟାଦ ବିମାନ ବନ୍ଦର, ଦମାମ ବିମାନ ବନ୍ଦର ଏବଂ ଦେଶର ପୂର୍ବାଞ୍ଚଳରେ ଥିବା ତୈଳ ଓ ଗ୍ୟାସ୍ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି 4 କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିବା ହୁଥି ଗୋଷ୍ଠୀ ଦାବି କରିଛି। ନୂଆଦିଲ୍ଲୀରେ ସୁରକ୍ଷାଗତ କାରଣରୁ ଆଜି ଅପରାହ୍ନ 4 ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋର 6 ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରହିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ DMRC ପକ୍ଷରୁ ଏହି ସୂଚନା ଦିଆଯାଇଛି। ବନ୍ଦ ରହିବାକୁ ଥିବା ଷ୍ଟେସନଗୁଡ଼ିକ ମଧ୍ୟରେ ପଟେଲ ଚୌକ, ଜନପଥ, ରାଜୀବ ଚୌକ, ମଣ୍ଡି ହାଉସ୍, ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ଓ ବରଖମ୍ବା ରୋଡ୍ ରହିଛି। ତେବେ ଏହି ସମସ୍ତ ଷ୍ଟେସନରେ ମେଟ୍ରୋ ଲାଇନ୍ ପରିବର୍ତ୍ତନ ବା ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ ବୋଲି DMRC ସ୍ପଷ୍ଟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ଜାତିସଂଘ ସାଧାରଣ ପରିଷଦରେ ଜୁନ୍ 21 ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ମିଳିତ ଜାତିସଂଘ ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା। 2015 ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି, ଫଳରେ ଯୋଗକୁ ବିଶ୍ୱସ୍ତରରେ ସ୍ୱୀକୃତି ମିଳିବା ସହ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ସନ୍ତୁଳିତ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଛି।
2: योग से हमें वो आत्मविश्वास और मनोबल भी मिलता है जिससे हम संकटों से जूझ सके और जीत सके। योग से हमें शांति मिलती है, मानसिक शांति मिलती है, संयम और सहन शक्ति भी मिलती है।
0: संवैधानिक अधिकार उल्लंघन हेले अदालत हस्तक्षेप

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟମନ୍ତ୍ରୀ। ନବରାତ୍ରର ଦ୍ୱିତୀୟ ଦିନରେ ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା। ସ୍ୱପ୍ନକୁ ପୂରଣ କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଠିବାତ ଦିବସ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 9 ଜିଲ୍ଲାକୁ ସତର୍କ ସୂଚନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏସ୍ଆଇଆର୍ ସମ୍ପର୍କରେ ମତାମତ ରଖି ଶ୍ରୀ ମାଝି କହିଛନ୍ତି, ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରଖିବା ଓ ସ୍ୱଚ୍ଛ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏସ୍ଆଇଆର୍ ଆବଶ୍ୟକ। ନିର୍ଭୁଲ ଭୋଟର ତାଲିକା ନିଶ୍ଚିତ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ, ଏହା ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସ ସୁଦୃଢ଼ କରିବା କ୍ଷେତ୍ରରେ

ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏସ୍ଆଇଆର୍ରେ ଯୋଗ୍ୟ ଭୋଟରଙ୍କୁ ସାମିଲ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା' ଦୁର୍ଗା ଏବଂ ତାଙ୍କର 9ଟି ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ଆଜି ମା'ଙ୍କ ଦ୍ୱିତୀୟ ସ୍ୱରୂପ ମା' ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କୁ ଉପାସନା କରୁଛନ୍ତି। ବ୍ରହ୍ମ ଅର୍ଥ ତପସ୍ୟା ଏବଂ ଚାରିଣୀ ଅର୍ଥ ତାହାର ଅନୁସରଣକାରୀ। ମା'ଙ୍କ ଏହି ସ୍ୱରୂପ ହେଉଛି ତପ, ତ୍ୟାଗ, ସଂଯମ ଓ ଅଟଳ ନିଷ୍ଠାର ପ୍ରତୀକ। ପୌରାଣିକ କଥା ଅନୁସାରେ ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କରିବା ପାଇଁ ଦେବୀ ପାର୍ବତୀ କଠୋର ତପସ୍ୟା କରିଥିଲେ। ଦୀର୍ଘ ସାଧନା, ଅସୀମ ଧୈର୍ଯ୍ୟ ଓ ଅଟଳ ବିଶ୍ୱାସ ତାଙ୍କ ତପସ୍ୟାକୁ ଦେଇଥିଲା ଅନନ୍ୟ ପରିଚୟ। ତାଙ୍କର ସେହି ତପସ୍ୱିନୀ ସ୍ୱରୂପ ହିଁ ମା' ବ୍ରହ୍ମଚାରିଣୀ। ଗୋଟିଏ ହାତରେ ଜପମାଳା, ଅନ୍ୟ ହାତରେ କମଣ୍ଡଳୁ ଆଉ ମୁଖରେ ଶାନ୍ତ ଓ ସ୍ନିଗ୍ଧ ଭାବ। ମା'ଙ୍କ ଏହି ରୂପ ଆମକୁ ମନେ ପକାଇ ଦିଏ କୌଣସି କାର୍ଯ୍ୟରେ ସଫଳତା ପାଇଁ ନିଷ୍ଠା, ଧୈର୍ଯ୍ୟ ଓ ନିରନ୍ତର ପ୍ରୟାସ ଆବଶ୍ୟକ।

0: ଦୀର୍ଘ ସାଧନା, ଅସୀମ ଧୈର୍ଯ୍ୟ ଓ ଅଟଳ ବିଶ୍ୱାସ ତାଙ୍କ ତପସ୍ୟାକୁ ଦେଇଥିଲା ଅନନ୍ୟ ପରିଚୟ। ତାଙ୍କର ସେହି ତପସ୍ୱିନୀ ସ୍ୱରୂପ ହିଁ ମା ବ୍ରହ୍ମଚାରିଣୀ, ଗୋଟିଏ ହାତରେ ଜପମାଳା, ଅନ୍ୟ ହାତରେ କମଣ୍ଡଳୁ ଆଉ ମୁଖରେ ଶାନ୍ତ ଓ ସ୍ନିଗ୍ଧ ଭାବ। ମାଙ୍କ ଏହି ରୂପ ଆମକୁ ମନେ ପକାଇ ଦିଏ କୌଣସି କାର୍ଯ୍ୟରେ ସଫଳତା ପାଇଁ ନିଷ୍ଠା, ଧୈର୍ଯ୍ୟ ଓ ନିରନ୍ତର ପ୍ରୟାସ ଆବଶ୍ୟକ। ନବରାତ୍ରର ଦ୍ୱିତୀୟ ଦିନରେ ମା କଟକ ଚଣ୍ଡୀ ଆଜି ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଥିବା ବେଳେ ମା ଗଡ଼ଚଣ୍ଡୀ ବଗଳାମୁଖୀ ବେଶରେ ଓ ମା ଝାଞ୍ଜିରୀ ମଙ୍ଗଳା ସରସ୍ୱତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପୁରୀ ଶ୍ରୀମନ୍ଦିରରେ ଦୁର୍ଗା ମାଧବଙ୍କ ଉପାସନା ଚାଲିଛି। ନାରାୟଣୀ ମନ୍ଦିରକୁ ଦୁର୍ଗା ମାଧବ ବିଜେ କରିଛନ୍ତି। ଘଣ୍ଟ ଛତା କାହାଳିରେ ଶ୍ରୀକ୍ଷେତ୍ରର ପରିବେଶ ମୁଖରିତ ହେଉଛି। ଆଠ ଦିନ ବ୍ୟାପୀ ଗୁପ୍ତଗୁଣ୍ଡିଚା ବିଜେନୀତି ଅନୁଷ୍ଠିତ ହେବ। ଶାରଦୀୟ ଦୁର୍ଗାପୂଜାର ଅନନ୍ୟ ପରମ୍ପରା, ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଷୋଡ଼ଶ ଦିବସୀୟ ଦୁର୍ଗାଉତ୍ସବ ଆରମ୍ଭ ହେବା ସହ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଛି। ସାମ୍ବିଧାନିକ ଅଧିକାରର ଉଲ୍ଲଙ୍ଘନ ହେଲେ ଅଦାଲତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ମାନବାଧିକାର ଆୟୋଗର 33ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା, ସମାନତା, ସ୍ୱାଧୀନତା ଓ ନ୍ୟାୟ ପ୍ରଦାନର ଅଧିକାର ଦେଇଛି ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ମାନବାଧିକାର ଆୟୋଗଗୁଡ଼ିକ ଅଭିଯୋଗର ତଦନ୍ତ କରିବା ସହ ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ କରିବା ଏବଂ ଅବହେଳିତ ରହିଯାଉଥିବା ସମସ୍ୟାଗୁଡ଼ିକୁ ଉପଯୁକ୍ତ ଗୁରୁତ୍ୱ ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଗତ 33 ବର୍ଷ ମଧ୍ୟରେ ଜାତୀୟ ମାନବାଧିକାର ଆୟୋଗ 24 ଲକ୍ଷରୁ ଅଧିକ ମାମଲା ପଞ୍ଜିକୃତ କରିଥିବାବେଳେ 33 ଲକ୍ଷରୁ ଅଧିକ ମାମଲାର ଫଇସଲା କରିଛି। ଏହାର ନିଷ୍ପତ୍ତି ହାର 98%ରୁ ଅଧିକ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଷ୍ଟାର୍ଟଅପ୍ ଇଣ୍ଡିଆ ସମ୍ପର୍କରେ ଅଧିକ ଦେଇଛନ୍ତି ସୂଚନା ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ ବେହେରା।
1: ଷ୍ଟାର୍ଟଅପ୍ ଇଣ୍ଡିଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଯୁବକ ଯୁବତୀଙ୍କୁ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାକୁ ଉତ୍ସାହିତ କରିବା, ନୂଆ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ଏବଂ ନିଯୁକ୍ତିର ସୁଯୋଗ ବଢ଼ାଇବା। ଏହି ଅଭିଯାନକୁ ଏକ ଦଶନ୍ଧି ପୂରଣ ହୋଇଥିବା ବେଳେ ଓଡ଼ିଶା ସମେତ ଅନେକ ରାଜ୍ୟ ଏଥିରୁ ବିଶେଷ ଉପକୃତ ହୋଇଛନ୍ତି। ଓଡ଼ିଶାରେ ଏହି ଅଭିଯାନକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏନେଇ ରାଜ୍ୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କୁହନ୍ତି ଯେ
2: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ 2315 ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛି। ସେହିପରି ନୂଆ ଷ୍ଟାର୍ଟଅପ୍ ପାଇଁ ମୋଟ 3091 ଆବେଦନ ପ୍ରାପ୍ତ ହୋଇଛି। ଷ୍ଟାର୍ଟଅପ୍ ଗୁଡ଼ିକର ମୂଲ୍ୟାୟନ ଓ ବିଭିନ୍ନ ପ୍ରକ୍ରିୟାରେ ସହଯୋଗ ପାଇଁ 13 ନୋଡାଲ ଏଜେନ୍ସି ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଇନକ୍ୟୁବେସନ, ମାର୍ଗଦର୍ଶନ ଓ ଅନ୍ୟ ସୁବିଧା ପ୍ରଦାନ ପାଇଁ 42 ଇନକ୍ୟୁବେଟର ସହିତ ରାଜ୍ୟ ସରକାର ସମନ୍ୱୟ ରଖୁଛନ୍ତି। ଷ୍ଟାର୍ଟଅପ୍ ଗୁଡ଼ିକୁ ମନ୍ଥଲି ଆଲାଏନ୍ସ ଗ୍ରାଣ୍ଟ ବା MAG, ପ୍ରଡକ୍ଟ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ ଆସିଷ୍ଟାଣ୍ଟ ବା PDMA, ନିଡ୍ ବେସ୍ ଆସିଷ୍ଟାଣ୍ଟ NBA ଏବଂ ସଫ୍ଟିଲାଇଜ୍ ଇନକ୍ୟୁବେସନ ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଉଛି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ୱାର୍ଲଡ ଆର୍ଥାଇଟ୍ସ ଡେ ବା ବିଶ୍ୱ ଗଣ୍ଠିବାତ ଦିବସ। ପ୍ରତିବର୍ଷ ଅକ୍ଟୋବର 12 ତାରିଖରେ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ୱପ୍ନକୁ ପୂରଣ କର, ଗଣ୍ଠିବାତ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 1996 ପ୍ରଥମ ଥର ପାଇଁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ସମୟରେ ଆଣ୍ଠୁ ଗଣ୍ଠିବାତ ସମସ୍ୟା ବିଶ୍ୱର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଆର୍ଥାଇଟ୍ସ ଏକ ଖଞ୍ଜାଜନିତ ସମସ୍ୟା, ଖଞ୍ଜାରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ଏହା ମଣିଷକୁ ଚଳପ୍ରଚଳରେ ଅସୁବିଧା ସୃଷ୍ଟି କରିଥାଏ। ଆର୍ଥାଇଟ୍ସ ରୋଗଠୁ ଦୂରେଇ ରହିବା ଓ ଏହା ସହ ମୁକାବିଲା କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏନେଇ ଦୈନିକ ବ୍ୟାୟାମ କରିବା ସହ କିଛି ସମୟ ଚଲାବୁଲା କରିବା ଆବଶ୍ୟକ। ପୁରୀକୁ ସ୍ୱଚ୍ଛ ରଖିବା ସହ ସହରକୁ ପଲିଥିନ୍ ଓ ଆବର୍ଜନାମୁକ୍ତ କରିବା ପାଇଁ ସାମୂହିକ ଦାୟିତ୍ୱ ଆବଶ୍ୟକ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ପୁରୀରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ସ୍ୱଚ୍ଛତା ଓ ନିଷ୍ଠା ମାଧ୍ୟମରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ସଂକଳ୍ପ

0: ହୋଇପାରିବ। ପ୍ଲାଷ୍ଟିକ୍ ଓ ପଲିଥିନ୍ ପରିବେଶ, ଗୋ ସମ୍ପଦ ଓ ସମୁଦ୍ର ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ସ୍ୱଚ୍ଛତାକୁ ଏକ ନିୟମିତ ସାମାଜିକ ଅଭ୍ୟାସ ଓ ସଂସ୍କାରରେ ପରିଣତ କରିବା ସହିତ ଏ ଦିଗରେ ସଚେତନତା ସୃଷ୍ଟି କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ସ୍ଥାନୀୟ ସାଂସଦ ସମ୍ବିତ ପାତ୍ର ଓ ବିଧାୟକ ଓମ୍ପ୍ରକାଶ ମିଶ୍ର, ଜନପ୍ରତିନିଧି ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇ ପୁରୀ ବଡ଼ଦାଣ୍ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ସଫେଇ କରିଥିଲେ। ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ ସଙ୍ଗୀତଜ୍ଞ, ଗାଳ୍ପିକ ଓ ଔପନ୍ୟାସିକ ଅକ୍ଷୟ ମହାନ୍ତିଙ୍କର ଆଜି ଜୟନ୍ତୀରେ ସଙ୍ଗୀତପ୍ରେମୀ, କଳାକାର ଓ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଲୋକପ୍ରିୟ କଣ୍ଠଶିଳ୍ପୀ, ମହାନ୍ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ଉପଲକ୍ଷେ ଶୁଣନ୍ତୁ ସ୍ୱତନ୍ତ୍ର ଉପସ୍ଥାପନା।
1: ଓଡ଼ିଆ ସଙ୍ଗୀତ ଜଗତର ମୁକୁଟବିହୀନ ସମ୍ରାଟ, ସମସ୍ତଙ୍କ ପ୍ରିୟ ଅକ୍ଷୟ ମହାନ୍ତି ତାଙ୍କ କାଳଜୟୀ ସଙ୍ଗୀତ ପାଇଁ ସର୍ବଦା ସ୍ମରଣୀୟ। ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏକ ଯାଦୁଗରୀ ଥିଲା ଯାହା ପ୍ରତ୍ୟେକ ସଙ୍ଗୀତକୁ ଜୀବନ୍ତ କରୁଥିଲା। ସେ ଥିଲେ ଓଡ଼ିଆ ଲଘୁ ସଙ୍ଗୀତର ଅପ୍ରତିଦ୍ୱନ୍ଦ୍ୱୀ ଦିଗ୍ଦର୍ଶକ। ଜନମାନସରେ ତାଙ୍କର ମଧୁର କଣ୍ଠସ୍ୱରର ସ୍ୱତନ୍ତ୍ରତା ଏପର୍ଯ୍ୟନ୍ତ ଅନ୍ୟ କାହା ପାଖରେ ଦେଖାଯାଇନାହିଁ। 1948 ଆକାଶବାଣୀର ପ୍ରତିଷ୍ଠା ଦିବସରେ ସ୍ୱର୍ଗତ ମହାନ୍ତି ଶିଶୁ କଣ୍ଠଶିଳ୍ପୀ ଭାବେ କଣ୍ଠଦାନ କରି ସଙ୍ଗୀତର ଯାତ୍ରା ଆରମ୍ଭ କରିଥିଲେ। ଜୀବନ ଦଶାରେ ସଙ୍ଗୀତକୁ ପେଶା କରି ସ୍ୱର୍ଗତ ମହାନ୍ତି ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାହା ଅବିସ୍ମରଣୀୟ। ସାଲବେଗଙ୍କ ରଚନା ଏବଂ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଜଗନ୍ନାଥ ଜଣାଣ କେଣେ ଘିନି ଯାଉଛ ଜଗନ୍ନାଥଙ୍କୁ ଓଡ଼ିଆ ଭଜନରେ ଏକ ନୂଆ ଧାରା ଆରମ୍ଭ କରିଥିଲା।

ହେଫଗୁଣରେ ତୁମେ ଉଦାସୀ ମନର କଥା ଏବଂ ରାଜା ଝିଅ ସାଙ୍ଗେ କରିଥିଲି ଭାବ ଲଘୁ ସଙ୍ଗୀତର ଏକ ସ୍ୱତନ୍ତ୍ର ପରିଚୟ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଖୁସିର ଲହରୀ ଆଣିଦେଇଥିଲା।

0: ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏବଂ ଶିବବ୍ରତ ଦାସଙ୍କ ରଚିତ ଯା ଯାରେ ଭାସିଯା ନୌକା ମୋର ଭାସିଯା ଯାହାର ସ୍ୱର ସଂଯୋଜନା ଏବଂ ଗାଇବାର ଶୈଳୀ ବର୍ତ୍ତମାନ ସମୟରେ ମଧ୍ୟ ପ୍ରାଣବନ୍ତ ହୋଇପାରିଛି।
1: जारे भासी भासी जानो कमोर भासी जा जारे भासी भासी जानो।
0: आकाशवाणी संवाद विभाग पक्षरु एही महान कलाकारंकु श्रद्धांजलि। आकाशवाणी संवाद विभाग पई मु स्मृति रेखा तरणिया।
2: पाणी पग ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟମନ୍ତ୍ରୀ। ନବରାତ୍ରର ଦ୍ୱିତୀୟ ଦିନରେ ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା' ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା। ସ୍ୱପ୍ନକୁ ପୂରଣ କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଠିବାତ ଦିବସ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 9ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ஆகாசவாணி.
1: ଏତେବେଳେ କାର୍ଯ୍ୟକ୍ରମରେ ଲୋକରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ ବବି କଥାଚିତ୍ରରୁ। ଏହି ଗୀତଟି ଶୁଣନ୍ତୁ। ଗାଇଛନ୍ତି ଶୈଳେନ୍ଦ୍ର ସିଂ, ଗୀତ ରଚନା କରିଛନ୍ତି ଆନ୍ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: Then Industry Piyush Goyal has emphasized that the country's youth must actively participate in India's development journey by bringing fresh perspectives, innovative ideas and a strong sense of purpose to policy making. The India Meteorological Department has forecast thunderstorm accompanied by lightning and gusty winds over Delhi, Haryana, Chandigarh, Punjab and Chhattisgarh till tomorrow. Similar weather conditions are expected over Tamil Nadu, Puducherry, Karaikal, Andhra Pradesh, Kerala and Mahe during the next 2 days. And with that, we end this news bulletin.
1: Akashvani Bhavani Patana, Bartaman Samaya, Aparanna 3ta baji 10 minute. Chalita Adhiveshana ko shesha kariba purbaru shunantu aji tritiya adhiveshanare ama kendraru pracharita hebaku thiba ketoti karyakrama samparkare suchana. ଅପରାହ୍ନ 5ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30ରେ ଆଜି ଏଥିରେ ଶୁଣିବେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟାୟନ ସନ୍ଧ୍ୟା 6:30ରେ ଶୁଣିବେ ଯୁବଶକ୍ତି ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ ଏ କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଗୀତ ଗଜଲ ରାତି 8ଟାରେ ଶିଳ୍ପୀ ରୂପ ଜୋହରୀ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିବେ ରାତି 8:15ରେ ଶିଳ୍ପୀମାନେ ହେଲେ ଶଙ୍କର ପ୍ରସାଦ ଦତ୍ତ ଓ ନମିତାରାଣୀ ପଟ୍ଟନାୟକ ସ୍ପୋର୍ଟସ୍ କେଣ୍ଡ ରାତି 8:30ରେ ସ୍ପଟ୍ଲାଇଟ୍ ରାତି 9:15ରେ ପବ୍ଲିକ୍ ସ୍ପିକ୍ ରାତି 9:30ରେ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00ରେ ଶୁଣିବେ ନାଟକ ଦୃଶ୍ୟାନ୍ତର ରଚନା ବିରଞ୍ଜି ନାରାୟଣ ମୁନ୍ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ଗାୟନ ଶୁଣିବେ ରାତି 10:30ରେ ପରିବେଷଣ କରିବେ ଧଣ୍ଡୁତାଇ କୁଲକର୍ଣ୍ଣୀ ଏଥିରେ ଶୁଣିବେ ରାଗ ଦେଶ ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ ଆମର ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5ଟାରେ ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣାର ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ସାହିତ୍ୟାୟନ। ଆମ ସମସ୍ତଙ୍କର ଏହି ପ୍ରିୟ କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କୁ ସହୃଦୟ ସ୍ୱାଗତ କରୁଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା। ବନ୍ଧୁଗଣ, କୁହାଯାଏ ଶବ୍ଦର ଶକ୍ତି ଅସୀମ। କିଛି ଶବ୍ଦ ଆମ ଓଠରେ ହସ ଫୁଟାଏ, କିଛି ଶବ୍ଦ ଆଖିରେ ଲୁହ ଆଣେ, ଆଉ କିଛି ଶବ୍ଦ ଆମ ଜୀବନକୁ ନୂଆ ଦିଗ ଦେଖାଏ। ଏହି ଶବ୍ଦ ଯେତେବେଳେ ଭାବନାର ସ୍ପର୍ଶ ପାଇ ଅନୁଭୂତିର ରଙ୍ଗରେ ରଙ୍ଗିଯାଏ, ସେତେବେଳେ ଜନ୍ମ ନିଏ ସାହିତ୍ୟ। ସାହିତ୍ୟ କେବଳ କାଗଜରେ ଲେଖା କିଛି ଧାଡ଼ି ନୁହେଁ, ଏହା ହେଉଛି ସମାଜର ଦର୍ପଣ, ମଣିଷର ମନର ଭାଷା ଏବଂ ସମୟର ଇତିହାସ। କବିତାରେ ଆମେ ଖୋଜିପାଉ ହୃଦୟର ଅକୁହା କଥା, ଗଳ୍ପରେ ଦେଖିପାଉ ଜୀବନର ଅନେକ ରଙ୍ଗ, ଆଉ ସାହିତ୍ୟର ପ୍ରତ୍ୟେକ ପୃଷ୍ଠାରେ ଅନୁଭବ କରୁ ମଣିଷ ଓ ମାନବିକତାର ସ୍ପନ୍ଦନ। ଆଜିର ଦ୍ରୁତ ଗତିରେ ଦୁନିଆରେ ଯେଉଁଠି ଆମେ ଅନେକ କଥା କହୁଛୁ କିନ୍ତୁ ନିଜ ମନର କଥା ଶୁଣିବାକୁ ବେଳେବେଳେ ଭୁଲି ଯାଉଛୁ, ସେଠି ସାହିତ୍ୟ ଆମକୁ ଟିକିଏ ରହିବାକୁ, ଭାବିବାକୁ, ଆଉ ଜୀବନକୁ ଆଉ ଟିକିଏ ଗଭୀର ଭାବେ ବୁଝିବାକୁ ଶିଖାଏ। ବିଶେଷ କରି ଯୁବପିଢ଼ିଙ୍କ ପାଇଁ ସାହିତ୍ୟ ହେଉଛି ନିଜକୁ ଆବିଷ୍କାର କରିବାର ଏକ ସୁନ୍ଦର ମାଧ୍ୟମ। ନିଜର ଚିନ୍ତାଧାରାକୁ ଶବ୍ଦ ଦେବା, ନୂଆ ସ୍ୱପ୍ନ ଦେଖିବା ଏବଂ ସମାଜକୁ ଏକ ନୂଆ ଦୃଷ୍ଟିରେ ଦେଖିବା ପାଇଁ ସାହିତ୍ୟ ଆମକୁ ପ୍ରେରଣା ଦିଏ। ତେଣୁ ଆସନ୍ତୁ ଶବ୍ଦରୁ ଭାବନାକୁ, ଭାବନାରୁ ଅନୁଭୂତିକୁ ଏବଂ ଅନୁଭୂତିରୁ ଜୀବନର ନୂଆ ଅର୍ଥ ଖୋଜିବାର ଏହି ଯାତ୍ରାରେ ଆମେ ସମସ୍ତେ ସାମିଲ ହେବା। ମୁଁ ଆପଣଙ୍କୁ ଆମନ୍ତ୍ରଣ କରୁଛି ଏକ ଏମିତି ଯାତ୍ରାରେ ଯେଉଁଠି ଶବ୍ଦ କଥା କହିବ, ଭାବନା ହୃଦୟକୁ ଛୁଇଁବ ଏବଂ ସାହିତ୍ୟ ଆମ ଚିନ୍ତାଧାରାକୁ ନୂଆ ଦିଗ ଦେବ। ଆସନ୍ତୁ ଆରମ୍ଭ କରିବା ଆଜିର ସାହିତ୍ୟିକ ଯାତ୍ରା ସାହିତ୍ୟାୟନ।

0: ସେ ସ୍ୱପ୍ନ ସବୁକୁ କିଛି ତୁ ଗୁନ୍ଥୁଥିବୁ ଆଉ କିଛି ମୁଁ, ତମାମ ସ୍ୱପ୍ନ ସବୁକୁ ମାଳରେ ଗୁନ୍ଥୁ ଗୁନ୍ଥୁ ତାଠୁ ଶିଖିନେବା ସ୍ୱପ୍ନ, ଭିନ୍ନ ଭିନ୍ନ ଥିଲେ ବି ସାଥୀ ହେଇ ଗୋଟିଏ ଡୋରିରେ ଗୁନ୍ଥି ହେଇ ଜୀବନ ଜିଇଁବାର ଶୈଳୀ, ସମୟ ହେଲେ ଦିନେ ଆ ସାଥୀ ହେଇ ଚାଲିବା କିଛି ମାଇଲ ବାଟ ଅଙ୍କା ବଙ୍କା ରାସ୍ତାରେ, ଆଉ ଶିଖିନେବା ଏ ଜୀବନର ଅଙ୍କା ବଙ୍କା ରାସ୍ତାରେ ଜିଇଁବାର ଶୈଳୀ ସବୁକୁ, ସମୟ ହେଲେ ଦିନେ ଆ ସାଥୀ ହେଇ ଦେଖିଯିବା ସେହି ଛୋଟ ଆଉ ବଡ଼ ପାହାଡ଼ ସବୁକୁ, ଯିଏକି ତମାମ କଷ୍ଟ ଶୀତ ଖରା ବର୍ଷା ଛଳ ଝଞ୍ଜା ସବୁକୁ ସହ୍ୟ କରି ଚିରକାଳ ରହିଛି ଆଉ ରହିବ, ଆଉ ତାଠୁ ଶିଖିନେବା ଜୀବନର ତମାମ ଦୁଃଖ କଷ୍ଟରେ ବି ସାଥୀ ହେଇ ବଞ୍ଚିବାର ଶୈଳୀ ସବୁକୁ, ସମୟ ହେଲେ ଦିନେ ଆ ବୁଲେଇନେ ବି ଆମ ଧାନ କ୍ଷେତ, ଯେଉଁଠି ତମାମ ଦୁଃଖ କଷ୍ଟରେ ବି ଲହରୀ ମାରେ ଖୁସି, ସେଠି ଦେଖିବା ଗୋଟେ ଅନିଶ୍ଚିତ ସ୍ୱପ୍ନ ଭବିଷ୍ୟତର, ସମୟ ହେଲେ ଦିନେ ଆ ଘରଠୁ ଦୂରକୁ ଯିବା କ୍ଷେତ ପାଖ ଖମନକୁ, ଯେଉଁଠି ଗଛମାନେ କଥା ହୁଅନ୍ତି ଫିସ୍ ଫିସ୍, ଶୀତରାତିରେ ମିଶିକି ପୁଇଁବା ନିଆଁ, ଶିଖିବା କେମିତି ଜୀବନ ପାଇଁ ସଂଘର୍ଷ କରିଥିଲା ଆଦି ମାନବ ଆମ ପୂର୍ବପୁରୁଷ, ଜାଣେ ତୋର ସମୟ ନାହିଁ, ଯେବେ ସମୟ ହେବ କିଏ ଜାଣି ମୁଁ ଥିବି କି ନାହିଁ।
1: ସତରେ ଗୋଟିଏ ମନ ଛୁଆଁ କବିତା। ତେବେ ଆପଣଙ୍କ କବିତାରେ ପ୍ରେମ, ପ୍ରକୃତି, ସ୍ୱପ୍ନ, ଏକାକୀପଣ ବା ଜୀବନର ଛୋଟ ଛୋଟ ଅନୁଭୂତି, କେଉଁ ବିଷୟଟି ଆପଣଙ୍କ ହୃଦୟର ସବୁଠୁ ନିକଟ?
0: ପ୍ରେମ, ପ୍ରକୃତି, ସ୍ୱପ୍ନ, ଏକାକୀପଣ ବା ଜୀବନର ଛୋଟ ଛୋଟ ଅନୁଭୂତି, ଏସବୁକୁ ଆଖି ଆଗରେ ରଖିକି ହିଁ ମୁଁ କବିତାଟି ଲେଖେ। ସେଥିପାଇଁ ମୋତେ ଏସବୁ ବିଷୟ ବହୁତ ଆପଣାର ଲାଗେ ଓ ହୃଦୟର ସବୁଠୁ ନିକଟ ଲାଗେ।
1: ତେବେ ଆପଣଙ୍କ କହିବା ଅନୁସାରେ ଆପଣଙ୍କ ପାଇଁ ପ୍ରେମ, ପ୍ରକୃତି, ସ୍ୱପ୍ନ, ଏକାକୀପଣ, ଜୀବନର ସବୁ ଛୋଟ ଅନୁଭୂତି ଆପଣଙ୍କୁ ସମସ୍ତ ହିଁ ଆପଣଙ୍କ ହୃଦୟର ନିକଟ
0: ବାଧ୍ୟ, କାହିଁକି ନା ଗୋଟେ କବିତା ଏସବୁକୁ ନେଇକି ହିଁ ଲେଖାଯାଏ, ତ ସେଥିପାଇଁ ଏଇଟା ବହୁତ ହୃଦୟର ବହୁତ ନିକଟତମ ଥାଏ।
1: ଠିକ କଥାଟେ କହିଲେ। ତେବେ ଆଜିର ଯୁବପିଢ଼ି ଅଧିକ ସୋସିଆଲ ମିଡିଆ ଓ ଡିଜିଟାଲ ଦୁନିଆରେ ବିତାଉଛନ୍ତି, ଆପଣଙ୍କ ମତରେ ଏହି ସମୟରେ କବିତା ଓ ସାହିତ୍ୟ ଯୁବମାନଙ୍କ ଜୀବନରେ କେତେ ଜରୁରୀ?
0: ହଁ, ଆଜିର ଯୁବପିଢ଼ି ଅଧିକ ସମୟ ସୋସିଆଲ ମିଡିଆରେ ଓ ଡିଜିଟାଲ ଦୁନିଆରେ ବିତାଉଛି। ଆମେ ଯଦି ସୋସିଆଲ ମିଡିଆକୁ ଗୋଟେ ପଜିଟିଭ ଆଙ୍ଗେଲରେ ଦେଖିବା ହେଲେ ସେଠି ବି ବହୁତ ଲେଖକ ଓ ଲେଖା ଅଛି। ଯଦି ଆମେ ଯୁବପିଢ଼ି ପଢ଼ିବା ଓ ଶିଖିବା ପାଇଁ ଇଚ୍ଛା ପ୍ରକାଶ କରୁଥିବୁ ହେଲେ ସେଠିରୁ ବି ଆମେ ବହୁତ କିଛି ନୂଆ ଓ ପୁରୁଣା ଶିଖିପାରିବା। ମୋତେ ଲାଗେ ଭଲ କବିତା ଓ ସାହିତ୍ୟ ଖାଲି ଯୁବପିଢ଼ି ପାଇଁ ନୁହଁ, ଏହା ମଣିଷ ପାଇଁ, ମଣିଷ ଗଢ଼ିବା ପାଇଁ ବହୁତ ଜରୁରୀ। ଏହା ପ୍ରଥମ ଛାତ୍ର ଜୀବନଠୁ ନେଇକି ନିଜର ମରିବା ସମୟ ପର୍ଯ୍ୟନ୍ତ ବହୁତ ଜରୁରୀ।
1: ତେବେ ଜଣେ କବିଙ୍କ ପାଇଁ ପ୍ରେରଣା କେଉଁଠୁ ଆସେ? ଆପଣଙ୍କ ଜୀବନରେ କୌଣସି ବ୍ୟକ୍ତି, ଘଟଣା, ସ୍ଥାନ କିମ୍ବା ସ୍ମୃତି ଅଛି କି ଯାହା ବାରମ୍ବାର ଆପଣଙ୍କ କବିତାରେ ଫେରି ଆସେ?
0: ଜଣେ କବି ତଥା ଲେଖକ ପାଇଁ ପ୍ରେରଣାର ଉତ୍ସ ସାଜେ ତା ଆଖି ସାମ୍ନାରେ ଘଟୁଥିବା ଘଟଣା ସବୁ, ତା ଆଖପାଖରେ ବା ବହୁ ଦୂରେ ଥିବା ଲୋକ, ତା ପରିବେଶ, ତା ପ୍ରକୃତି, ଆକାଶଠୁ ନେଇକି ମାଟି ଯାଏଁ ସବୁ। ହଁ, ମୋ ଜୀବନରେ ମଧ୍ୟ ଅଛନ୍ତି କିଛି ଲୋକ ଯିଏକି କବିତା ଲେଖିବା ପାଇଁ ପ୍ରେରଣା ଦିଅନ୍ତି। ଘଟଣା କହିଲେ, ହଁ, ମୋର ବହୁତ ଭଲ ଭାବରେ ମନେ ଅଛି 2019 ମୋ ଜଣେ ସାଙ୍ଗ ଥିଲେ, ସେ ମୋତେ ତାଙ୍କ ପାଖରେ ଥିବା ଗୋଟିଏ ବହି ଦେଇଥିଲେ ପଢ଼ିବା ପାଇଁ। ସେଇଟା ମାଇଚିଆ ଥିଲା, କବି ବାଦଲ ମହାନ୍ତିଙ୍କ ବହି, ଆଉ ସେଇଟା ମୋର ଓଡ଼ିଆ ସାହିତ୍ୟର ବହି ପଢ଼ିବା, ବୁଝିବା, ଜାଣିବାର ପ୍ରଥମ ବହି ଥିଲା। ତାପରେ 9 ପଢ଼ିଥିଲି ବାଦଲ ମହାନ୍ତିଙ୍କ ଲେଖା, ମନୋଜ ଦାସଙ୍କ ଶ୍ରେଷ୍ଠ ଗଳ୍ପ, ଟାଇମ୍ ପାସ୍ ପବ୍ଲିକେସନର ଥିଲା। ଏତିକି ବହି ମୋତେ ସେ ଦେଇଥିଲେ ଆଉ ମୁଁ ପଢ଼ିଥିଲି, ତାଙ୍କଠୁ ମୁଁ ବହୁତ ପ୍ରେରଣା ନେଇଥିଲି। ସତରେ ମୁଁ ତାଙ୍କୁ ମୋ ହୃଦୟରୁ ଧନ୍ୟବାଦ ଅର୍ପଣ କରିବାକୁ ଚାହିଁବି।
1: ସୁନ୍ଦର କଥାଟି କହିଲେ। ତେବେ ଆପଣଙ୍କ ମତରେ କବିତା କେବଳ ଶବ୍ଦର ସଜାଣ ନା ଏହା ମନର କଥା କହିବାର ଏକ ମାଧ୍ୟମ? ଆପଣ ନିଜ କବିତାକୁ କେମିତି ଦେଖନ୍ତି?
0: ମୋ ମତରେ କବିତାଟି ହେଉଛି ମନର ଗଭୀର ଭାବନାକୁ ପ୍ରକାଶ କରିବାର ଗୋଟିଏ ମାଧ୍ୟମ। ମୁଁ ମୋ କବିତାକୁ ମୋ ମନରେ ଆସୁଥିବା ଭାବନା ହିସାବରେ ଦେଖେ।
1: ତେବେ ଆପଣ ଜଣେ ଯୁବ ଲେଖିକା ଭାବେ ଆପଣ କେବେ ନିଜ ଲେଖାକୁ ନେଇ ଆତ୍ମସନ୍ଦେହର ସମ୍ମୁଖୀନ ହୋଇଛନ୍ତି କି? ଯଦି ହୋଇଛନ୍ତି ତେବେ ସେହି ସମୟରୁ ନିଜକୁ କେମିତି ବାହାର କରନ୍ତି?
0: ହଁ, ଯୁବ ଲେଖିକା ଭାବେ ନିଜ ଲେଖାକୁ ନେଇ ଆତ୍ମସନ୍ଦେହର ସମ୍ମୁଖୀନ ହୋଇଛି, ଆଉ ସେହି ସମୟରେ ମୁଁ ବାରମ୍ବାର ମୋ ଲେଖାକୁ ପଢ଼େ, କୋଉଠି କ'ଣ ତ୍ରୁଟି ଅଛି ତାକୁ ସଂଶୋଧନ କରେ, ଫିର୍ ଥରେ ପଢ଼େ, ଆଉ କିଛି ତ୍ରୁଟି ଅଛି ହେଲେ ତାକୁ ଚେଷ୍ଟା କରେ ଦୂର କରିବା ପାଇଁ, ବା ଯିଏ ଯଦି ମୋର ଗୁରୁଜନମାନେ ଅଛନ୍ତି ଯିଏ ଯାହାଙ୍କଠୁ ମୁଁ ଶିଖିପାରିବି ବା ତାକୁ ନେଇକି ତ୍ରୁଟି କେଉଁଠି ଅଛି ବୁଝିପାରିବି, ସେମାନଙ୍କୁ ନହେଲେ ମାନେ ପଚାରି ଦିଏ।
1: ମାନେ ନିଜ ଗୁରୁଜନ ମାନେ ଯେତେବେଳେ ଆମକୁ ସେହି ସନ୍ଦେହରୁ ଆଗକୁ ରାସ୍ତା ଦେଖାଇଥାନ୍ତି ସେତେବେଳେ ଆମେ ଅଧିକ କିଛି ଉନ୍ନତି କରିପାରିଥାଉ।
0: ନିଶ୍ଚୟ, ବାସ୍ତବିକ।
1: ତେବେ ଓଡ଼ିଆ ସାହିତ୍ୟରେ ଅନେକ ମହାନ କବି ଓ ଲେଖକ ଆମକୁ ସମୃଦ୍ଧ କରିଛନ୍ତି। ତେବେ ପଚାରିବି ଯେ କେଉଁ କବି ବା ଲେଖକଙ୍କ ଲେଖା ଆପଣଙ୍କୁ ସବୁଠୁ ବେଶୀ ଆକର୍ଷିତ କରେ ଏବଂ କାହିଁକି?
0: ମୁଁ ଓଡ଼ିଆ ସାହିତ୍ୟର କମ୍ ବହି ପଢ଼ିଛି, ସେ ଭିତରେ ମୋତେ ଫକୀରମୋହନ ସେନାପତିଙ୍କ 6 ମାଣ 8 ଗୁଣ୍ଠ ବହୁତ ଭଲ ଲାଗିଥିଲା, କାହିଁକି ନା ସେଠି ସମାଜ, ମଣିଷପଣିଆ,

0: ଅନ୍ଧବିଶ୍ୱାସ ଲୋଭ ନ୍ୟାୟ ନ୍ୟାୟ ବ୍ୟବସ୍ଥା ଏସବୁ ବିଷୟରେ ବହୁତ ଭଲ ଭାବରେ ବର୍ଣ୍ଣନା କରାଯାଇଛି। ସେଥିପାଇଁ ପଢ଼ିବାକୁ ବହୁତ ଭଲ ଲାଗିଥିଲା। ମୁଁ ହିନ୍ଦୀ ସାହିତ୍ୟ ପ୍ରତି ଟିକେ ଅଧିକ ଆଗ୍ରହ ରଖେ ତ ଓଡ଼ିଆରେ ସେତେ ବହି କଥା କହିପାରିବିନି, ହେଲେ ଭବିଷ୍ୟତରେ ନିଶ୍ଚୟ ଆହୁରି ଅଧିକ ଓଡ଼ିଆ ବହି ପଢ଼ିବା ବୁଝିବା ଜାଣିବା ପାଇଁ ଚେଷ୍ଟା କରିବି।
1: ତେବେ ଆପଣ ଯେମିତି କହିଲେ ଯେ ଆପଣଙ୍କୁ ହିନ୍ଦୀ ସାହିତ୍ୟରେ ଅଧିକ ରୁଚି ଅଛି, ତେବେ ଏଠାରେ ପଚାରିବି ହିନ୍ଦୀ ସାହିତ୍ୟରେ କେଉଁ କବି ବା ଶାୟରଙ୍କ ଲେଖା ଆପଣଙ୍କୁ ବେଶ ପ୍ରଭାବିତ କରି ଏବଂ ତାଙ୍କଠାରୁ ଆପଣ କଣ ଶିଖିଛନ୍ତି?
0: ଶାୟର କହିଲେ ଗୁଲଜାର ଅଛନ୍ତି, ମନୋଜ ମୁନ୍ତଶିର ଅଛନ୍ତି, ସେମାନଙ୍କଠୁ ବହୁତ ଶିଖିବା ପାଇଁ ମିଳେ। ତାପରେ ଲେଖକ ବା କବି କହିଲେ ମୁନ୍ସି ପ୍ରେମଚାନ୍ଦ ଅଛନ୍ତି, ତାଙ୍କର ଗୋଦାନ ସେବା ସଦନ ବହି ସେଇଟା ମୁଁ ପଢ଼ିଛି। ରାମଧର ସିଂ ଦିନକରଙ୍କ ରଶ୍ମିରଥୀ, ହରିବଂଶ ରାୟ ବଚ୍ଚନଙ୍କ ମଧୁଶାଳା, ଗୋପାଳ ଦାସ ନୀରଜଙ୍କ ସାସୁ କେ ସିତାର ପର ଏଇଟା ଗୋଟେ କବିତା ବହି। ମୋର ଜଣେ ସିନିୟର ଭାଇ ଯିଏକି ୟୁପି ଉତ୍ତରପ୍ରଦେଶ ନବୋଦୟର ତାଙ୍କର ବହି ଭୋର ଉସ୍କେ ହିସ୍ସେ କି ପଢ଼ିଛି, ଦର୍ଦ ମାନସ୍ତା ହେ ପଢ଼ିଛି, ଦିଲ୍ ହେ ଛୋଟା ସା ଏସବୁ ପଢ଼ିଛି। ଆଉ ଅଛନ୍ତି ବହୁତ ଭଲ ମାନେ ବହୁତ ଭଲ ଲେଖକ ଯିଏକି ଜଣେ କାଶ୍ମୀରର, ସେ ମାନବ କୌଲ, ତାଙ୍କର ବହି ପଢ଼ିଛି ତିତ୍ଲି ପତ୍ଝଡ଼। ରୁ ଧର୍ମବୀର ଭାରତୀଙ୍କ ଗୁନାହୋ କା ଦେବତା ପଢ଼ିଛି, କାନ୍ତା ଭାରତୀଙ୍କ ରେତ କି ମଛଲି ପଢ଼ିଛି, ଗୃହ ରାଜାଙ୍କ ଗୋଟେ ବହି ଅଛି ମିଥକୋ ସେ ବିଜ୍ଞାନ ତକ୍ ସେଇଟା ପଢ଼ିଛି, ଅନୁରାଗ ପାଠକଙ୍କ ଟୁଏଲ୍ଥ ଫେଲ୍ ପଢ଼ିଛି, ଅଶୋକ ପାଣ୍ଡେଙ୍କ ଅଛି ଗୋଟେ ବହି ଜିତନେ ମିଟି ଉତନା ସୋନା, ସେ ବହିଟା ବହୁତ ଭଲ ଲାଗେ, ବିନୋଦ କୁମାର ଶୁକ୍ଲଙ୍କର ଦିବାର ମେ ଏକ ଖିଡ଼କି ରହତି ଥି ସେଇଟା ପଢ଼ିଛି, ଦିବ୍ୟ ପ୍ରକାଶ ଦୁବେଙ୍କ ବହି ଅଛି ଯୋଉଟା ଅକ୍ଟୋବର ଜଙ୍କସନ, ୟାର ପାପା ଏସବୁ ପଢ଼ିଛି। ୟାର ପାପା ବହୁତ ଭଲ ବହି ଆଉ ମୁଁ ତ କହିବି ପଢ଼ିବାର କଥା ସେ ବହି।
1: ଆମ ଶୁଣୁଥିବା ଶ୍ରୋତାମାନେ ମଧ୍ୟ ଆପଣଙ୍କ ଠାରୁ ଅନୁପ୍ରାଣିତ ହୋଇ ଆପଣ ଏଇ ଯୋଉ କହିଲେ ସୁନ୍ଦର ଲେଖା ଗୁଡ଼ିକୁ ନିଶ୍ଚିତ ଭାବରେ ପଢ଼ିବେ ବୋଲି ମୋର ଆଶା। ତେବେ ଆପଣଙ୍କ ମତରେ ଜଣେ ଭଲ କବି ହେବା ପାଇଁ କେବଳ ଭଲ ଲେଖିବା ଜାଣିଲେ ହବ ନା ଜୀବନକୁ ଗଭୀର ଭାବେ ଅନୁଭବ କରିବା ମଧ୍ୟ ଆବଶ୍ୟକ?
0: ମୋ ମତରେ ଜଣେ ଭଲ କବି ହେବା ପାଇଁ କେବଳ ଭଲ ଲେଖିଲେ ହବନି, ପଢ଼ିବାର ବି ବହୁତ ଜରୁରୀ, ତା ସହିତ ଜୀବନକୁ ମାନେ ବହି ବି ପଢ଼ିବାର ଜରୁରୀ, ଆହୁରି ଜୀବନକୁ ବି ପଢ଼ିବାର ବହୁତ ଜରୁରୀ, ଜୀବନର ବି ଅନୁଭବ ବହୁତ ଜରୁରୀ, ଯୋଉଟାକି ଯୋଉଠୁ କି ଆମେ ଇନସ୍ପାୟାର ହେଇକି ଲେଖିପାରିବା ବହୁତ ସାରା କବିତା ଗଳ୍ପ ଏସବୁ।
1: ତେବେ ଆଗାମୀ ଦିନରେ ଆପଣ କେବଳ କବିତା ଲେଖିବାରେ ସୀମିତ ରହିବାକୁ ଚାହୁଁଛନ୍ତି ନା ଗଳ୍ପ ଉପନ୍ୟାସ ଗୀତ କିମ୍ବା ଅନ୍ୟ ସାହିତ୍ୟିକ କ୍ଷେତ୍ରରେ ମଧ୍ୟ ନିଜକୁ ପରୀକ୍ଷା କରିବାର ଇଚ୍ଛା ଅଛି?
0: ମୁଁ ତ ଏତେ ବେଶୀ ଏବେ ଲେଖିନି, ହେଲେ ଲେଖିବାକୁ ଚାହିଁବି, କବିତା ଗଳ୍ପ କି ଉପନ୍ୟାସ ଲେଖିବା କଥା ତ ସେଇଟା ମାନେ ଏ ଯାଏଁ କିଛି ଭାବିନି, ଦେଖିବା ସାହିତ୍ୟ କୋଉଆଡ଼େ ନେଇକି ମାନେ ମୋ ପାଦକୁ ନେଇଯିବ ସେଇଟା ମୁଁ କହିପାରିବିନି।
1: ତେବେ ଆଜି ଆମ ଗହଣରେ ଏତେ ସୁନ୍ଦର କବୟିତ୍ରୀ ଅଛନ୍ତି ଏବଂ ଆପଣ ଏତେ ସବୁ ସୁନ୍ଦର ସୁନ୍ଦର ଲେଖା ଲେଖିଛନ୍ତି, କବିମାନେ ତ ଏମିତି ଅନେକ ପ୍ରକୃତିକୁ ସୁନ୍ଦର ଭାବରେ ବର୍ଣ୍ଣନା କରି ଲେଖା ସବୁ ଲେଖିଥାନ୍ତି, ତେଣୁ କଣ ଆମେ ଆପଣଙ୍କର ସେହି ସୁନ୍ଦର ଲେଖାମାନଙ୍କ ମଧ୍ୟରୁ ସେମିତି କିଛି ଶୁଣିପାରିବୁ?
0: ଆଜ୍ଞା ହଁ, ଶୁଣେଇବି। ଗୋଟେ କବିତା ଅଛି ଲୁଚକାଲି, ଜହ୍ନକୁ ନେଇକି ଲେଖିଥିଲି, କବିତାର ଶୀର୍ଷକ ଲୁଚକାଲି। ଆଜି ଲୁଚକାଲି ଖେଳିବା ପୁଣି ଥରେ, ସେଦିନ ଭଳି ଆଜି ବି ତୁ ଲୁଚିବୁ ସେହି ବିଶାଳ ଆକାଶରେ, ତାରାମାନଙ୍କ ଗୁଚ୍ଛରେ, ନକ୍ଷତ୍ରମାନଙ୍କ ସାଥିରେ, ମେଘର ପଣତ କାନି ତଳେ, ଆଉ ମୁଁ ତତେ ଖୋଜୁଥିବି ମେଘଭରା ଆକାଶରେ, ମୁଁ ହାତେ ଧରିଥିବା ଗୋଟେ ଛୋଟିଆ ଦର୍ପଣରେ, ମୁଁ ଘର ଅଗଣାରେ, ଠିକ୍ ସେଦିନ ଭଳି ଆଜି ବି ତୁ କେତେବେଳେ ଦେଖାଦେବୁ ଆମ୍ବ ଗଛ ଉପରେ, ତ କେତେବେଳେ ଦେଖାଦେବୁ ଗୋଲାପ ଗଛ ପାଖରେ, ଆଉ ତତେ ପ୍ରେସ୍ କହିବା ପୂର୍ବରୁ ପୁଣି ଥରେ ତୁ ଲୁଚିଯିବୁ ଗ୍ରହ ନକ୍ଷତ୍ରମାନଙ୍କ ଅଗଣରେ, ମେଘର ପଣତ କାନି ତଳେ, ତତେ ଢେର ଖୋଜିବା ପରେ ତୁ ଦେଖାଦେବୁ ଠିକ୍ ମୋ କୋଠରୀରେ ଥିବା ଗୋଟେ ଝରକାରୁ, ଠିକ୍ ମୋ କୋଠରୀରେ ଥିବା ଗୋଟେ ଝରକାରୁ।
1: ତେବେ ଆପଣ ଏତେ ସୁନ୍ଦର କବୟିତ୍ରୀଟିଏ, ତେବେ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ଆପଣ କିଛି ନିଜ ବିଷୟରେ ଆମ ଶ୍ରୋତାମାନଙ୍କୁ କୁହନ୍ତୁ ଏବଂ ଆପଣ ବର୍ତ୍ତମାନ କ'ଣ କରୁଛନ୍ତି ବା ଆଗକୁ କ'ଣ କରିବା ପାଇଁ ଯାଉଛନ୍ତି, କିଛି ନିଜ ଜୀବନ ଯୋଜନା ବିଷୟରେ କହିବେ ବୋଲି ମୁଁ ଆପଣଙ୍କୁ ଅନୁରୋଧ କରୁଛି।
0: ମୁଁ ଏବେ ତ ବର୍ତ୍ତମାନ ଗୋଟେ ଷ୍ଟୁଡେଣ୍ଟ ହିସାବରେ ହିଁ ଅଛି, 2025ରୁ ମୋର ଗୋଟେ PG ଚାଲିଛି ପଲିଟିକାଲ ସାଇନ୍ସରେ, ଆହୁରି ଫିଲହାଲ ଏବେ ଗୋଟେ BED କରୁଛି, ଏବେ କଣ୍ଟିନ୍ୟୁ ଅଛି ସେଇଟା, ଡିଷ୍ଟାନ୍ସ କୋର୍ସରେ PG ଚାଲିଛି, ଆହୁରି ଆଗକୁ ଡିଫରେଣ୍ଟ ଡିଫରେଣ୍ଟ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଚାଲିଛି, ଆଗକୁ ତ ଅଛି ଏକ୍ଜାମ୍ ସବୁ ଅଛି, ଆହୁରି ତା ପାଇଁ ଚାଲିଛି ପ୍ରିପାରେସନ, ଆହୁରି ଏମିତି ଦେଖିବି ହେଲେ ତ ଟ୍ୟୁସନ୍ ଫ୍ୟୁସନ୍ ପଢ଼ାଏ ଆଉ।
1: ମାନେ ଆପଣ ବର୍ତ୍ତମାନ ଆଗକୁ ମାନେ ପଢ଼ାପଢ଼ି ଆଉ କମ୍ପିଟେଟିଭ୍ ଏକ୍ଜାମ୍କୁ ନେଇ କିଛି ଯୋଜନା ସବୁ ରହିଛି?
0: ହଁ ନିଶ୍ଚୟ।
1: ଆଚ୍ଛା, ତେବେ ଯଦି ଆପଣଙ୍କ ଜୀବନ ଗୋଟିଏ କବିତା ହୋଇଥାନ୍ତା ତେବେ ଏହା କେଉଁ ପ୍ରକାର କବିତା ହୋଇଥାନ୍ତା ବୋଲି ଆପଣ ଭାବନ୍ତି?
0: ଯଦି ମୋ ଜୀବନ ଗୋଟିଏ କବିତା ହୋଇଥାନ୍ତା

0: ଏଇଟା ମୁଁ ତ କହିବି ଗୋଟେ ସଂଘର୍ଷପୂର୍ଣ୍ଣ କବିତା ହେଇଥାନ୍ତା।
1: ଠିକ କହିଲେ, ମାନେ ଜୀବନ ହିଁ ଗୋଟିଏ ସଂଘର୍ଷ। ତେବେ ଶେଷରେ ସାହିତ୍ୟାୟନର ଶ୍ରୋତାମାନଙ୍କ ପାଇଁ ଆପଣଙ୍କର ସେହି ଛୋଟ ବାର୍ତ୍ତାଟି, ବିଶେଷ କରି ସେହି ଯୁବମାନଙ୍କ ପାଇଁ ଯେଉଁମାନଙ୍କ ମନରେ କବିତା ଅଛି କିନ୍ତୁ ତାହାକୁ କାଗଜରେ ଲେଖିବାର ସାହସ ନାହିଁ, ତେବେ ଆମ ଶ୍ରୋତା ଏବଂ ସେହି ଯୁବ ଲେଖକ ବା ଲେଖିକାମାନଙ୍କ ପାଇଁ ଆପଣଙ୍କର ଶେଷ ସନ୍ଦେଶଟି କ'ଣ ରହିବ ବା ବାର୍ତ୍ତାଟି କ'ଣ ରହିବ?
0: ଶେଷରେ ମୁଁ ଏତିକି କହିବି ଯେ କବିତା ପଢିବା କଥା ଜୀବନୀ, ଆତ୍ମଜୀବନୀ, କାହାଣୀ, ତା ସହିତ ନିଜ ଜୀବନକୁ ମଧ୍ୟ ବହୁତ ମାନେ ଗଭୀର ସହିତ ଦେଖିବା କଥା, ପଢିବା କଥା, ଜୀବନକୁ ନିଜ ଜୀବନ ସହିତ ପରିବେଶ, ଆଖପାଖ ଲୋକଙ୍କୁ ଦେଖିବା କଥା, ପ୍ରକୃତି, ଏସବୁକୁ ବହୁତ ଭଲ ଭାବରେ ବୁଝିବା କଥା। ଖାଲି ସାହିତ୍ୟ ବୋଲିକି ନୁହଁ, ଯାହା ବି ଭଲ ବହି ମିଳୁଛି ସବୁ ପଢିବା କଥା। ଏହା ମୁଁ ଆମ ସାହିତ୍ୟାୟନର ଶ୍ରୋତାମାନଙ୍କୁ କହିବି। ଧନ୍ୟବାଦ।
1: ସତରେ ବହୁତ ସୁନ୍ଦର ବାର୍ତ୍ତାଟି ଦେଲେ। ତେବେ ଯେତେବେଳେ ଆମେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲୁ, ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ଏହି ଶେଷ ପର୍ଯ୍ୟାୟରେ ଆପଣ ଗୋଟିଏ ସୁନ୍ଦର କବିତାଟି ଆମ ଶ୍ରୋତାମାନଙ୍କୁ ଶୁଣେଇ ଦେଲେ ବହୁତ ଭଲ ହୁଅନ୍ତା।
0: କବିତାର ଶୀର୍ଷକ ଅଲ୍ଫାଜ। କଭି ଏସା ଲାଗେ କି ଅଲ୍ଫାଜ ସାରେ ଅପନୋ କେ ପାସ ସେ କହିଁ ଦୂର ଆସମାନ କା ରୁଖ ପକଡ଼ନେ ଲାଗେ ହେ ଔର ଖ୍ୱାହିଶେ ସାରି ଜବ ସମୁନ୍ଦର କେ ଗହରାଇଓ ମେ କହିଁ ଡୁବନେ ଲାଗେ ତୋ ଉନ୍ହେଁ ପାନେ କି କୋଶିଶ ବାର ବାର ନହିଁ କରନି ଚାହିଏ ମୁକଦ୍ଦର କା କିଆ ହୁଆ ଫୈସଲା ସମଝ କର ଉସେ ଆଜମା ଲେନା ହିଁ ଲାଜମୀ ସା ଲଗନେ ଲଗତା ହେ।
1: ସତରେ କବିତାର ପ୍ରତିଟି ଧାଡ଼ି ବହୁତ ଗଭୀର ଓ ମନଛୁଆଁ ହୋଇଥିଲା। ତେବେ ଆମ କାର୍ଯ୍ୟକ୍ରମରେ ଆମକୁ ନିଜର ଏତେ ମୂଲ୍ୟବାନ ସମୟ ଦେଇଥିବା ପାଇଁ ଏବଂ ନିଜର ଅଭିଜ୍ଞତା ଓ ଏତେ ସୁନ୍ଦର ଲେଖା ସବୁକୁ ଆମ ସହିତ ବାଣ୍ଟିଥିବା ପାଇଁ ଆପଣଙ୍କର ଅଶେଷ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାମ।
1: ନମସ୍କାର।
0: ନମସ୍କାର।
1: ପ୍ରିୟ ବନ୍ଧୁଗଣ, ଆମର ଆଜିର ଏହି ସୁନ୍ଦର ଆଲୋଚନା ମାଧ୍ୟମରେ ଆମର ଏହି ଯୁବ କବୟିତ୍ରୀଙ୍କ ସାହିତ୍ୟ ପ୍ରତି ଭଲ ପାଇବା, ତାଙ୍କ ଭାବନା ଓ କବିତା ଯାତ୍ରା ବିଷୟରେ ଅନେକ କିଛି ଜାଣିବାକୁ ପାଇଲେ। ଆଶା କରୁଛୁ ତାଙ୍କ ଅନୁଭୂତି ଓ ଚିନ୍ତାଧାରା ଆମ ଯୁବ ଶ୍ରୋତାମାନଙ୍କୁ ମଧ୍ୟ ନିଜ ଭାବନାକୁ ଶବ୍ଦରେ ପ୍ରକାଶ କରିବା ପାଇଁ ପ୍ରେରଣା ଦେବ। ଆମର ଅତିଥିଙ୍କୁ ଅନେକ ଅନେକ ଧନ୍ୟବାଦ। ଆକାଶବାଣୀ ଭବାନୀପାଟଣାରେ ସାହିତ୍ୟାୟନ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ନିଜର ଅନୁଭୂତି ବାଣ୍ଟିଥିବାରୁ, ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ସାହିତ୍ୟିକ ଆଲୋଚନା ଆମେ ଏଇଠି ଟିକେ ବିରାମ ଦେବା, ଆଉ ଆସନ୍ତୁ ଶୁଣି ନେବା ଗୋଟିଏ ମନଛୁଆଁ ଗୀତ।

ପ୍ରିୟ ବନ୍ଧୁଗଣ, ଆମ ଶରୀର ଆମକୁ ଜୀବନର ପ୍ରତ୍ୟେକ ପଥରେ ଆଗକୁ ବଢ଼ିବାର ସାହସ ଦିଏ। ଚାଲିବା, ଦୌଡ଼ିବା, ନିଜ କାମ ନିଜେ କରିବା ଏବଂ ନିଜ ସ୍ୱପ୍ନ ଆଡ଼କୁ ପାଦ ବଢ଼ାଇବାର ଏସବୁ ସମ୍ଭବ ହୁଏ ଆମ ଶରୀରର ସୁସ୍ଥତା ଯୋଗୁଁ। କିନ୍ତୁ ଯେତେବେଳେ ଗଣ୍ଠିରେ ଯନ୍ତ୍ରଣା, ଫୁଲା କିମ୍ବା ଜଡ଼ତା ଦେଖାଦିଏ, ସେତେବେଳେ ଦୈନନ୍ଦିନ ଜୀବନର ସାଧାରଣ କାମ ମଧ୍ୟ କଷ୍ଟକର ହୋଇପଡ଼େ। ଏହି ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସ 12 ତାରିଖରେ

ବିଶ୍ୱ ଆର୍ଥରାଇଟିସ୍ ଦିବସ ବା ୱାର୍ଲଡ ଆର୍ଥରାଇଟିସ୍ ଡେ ପାଳନ କରାଯାଏ। 1996 ମସିହାରେ ଆର୍ଥରାଇଟିସ୍ ଆଣ୍ଡ ରିଉମାଟିଜମ୍ ଇଣ୍ଟରନ୍ୟାସନାଲ ବା ARI ପକ୍ଷରୁ ଏହି ଦିବସର ଆରମ୍ଭ କରାଯାଇଥିଲା। ଆର୍ଥରାଇଟିସ୍ ଏବଂ ଅନ୍ୟାନ୍ୟ ଗଣ୍ଠି, ମାଂସପେଶୀ ଓ ହାଡ଼ ସମ୍ବନ୍ଧୀୟ ରୋଗ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା, ରୋଗୀଙ୍କ ସମସ୍ୟାକୁ ବୁଝିବା ଏବଂ ସଠିକ୍ ସମୟରେ ଚିକିତ୍ସା ପାଇଁ ଉତ୍ସାହିତ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ପ୍ରଶ୍ନ ଆସେ, ଆର୍ଥରାଇଟିସ୍ କ'ଣ? ଆର୍ଥରାଇଟିସ୍ ହେଉଛି ଗଣ୍ଠି ସମ୍ବନ୍ଧୀୟ ରୋଗର ଏକ ସାଧାରଣ ନାମ। ଏହାର ଅନେକ ପ୍ରକାର ରହିଛି। ଅଷ୍ଟିଓ ଆର୍ଥରାଇଟିସ୍ ଗଣ୍ଠିର ଉପାସ୍ଥି ବା କାର୍ଟିଲେଜ୍ କ୍ଷୟ ହେବା ସହ ଯନ୍ତ୍ରଣା ଓ ଚଳପ୍ରଚଳରେ ଅସୁବିଧା ହୋଇପାରେ। ଅନ୍ୟପକ୍ଷେ ରିଉମାଟଏଡ୍ ଆର୍ଥରାଇଟିସ୍ ହେଉଛି ଏକ ଅଟୋ ଇମ୍ୟୁନ୍ ରୋଗ ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଭୁଲବଶତଃ ନିଜ ଗଣ୍ଠିର ତନ୍ତୁ ଉପରେ ଆକ୍ରମଣ କରେ। ଏହାର ସାଧାରଣ ଲକ୍ଷଣ ହେଉଛି ଗଣ୍ଠିରେ ଯନ୍ତ୍ରଣା, ଫୁଲା, ଜଳତା ଏବଂ ଚଳପ୍ରଚଳ କରିବାରେ ଅସୁବିଧା। ଏହି ଲକ୍ଷଣଗୁଡ଼ିକୁ କେବଳ ବୟସ ବଢ଼ିବାର ସାଧାରଣ ପରିମାଣ ବୋଲି ଭାବି ଅଣଦେଖା କରିବା ଉଚିତ ନୁହେଁ। ଆର୍ଥରାଇଟିସ୍ କେବଳ ବୟସ୍କଙ୍କୁ ଯୁବକ, ଯୁବତୀ ଓ ଶିଶୁଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ଅନୁସାରେ 2019 ମସିହାରେ ବିଶ୍ୱର ପ୍ରାୟ 52.8 କୋଟି ଲୋକ ଅଷ୍ଟିଓ ଆର୍ଥରାଇଟିସ୍ରେ ପୀଡ଼ିତ ଥିଲେ। ସେହିପରି ପ୍ରାୟ 1.8 କୋଟି ଲୋକ ରିଉମାଟଏଡ୍ ଆର୍ଥରାଇଟିସ୍ରେ ପୀଡ଼ିତ ଥିଲେ। ଏହି ତଥ୍ୟ ଆମକୁ ବୁଝାଏ ଯେ ଗଣ୍ଠି ସମ୍ବନ୍ଧୀୟ ରୋଗ ଏକ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସମସ୍ୟା। ତେବେ ଆର୍ଥରାଇଟିସ୍ରୁ ରକ୍ଷା ପାଇବା ଓ ଏହାର ପ୍ରଭାବକୁ କମାଇବା ପାଇଁ ଆମେ କ'ଣ କରିପାରିବା? ନିୟମିତ ଓ ଉପଯୁକ୍ତ ଶାରୀରିକ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ସୁସ୍ଥ ଓଜନ ବଜାୟ ରଖିବା ଏବଂ ଗଣ୍ଠିରେ ଆଘାତ ଲାଗିବାରୁ ଯଥା ସମ୍ଭବ ଦୂରେଇ ରହିବା ଗୁରୁତ୍ୱପୂର୍ଣ୍ଣ। ଯଦି ଗଣ୍ଠିରେ ଦୀର୍ଘଦିନ ଧରି ଯନ୍ତ୍ରଣା, ଫୁଲା କିମ୍ବା ଜଡ଼ତା ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଶୀଘ୍ର ରୋଗ ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହାର ଲକ୍ଷଣକୁ ନିୟନ୍ତ୍ରଣ କରି ଜୀବନର ଗୁଣବତ୍ତା ଉନ୍ନତ କରିପାରିବା। ତେବେ ବନ୍ଧୁଗଣ, ମନେ ରଖନ୍ତୁ, ରୋଗ ଆମ ଜୀବନର ଗତିକୁ ଧୀର କରିପାରେ, କିନ୍ତୁ ଆଶା ଓ ଆତ୍ମବିଶ୍ୱାସକୁ ହରାଇଦେବା ଉଚିତ ନୁହେଁ। ଆର୍ଥରାଇଟିସ୍ ପୀଡ଼ିତ ବ୍ୟକ୍ତିଙ୍କୁ ସହାନୁଭୂତି ନୁହେଁ, ବରଂ ବୁଝାମଣା, ସମ୍ମାନ ଓ ସହଯୋଗ ଦରକାର। ତାଙ୍କ ଯନ୍ତ୍ରଣା ସବୁବେଳେ ଆଖିକୁ ଦେଖାଯାଇ ନପାରେ, କିନ୍ତୁ ସେହି ଯନ୍ତ୍ରଣା ବାସ୍ତବ। ଏହି ଆର୍ଥରାଇଟିସ୍ ଦିବସରେ ଆସନ୍ତୁ ଆମେ ନିଜେ ସଚେତନ ହେବା, ଅନ୍ୟମାନଙ୍କୁ ସଚେତନ କରିବା ଏବଂ ଗଣ୍ଠି ରୋଗରେ ପୀଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସ୍ଥ, ସକ୍ରିୟ ଓ ସମ୍ମାନଜନକ ଜୀବନ ବଞ୍ଚିବାରେ ସହଯୋଗ କରିବା। କାରଣ ସୁସ୍ଥ ଜୀବନର ପ୍ରଥମ ପାଦ ହେଉଛି ସଚେତନତା, ଆଉ ଆଶା ହେଉଛି ଆଗକୁ ବଢ଼ିବାର ସବୁଠାରୁ ବଡ଼ ଶକ୍ତି।

0: ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ତ ସମୟ ଶେଷ ହୋଇଯାଇଛି। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ମୋର ସେହି ଅନୁରୋଧ ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମଗୁଡ଼ିକ କେମିତି ଲାଗୁଛି ଚିଠି ମାଧ୍ୟମରେ ଆମ ପାଖକୁ ନିଜର ମତାମତ ନିଶ୍ଚିତ ଭାବରେ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଆମର ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଆମ ପାଖକୁ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଆପଣଙ୍କ ଚିଠି ଅପେକ୍ଷାରେ ରହିଲି। ପୁଣି ଭେଟ ହେବା ଆଉ ଏକ ମନୋରମ କାର୍ଯ୍ୟକ୍ରମକୁ ନେଇ ଆଉ ଏକ ସୁନିଲି ସନ୍ଧ୍ୟାରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି
1: ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ମୁନୀଷ ଶର୍ମା। वाणिज्य और उद्योग मंत्री पीयूष गोयल ने कहा है कि देश के युवाओं को नए विचारों, नवाचार और स्पष्ट उद्देश्यों के साथ भारत की विकास यात्रा में सक्रिय भागीदारी निभानी चाहिए। नई दिल्ली में आज दिल्ली संवाद 2026 को संबोधित करते हुए श्री गोयल ने वैश्विक चुनौतियों के बावजूद भारत की प्रगति और चुनौतियों से निपटने की क्षमता का जिक्र किया। उन्होंने कहा कि 140 करोड़ की आबादी वाला भारत और उसकी युवा शक्ति देश की बड़ी ताकत है। जहां कई देशों में बुजुर्गों की आबादी बढ़ रही है, वहीं भारत में युवाओं की संख्या अधिक है। श्री गोयल ने विश्वास व्यक्त किया कि वर्ष 2047 तक भारत की अर्थव्यवस्था 30 ट्रिलियन डॉलर की हो जाएगी। उन्होंने कहा कि युवाओं की ऊर्जा

ଶିଳ୍ପୀ ଶଙ୍କରପ୍ରସାଦ ଦତ୍ତ ଓ ନମିତାରାଣୀ ପଟ୍ଟନାୟକ। ରାତି 8:30 ସ୍ପୋର୍ଟସ୍କାନ, ରାତି 9:15 ସ୍ପଟ୍ଲାଇଟ୍, ରାତି 9:30 ପବ୍ଲିକ୍ ସ୍ପିକ୍, ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ନାଟକ ଦୃଶ୍ୟାନ୍ତର, ରଚନା ବିରଞ୍ଜୀ ନାରାୟଣ ମୁଣ୍ଡ ଏବଂ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ରାତି 10:30 ପରିବେଷଣ କରିବେ ଶିଳ୍ପୀ ଧୁନ୍ଦୁତାଇ କୁଲକର୍ଣ୍ଣୀ।

0: ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଇତିଶ୍ରୀ ବେହେରା, କାଶୀନାଥ ପୂଜା ପଣ୍ଡା, ତୃପ୍ତି ଦାସ, ଗୋପୀନାଥ ମହାପାତ୍ର ଓ ରୀତା ମିଶ୍ର। ଚେତନା ଚିନ୍ତନ 6:30 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ 6:35। କଳାହାଣ୍ଡିରେ ଦେବୀ ଉପାସନା ଏହି ଶୀର୍ଷକ ଓଡ଼ିଆ ଆଲୋଚନା ଶୁଣିବେ 7:25। ଆଲୋଚକ ପରମେଶ୍ୱର ମୁଣ୍ଡ। ଚାଷର କଥା ରହିଛି 7:40। 7:45 ଶୁଣିବେ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ସୁପ୍ରଭା ପାଢ଼ୀ ଓ ସମୀର। ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ 8:30। ଏହି କ୍ରମରେ ଶୁଣିବେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ରର ଗୀତ 9:15 ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରସାର କରିବୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ 9:45। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଆସନ୍ତାକାଲି ଦ୍ୱିତୀୟ ଅଧିବେଶନରେ ସୁଗମ ସଙ୍ଗୀତ ଶୁଣିବେ 12:00। ଶିଳ୍ପୀମାନେ ହେଲେ ଅଶୋକ କୁମାର ରଥ, ସ୍ମୃତି ଅଞ୍ଜନା ମହାନ୍ତି, ରାଜା ରଥ ଓ ସାଗରିକା ନାୟକ। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଶୁଣିବେ 12:30। ଚାଷର କଥା 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା ଶୁଣିପାରିବେ 1:20। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 2:45। ଆସନ୍ତାକାଲି ଆମର ତୃତୀୟ ଅଧିବେଶନରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ 5:00। 5:30 ଶୁଣିବେ ଯୁବବାଣୀରେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତ କ୍ରମରେ ଦଣ୍ଡନାଚ ଗୀତ ଶୁଣିବେ 6:30। ପରିବେଷଣ କରିବେ ଶିଳ୍ପୀ ପଦ୍ମନାଭ କୌଡ଼ ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ 7:25। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ 7:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ରହିଛି 8:00। 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ଭୂପିନ୍ଦର, ସୁଧା ମାଲହୋତ୍ରା ଓ ସୁରିନ୍ଦର କୋହଲି। 8:30 ସ୍ପୋର୍ଟସ୍ କ୍ୟାନ୍ ସ୍ପଟଲାଇଟ୍ 9:15 ଏବଂ ମନିଟକ୍ ଆଣ୍ଡ ମନ୍ଥନ 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ 10:00। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସିତାର ବାଦନ। ପରିବେଷଣ କରିବେ ଶିଳ୍ପୀ ନିଶାଦ ଖାନ୍। ଏଥିରେ ଶୁଣିବେ ରାଗ ଚାନ୍ଦିନୀ କଲ୍ୟାଣୀ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏମିତି ପଚାରନ୍ତୁ why? ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ।

0: ଅସୁବିଧା ସହ ରହିଛି ସାଇବର ଅପରାଧର ବିପଦ। ଗୋଟିଏ ଭୁଲ କ୍ଲିକ୍, ଅଜଣା ଲିଙ୍କରେ ଟ୍ୟାପ୍ କିମ୍ବା ଓଟିପି ଓ ବ୍ୟକ୍ତିଗତ ତଥ୍ୟ ଶେୟାର କରିବା ଆମକୁ ସାଇବର ଠକେଇର ଶିକାର କରିପାରେ। ବିଶେଷ କରି ଯୁବପିଢ଼ି ସୋସିଆଲ ମିଡିଆ, ଅନଲାଇନ୍ ପେମେଣ୍ଟ ଓ ଅନଲାଇନ୍ ଜବ୍ରେ ଅଧିକ ସକ୍ରିୟ ଥିବାରୁ ସେମାନଙ୍କୁ ସାଇବର ସୁରକ୍ଷା ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। ତେବେ ସାଇବର ଅପରାଧରୁ ନିଜକୁ କିପରି ସୁରକ୍ଷିତ ରଖିବା? ଯଦି ଠକେଇର ଶିକାର ହୋଇଯାଉଛେ ତେବେ ତୁରନ୍ତ କ'ଣ ପଦକ୍ଷେପ ନେବା? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆଜି ଆମ ସହ ଟେଲିଫୋନ୍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି ସାଇବର ଥାନା ଅଧିକାରୀ ଅବନ୍ତୀମଣି ନାୟକ। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ତାଙ୍କ ସହ ଆଲୋଚନା କରିବା ଆଜିର ବିଷୟବସ୍ତୁ, ଡିଜିଟାଲ ଯୁଗର ଆହ୍ୱାନ, ସାଇବର ନିରାପତ୍ତା। ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମ ଯୁବଶକ୍ତି କାର୍ଯ୍ୟକ୍ରମକୁ।
1: ନମସ୍କାର ଶ୍ରୋତାବନ୍ଧୁଗଣ।
0: ତେବେ ମ୍ୟାଡାମ, ଯେମିତିକି ମୁଁ କହିଲି, ଆଜିର ଯୁବପିଢ଼ିମାନେ ପାଠପଢ଼ା ଠାରୁ ଆରମ୍ଭ କରି ଅନଲାଇନ୍ ପେମେଣ୍ଟ ଆଉ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଡିଜିଟାଲ ମାଧ୍ୟମ ସହ ଜଡ଼ିତ, କିନ୍ତୁ ଏହି ଡିଜିଟାଲ ସୁବିଧା ଭିତରେ ସାଇବର ଠକେଇର ବହୁତ ଆଶଙ୍କା ରହୁଛି। ତେଣୁ ଆପଣଙ୍କୁ ମୋର ପ୍ରଥମ ପ୍ରଶ୍ନ, ବର୍ତ୍ତମାନ ସମୟରେ ଯୁବପିଢ଼ିମାନେ କେଉଁ କେଉଁ ପ୍ରକାରର ସାଇବର ଅପରାଧର ଶିକାର ହେଉଛନ୍ତି ଆଉ ଏହାର ମୁଖ୍ୟ କାରଣ କ'ଣ, ଆଉ ଏଥିରୁ ସେମାନେ କିପରି ଭାବରେ ସତର୍କ ରହିପାରିବେ?
1: ଆଜିର ଡିଜିଟାଲ ଦୁନିଆରେ ବିଭିନ୍ନ ପ୍ରକାର ସାଇବର କ୍ରାଇମ୍ ଆମ ପାଖରେ ଦେଖିବାକୁ ମିଳୁଛି। ସେଗୁଡ଼ିକ ହେଲା ସାଇବର ବୁଲିଂ, ହାରାସମେଣ୍ଟ, ସାଇବର ଷ୍ଟୋକିଂ, ସୋସିଆଲ ମିଡିଆ ଫ୍ରଡ୍, ଇଲେକ୍ଟ୍ରୋନିକ୍ସ ମନି ଲଣ୍ଡରିଂ, ଡିଜିଟାଲ ଆରେଷ୍ଟ। ଏସବୁ କ୍ରାଇମ୍ରୁ ଯୁବପିଢ଼ିମାନେ ବେଶୀ ଆଫେକ୍ଟ ହେଉଥିବା କାରଣ ଯେ ସୋସିଆଲ ମିଡିଆର ପ୍ରବଳ ବ୍ୟବହାର, ସୋ ଚାଟ୍ରୁମ୍ର ୟୁଜ୍ ଆଣ୍ଡ ହ୍ୟୁମୁଲେଟ୍ ହେବାର କାରଣ ହେଉଛି ଯେ ସେମାନେ ନିଜର ପିଅର୍ ଟୁ ପିଅର୍ ଲର୍ନିଂ ମଧ୍ୟ ୟୁଜ୍ କରନ୍ତି, ଆଉ ସ୍କୁଲ କଲେଜ ପିଲା ଏସବୁ ବେଶୀ ୟୁଜ୍ କରନ୍ତି। ସେମାନେ ସବ୍ ଟାର୍ଗେଟ୍ ହେଇଯାନ୍ତି ସାଇବର କ୍ରିମିନାଲ ମାନଙ୍କ ପାଇଁ। ଯେଉଁମାନେ ଅଧିକ ୟୁଜ୍ କରନ୍ତି ସେମାନେ ତାଙ୍କ ୟୁଜ୍ରେ ପ୍ରକୃତର ମାଧ୍ୟମ କ'ଣ ତାଙ୍କୁ ଜଣାନଥାଏ, ସେଫ୍ଟି ୟୁଜ୍ ଜଣାନଥିବା ଯୋଗୁଁ ସେମାନେ ନିଜର ଭଲନରାବିଲିଟି ବା ନିଜର ପ୍ରାଇଭେଟ୍ ଡାଟା ଅନ୍ୟମାନଙ୍କୁ କୋଉ ମାତ୍ରାରେ ସେୟାର କରିଦିଅନ୍ତି, ଯେଉଁଥିପାଇଁ ସେ ଯୁବପିଢ଼ି ବେଶୀ ଶିକାର ହେଉଛନ୍ତି। ସାଇବର ବୁଲିଂ ଫର୍ମ ଅଫ୍ ହାରାସମେଣ୍ଟ, ସେ କେମିତି ହାରାସମେଣ୍ଟ କର ନା, ଅନଲାଇନ୍ରେ ଆପଣଙ୍କୁ ଗୋଟେ ନ୍ୟୁଡ୍ ଫଟୋ ଛାଡିବ ବା ମେସେଜ ଛାଡିବ ବା ଅପସିନ୍ ଭିଡିଓ ଛାଡିବ, ଆଉ କ'ଣ କରିବ ନା କିଛି SMS ମଧ୍ୟ ଫୋନ କିମ୍ବା ସୋସିଆଲ ମିଡିଆ ଆପ୍ରେ ମଧ୍ୟ ଛାଡେ, ଯଦ୍ୱାରା କି ଆପଣଙ୍କ ନର୍ଭସ୍ ହେଇଯିବେ, ସୋସିଆଲ ଷ୍ଟିଗ୍ମା ଭୟରେ ଡର୍ମାଟ କଣ୍ଡିସନକୁ ପଳେଇ ଯାଆନ୍ତି। ତାପରେ ତାକୁ ସେଫ୍ ଦେବା ପାଇଁ ମଧ୍ୟ ସେ ପଇସା ଆସେସ୍ କରିବା ପାଇଁ ଚାହେଁ। ଏଇ ପ୍ରକାର ଫ୍ରଡ୍ରେ ବହୁତ ୟଙ୍ଗ ମାନେ ଖସୁଛନ୍ତି।
0: ତେବେ ମ୍ୟାଡାମ, ଆଜିକାଲି ଏହି ସମସ୍ୟାଟି ଅଧିକ ଦେଖିବାକୁ ମିଳୁଛି। ଆଜିର ଯୁବପିଢ଼ିମାନେ ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଚାହୁଁଛନ୍ତି, ଯାହାଦ୍ୱାରା ସେମାନଙ୍କୁ ପ୍ରଲୋଭନ ଦେଖାଇ ଫେକ୍ ଅନଲାଇନ୍ ଜବ୍ ଆଉ ପାର୍ଟ ଟାଇମ୍ ଜବ୍ ନାଁରେ ଠକାମିର ଶିକାର ହେବାକୁ ପଡ଼ୁଛି। ତେବେ ମୋର ପ୍ରଶ୍ନଟି ଆପଣଙ୍କୁ ରହିବ, ଏହିସବୁ ଠକେଇକୁ କିପରି ଚିହ୍ନିହେବ ଆଉ ଏଥିରୁ ବଞ୍ଚିବା ପାଇଁ ସେମାନଙ୍କୁ କ'ଣ କରିବା ଉଚିତ?
1: ସାଧାରଣତଃ ଯେତେବେଳେ ଆପଣଙ୍କୁ ପାର୍ଟ ଟାଇମ୍ ଜବ୍ ବା ଅନଲାଇନ୍ ଟ୍ରେଡିଂ ଆପ୍ରେ ଆପଣମାନେ ଶିକାର ହେଉଛନ୍ତି ଯୁବପିଢ଼ିମାନେ, ଇଜି ୟର୍ନ ମନି, ଇଜି କେମିତି କୌଣସି ମନିଟାକୁ ଇଜିରେ ୟର୍ନ କରିବା ପାଇଁ ଜମା ଚାହୁଁଛନ୍ତି। ପ୍ରକୃତରେ ଗୋଟେ ଟଙ୍କାକୁ ଆମେ ଜାଣିବା ଦରକାର, ଆମେ ଯୋଉ ଖାଇବାଟା ଖାଉଛୁ କେତେ ଦିନ ପରେ ଆମ ଖାଇବାଟା ତିଆରି ହେଉଛି, ଗୋଟେ ଗଛରେ ସାଙ୍ଗେ ସାଙ୍ଗେ ଫଳଟା ହେଇକି ଆମେ ପାଟରେ ଖାଇଦେଉନୁ, ତାକୁ 6-7 ମାସ ପରେ ହେଲା ପରେ ଆମେ ତାକୁ ଖାଇବା ଉପଯୋଗୀ ହେଉଛି। ତେଣୁ କୌଣସି ବି ପଇସାଟା ଆମକୁ ବହୁତ ଲେବର କଲା ପରେ ଆମ ପାଖକୁ ଆସେ। ଯଦି ଆମେ ଗେମ୍ ଖେଳିଦେଲା ପରେ ଆମ ପାଖକୁ କିଛି ପଇସା ପଳେଇ ଆସୁ, ଇଟ୍ସ ନଟ୍ ଏ ଗୁଡ୍ ମେନର୍ ଅଫ୍ ୟର୍ନିଂ ୟର୍ ଜବ୍। ଆଉ ଗୋଟେ ଭିନ୍ନ ଆପ୍ ଆସିବ, ଆପଣ 5 ଲକ୍ଷ ଟଙ୍କା ଡିପୋଜିଟ୍ କରିଦିଅନ୍ତୁ ଆଉ କାଲିକି ସେଟା ଆପଣଙ୍କୁ 25 ଲକ୍ଷ ହେଇଯାଉଛି। ଯଦି 5 ଲକ୍ଷ ଡିପୋଜିଟ୍ କରିଦେଲେ 25 ଲକ୍ଷ, କାଲି ବ୍ୟାଙ୍କ ମାନେ ବର୍ଷ ବର୍ଷ ଧରି କାହିଁ ପଇସାକୁ ରଖିକି ଅଳ୍ପ ଟଙ୍କା ଦଉଛନ୍ତି 3% 4%? ନା, ଯିଏ ଆପଣଙ୍କୁ ଗୋଟେ ଲ୍ୟୁରିଂ ବା ଆପଣଙ୍କୁ ଯଦି ଲୋଭନୀୟ ଉପହାର ଦଉଛି ବା ଇଣ୍ଟରେଷ୍ଟ ଦଉଛି ସେଟା ଫେକ୍ ବୋଲି ଜାଣନ୍ତୁ। ଆଉ ଅନଲାଇନ୍ ଜବ୍ ଫ୍ରଡ୍, ଜବ୍ ଫ୍ରଡ୍ ସାଧାରଣତଃ ଜବ୍ ଯେତେବେଳେ ଆପଣ ଆପ୍ଲାଏ କରନ୍ତି, ଜବ୍ଟା ଆମେ ଇୟର୍ନ କରିବା ପାଇଁ ଆମକୁ ଆମେ ସେଠୁ କିଛି ପଇସା ଆଣିକି ଆମର ଗୁଜୁରାଣ ମେଣ୍ଟେଇବା ପାଇଁ ଜବ୍ ଆମେ କରିବା କଥା। ଜବ୍ ଫ୍ରଡ୍ ରେ କଣ, ଆପଣ ଯେତେବେଳେ ଜବ୍ରେ ଆପ୍ଲାଏ କରିବେ ସେ ସାଙ୍ଗେ ସାଙ୍ଗେ ଆପଣ ଆକ୍ସେପ୍ଟ ହେଇଗଲେ, ଯେତେବେଳେ ଆପଣ ଏଇ ପ୍ରକାର ୱାର୍ଡ 3 ଟଙ୍କା ଡିପୋଜିଟ୍ କରନ୍ତୁ ସେତେବେଳେ ସେଇଥିରୁ ଆପଣ ମ୍ୟୁଟ୍ ହେଇକି ଆସନ୍ତୁ, ଏଡଜିଷ୍ଟ କରିଯାଆନ୍ତୁ। କାହିଁକି କୌଣସି ଜବ୍ ଆପଣ କିଛି ନ ଜାଣି ଆପଣଙ୍କର କିଛି ଭେରିଫାଏ ନ କରି ସେ ଆପଣଙ୍କୁ ପଇସା ମାଗିଛି ମାନେ ଆପଣ ଜାଣିଲେ ଏଟା ଗୋଟେ ଏଟା ଫେକ୍ ଆଉ ଫ୍ରଡ୍ ହୋଇ ବୋଲି। ଯେତେବେଳେ ଗୋଟେ ସୋସିଆଲ ମିଡିଆରେ ଆମେ ଆମେ ପୋଷ୍ଟ କରୁ, ଆମେ କୋଉ ଜାଗାକୁ ଯାଉ ସେଲ୍ଫି ନେଇ ସେଠି ପୋଷ୍ଟ କରୁ, ଆମେ କ'ଣ କରୁ ଟେଷ୍ଟ କରୁ, ଟେଷ୍ଟ କଲା ପରେ ଆମର ୱେବ୍ କେମ୍ ଖୋଲା ଥାଏ, ଇଭିନ୍ କି ଆମେ ଗୋଟେ ପେଜ୍ରେ ଚାଟ୍ କରୁଛୁ ସାଙ୍ଗେ ସାଙ୍ଗେ ସେଇ ପେଜ୍ରେ ଆଉ ଗୋଟେ ସାଇଡ୍ରେ ଆମେ କ'ଣ କରିଥାଉ ଆମର ଅନଲାଇନ୍ ବ୍ୟାଙ୍କିଂରେ ମଧ୍ୟ କିଛି କାମ କରିଦେଉ। ସେଇ ସମୟରେ ଯେ ସାଇବର କ୍ରିମିନାଲ ମାନେ କ'ଣ କରନ୍ତି, ଆପଣଙ୍କର

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ଯୁବ ଶକ୍ତି କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ବଦଳୁଛି ସମୟ, ବଦଳୁଛି ଜୀବନଶୈଳୀ। ଆଜିର ଯୁବପିଢ଼ିଙ୍କ ପାଇଁ ଡିଜିଟାଲ ଦୁନିଆ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ପାଠପଢ଼ା, ଚାକିରି, ବ୍ୟବସାୟଠାରୁ ଆରମ୍ଭ କରି ଟଙ୍କା ଦେଣନେଣ ପର୍ଯ୍ୟନ୍ତ ପ୍ରାୟ ସବୁକିଛି ପାଇଁ ଡିଜିଟାଲ ମାଧ୍ୟମ ଉପରେ ସେମାନେ ନିର୍ଭରଶୀଳ। କିନ୍ତୁ ଏହି ଡିଜିଟାଲ

ସବୁ ଡାଟାଟାକୁ ପ୍ରିଜର୍ଭ କରି ରଖନ୍ତି। ଆଉ ସୋସିଆଲ ମିଡିଆ ଆମେ କୌଣସି ପୋଷ୍ଟ ବା ପୋଷ୍ଟ ଯେତେବେଳେ ଆମେ ସେୟାର କରୁ ଅନଲାଇନରେ ସେତେବେଳେ କଣ ହୁଏ ନା ସେଇଟା ନଟ୍ ଇରେଜେବୁଲ, କୌଣସି ବି ପୋଷ୍ଟ ଇଏ କୌଣସି ପୋଷ୍ଟ ନଟ୍ ଇରେଜେବୁଲ। ଲେଟ୍ ଗୋଟେ ପୋଷ୍ଟ ଆମେ ଭୁଲ କରିଦେଲୁ, ପୁଣି ତାକୁ ଡିଲିଟ୍ କରିଦେଲୁ, ଆମେ ଆମ ଡାଟା କେହି ଦେଖିପାରିବେନି, କିନ୍ତୁ ସେ ବିଲକୁଲ ମିଛ। ଥରେ ପୋଷ୍ଟ ହେଲା ମାନେ ସେଇଟା ପୁରାପୁରି ପରମାନେଣ୍ଟ କୋଉଠି ନା କୋଉଠି ଆପଣଙ୍କ ଜାଗାରେ ରହିଲା, ସେଟା ହିଁ ପରବର୍ତ୍ତୀ ମୁହୂର୍ତ୍ତରେ କ୍ରିମିନାଲ ମାନେ ତାକୁ ସୋସିଆଲ ଇଞ୍ଜିନିୟରିଂ କଲେକ୍ଟ କରିକି ଆପଣ ବ୍ଲାକମେଲିଂ କରିବା ଷ୍ଟାର୍ଟ କରନ୍ତି। କଣ କଣ ଷ୍ଟେପ୍ ନେବେ ଯୋଉଦ୍ୱାରା କି ଆପଣ ଏସବୁ ସାଇବର କ୍ରାଇମରୁ ସେଫ୍ ପାଇବେ? ପ୍ରଥମେ କଣ କରିବେ, ନିଜର ସୋସିଆଲ ମିଡିଆ ଆଇଡିଟାକୁ ଭଲ ଭାବରେ ୟୁଜ୍ କରିବେ, ଆଉ ନିଜର ମୋବାଇଲ ବା କମ୍ପ୍ୟୁଟରରେ ପାସୱାର୍ଡ ପୁରା ଷ୍ଟ୍ରଙ୍ଗ କମ୍ପ୍ଲେକ୍ସ ପାସୱାର୍ଡ ରଖିବେ। ଯୋଉ ପାସୱାର୍ଡରେ ଆଲଫା ନ୍ୟୁମେରିକ ରହିଥିବ କେହି ତାକୁ ହାକ୍ କରିପାରିବେ ନାହିଁ ବା କ୍ରାକ୍ କରିକି ଖୋଲିପାରିବେ ନାହିଁ। ଆଉ କୌଣସି ସୋସିଆଲ ମିଡିଆରେ ସାଧାରଣତଃ ଏଠି ଯେହେତୁ ଏଇଟା ମାନେ ଅଲ୍ ଓଭର ୱାର୍ଲ୍ଡରେ ସୋସିଆଲ ମିଡିଆ ଆସେସିବୁଲ, ତେଣୁ କୌଣସି ଅନନ୍ ପର୍ସନକୁ ଆପଣ କେବେ ଆକ୍ସେପ୍ଟ କରନ୍ତୁ ନାହିଁ ଏଜ୍ ଏ ଫ୍ରେଣ୍ଡ। କୌଣସି ମାନେ ଟେକ୍ସଟିଂ ଚାଟ୍ ବା ଆପ୍ ତା ସହିତ କରନ୍ତୁ ନାହିଁ। ନିଜର କୌଣସି ଓଟିପି ବା ପିନ୍ କୌଣସି ଜାଗାରେ ଲେଖନ୍ତୁ ନାହିଁ।

0: ହାକ୍ କରିପାରିବେନି ବା କ୍ରାକ୍ କରିକି ଖୋଲିପାରିବେ ନାହିଁ। ଆଉ କୌଣସି ସୋସିଆଲ ମିଡ଼ିଆରେ ସାଧାରଣତଃ ଏଠି ଯେହେତୁ ଏଇଟା ମାନେ ଅଲ୍ ଓଭର ୱାର୍ଲ୍ଡରେ ସୋସିଆଲ ମିଡ଼ିଆ ଆସେସେବୁଲ, ତେଣୁ କୌଣସି ଅନନ୍ ପର୍ସନ୍କୁ ଆପଣ କେବେ ଆକ୍ସେପ୍ଟ କରନ୍ତୁ ନାହିଁ ଏଜ୍ ଏ ଫ୍ରେଣ୍ଡ। କୌଣସି ମାନେ ଟେକ୍ସଟିଂ ଚାଟ୍ ବା ଆପ୍ ତା ସହିତ କରନ୍ତୁ ନାହିଁ। ନିଜର କୌଣସି ଓଟିପି ବା ପିନ୍ କୌଣସି ଜାଗାରେ ଲେଖନ୍ତୁ ନାହିଁ। ଆଉ ସୋସିଆଲ ମିଡ଼ିଆରେ ତାର ଯୋଉ ଆପଣଙ୍କର ଫ୍ରେଣ୍ଡ ଲିଷ୍ଟ ୟୁଜ୍ ପୂର୍ବରୁ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ ବା ଟୁ ଷ୍ଟେପ୍ ଭେରିଫିକେସନ ଏଇ ଦିଟା ନିହାତି ବ୍ୟବହାର କରନ୍ତୁ। ଆମର ପୋଷ୍ଟଟା ଏମିତି ହେବା ଦରକାର ବା ଆମେ କୋଟିୟସ୍ ପୋଷ୍ଟ ସବୁବେଳେ କରିବା, ମାନେ ଆମେ କାହାକୁ ବି ମାନେ କ୍ଷତିକାରକ ପୋଷ୍ଟ ଆମେ ସୋସିଆଲ ମିଡ଼ିଆରେ କରିବୁ ନାହିଁ। ଯଦି ବି କଲୁ କେତେବେଳେ ସୋସିଆଲ ମିଡ଼ିଆ କ୍ରାଇମରେ ଆପଣ ଯଦି ଶିକାର ହେଲେ, ସାଙ୍ଗେ ସାଙ୍ଗେ 1930 ଆମର ଗୋଟେ ହେଲ୍ପଲାଇନ ନମ୍ବର ଅଛି, ସେ ହେଲ୍ପଲାଇନ ନମ୍ବରରେ ଆପଣ କଲ୍ କରିବେ। ତା ସହିତ ଆପଣ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ବା www.cybercrime.gov.in ରେ ଆପଣ କମ୍ପ୍ଲେନ ଦାୟର କରନ୍ତୁ। ନିଜର ମୋବାଇଲ ହଉ ବା ନିଜର ଡେସ୍କଟପ୍ ହଉ ବା ନିଜର ଲ୍ୟାପଟପ୍ ହଉ, ଭଲ ଆଣ୍ଟିଭାଇରସ୍ ରେ ସବୁବେଳେ ଷ୍ଟ୍ରଙ୍ଗ କରି ରଖନ୍ତୁ। ପାନିକ ହେବାର ନାହିଁ, ମଣିଷ ମାତ୍ରେ ଭୁଲ, ତେଣୁ ଆର ରେକ୍ଟିଫାଇ ଆମ ପାଖରେ ଅଛି, ପାଖ ଥାନାରେ ଆକୁ କମ୍ପ୍ଲେନ ଦେଇପାରିବେ।
1: ଆଜିର କାର୍ଯ୍ୟକ୍ରମରେ ଆପଣଙ୍କୁ ମୋର ଶେଷ ପ୍ରଶ୍ନ, ଯଦି ଜଣେ ଯୁବକ ବା ଯୁବତୀ ସାଇବର ଅପରାଧର ଶିକାର ହେବା ପରେ ଭୟ ବା ଲଜ୍ଜାରେ ନିଜର ପରିବାର ଲୋକଙ୍କୁ ଜଣାଉ ନାହାନ୍ତି, ଏଭଳି ପରିସ୍ଥିତିରେ ସେମାନଙ୍କୁ କଣ କରିବା ଉଚିତ, ସେମାନଙ୍କୁ ଆପଣଙ୍କର କଣ ପରାମର୍ଶ ରହିବ, ଆଉ ଆମ ଯୁବପିଢ଼ିଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଆପଣଙ୍କର କଣ ବାର୍ତ୍ତା ରହିବ?
0: ଯୋଉ ଯୁବକ ଯୁବତୀ ମାନେ ଏଇ ପ୍ରକାର ସାଇବର କ୍ରାଇମରେ ଶିକାର ହଉଛନ୍ତି, ସେମାନେ ପ୍ରଥମେ କୋଉ ପ୍ରକାର ସାଇବର କ୍ରାଇମରେ ଶିକାର ହଉଛନ୍ତି, କୋଉ କାରଣରୁ ଶିକାର ହେଇଛନ୍ତି, ସବୁ କଥା ନିଜର ବାପା ମା ବା ନିଜର ଗୁରୁଜନ ମାନଙ୍କ ପାଖରେ କୁହନ୍ତୁ, ନିଜର ସାଙ୍ଗସାଥୀ ପାଖରେ କୁହନ୍ତୁ। ତେଣୁ କୌଣସି ଝିଅ ପୁଅଙ୍କୁ ମୋର ଅନୁରୋଧ, ଯଦି କ୍ରାଇମରେ ଶିକାର ହେଇଛନ୍ତି ଆପଣ ସାଇବର ପିଏସ୍ କୁ ଯାଆନ୍ତୁ, ସେଠି ଆପଣଙ୍କର କୌଣସି ଡାଟା ସୋସିଆଲ ମିଡ଼ିଆରେ ଯେମିତି ବା ନ୍ୟୁଜ୍ ମିଡ଼ିଆକୁ ଯାଏ ନାହିଁ ସେ ଜାଗାରେ ଆପଣ ପହଞ୍ଚନ୍ତୁ, ଆପଣଙ୍କ ପ୍ରୋବ୍ଲେମ ସଲ୍ଭ ହେଇଯିବ। ତା ସହିତ ଆପଣ ଘରେ ବସିକି ମଧ୍ୟ ସେ ଗୋଟେ ଆମର ସ୍ୱତନ୍ତ୍ର ୱେବସାଇଟ www.cybercrime.gov.in ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ କହିଲେ ସେଇଥିରେ ମଧ୍ୟ ଆପଣ କମ୍ପ୍ଲେନ କରିପାରିବେ। ଏତିକି ହେଇଗଲା ପରେ ନିଶ୍ଚିତ ଭାବରେ ଯୁବପିଢ଼ି ମାନେ ସୁସ୍ଥ ଡିଜିଟାଲ ଇଣ୍ଡିଆରେ କାମ କରିପାରିବେ। ସୋସିଆଲ ମିଡ଼ିଆକୁ ପ୍ରପର ୟୁଜ୍ କରିକି ନିଜର ଯୋଉ ଏକ୍ସପୋଜର କହୁଛନ୍ତି ଆଉ ନିଜର ଯୋଉ ନଲେଜ ଗେନ୍ କରିପାରିବାର ଇଚ୍ଛା ରହିଛି ସେତିକି କରିପାରିବେ, ଆଉ ଦିନକୁ ଦିନ ଏ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବେ।
1: ଆପଣଙ୍କୁ ଅଶେଷ ଧନ୍ୟବାଦ ମ୍ୟାଡମ। ତେବେ ଆଶା କରୁଛୁ ଆପଣଙ୍କର ଏହି ମୂଲ୍ୟବାନ କଥା ଆମ ଯୁବପିଢ଼ିଙ୍କୁ ଡିଜିଟାଲ ଯୁଗରେ ଅଧିକ ସଚେତନ ଓ ସତର୍କ ରଖିବା ସହ ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖିବାରେ ନିଶ୍ଚୟ ସହାୟକ ହେବ। ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛୁ, ବିଦାୟ ନେଉଛୁ, ନମସ୍କାର।

0: ଶୁଣିଲେ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସୁଚିସ୍ମିତା ବେଉରା। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: କଣ ଭାଇ ଏତେ ଦିନ ପରେ?
1: ହଁ ଭାଇ, ଆରେ ଶୁଣ, ଦାଢି କାଟିବାକୁ କେତେ ଲାଗିବ?
0: ଆରେ ସେଇ ଆମର 60 ଟଙ୍କା।
1: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାସ ଅଛି।
0: ତ ଦେଖ, ଦୁଇଟା ଉପାୟ ଅଛି। ପ୍ରଥମ, ଅଧା ଦାଢି କାଟିପାରିବ।
1: ଆଉ ଅନ୍ୟଟା?
0: ଆରେ ଡିଜିଟାଲ ପେମେଣ୍ଟ କର, UPI ଦ୍ଵାରା।
1: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
0: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
1: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
2: ସହଜ ଅଟେ, ପ୍ରତିଦିନ ନେଣ ଦେଣ।
3: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପାର୍ବଣକୁ ଦୃଷ୍ଟିରେ ରଖି ଅଧିକ ପ୍ରଦୂଷଣ କରୁଥିବା ବାଣ ବିକ୍ରିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ, କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ ଅର୍ଥନୀତିଜ୍ଞ ରବର୍ଟ ଇ ହଲ୍ ଏବଂ ମାଇକେଲ୍ ଓଡଫୋର୍ଡ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ବଜାରରେ ବାଣର ଉପଲବ୍ଧତାକୁ ନିୟନ୍ତ୍ରଣ କରିବା, ସ୍ୱଳ୍ପ ପ୍ରତିକ୍ରିୟାଶୀଳ ବାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ବିକ୍ରିକୁ ବନ୍ଦ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଦିଲ୍ଲୀ ଏନ୍ସିଆର୍ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ବାୟୁ ପ୍ରଦୂଷଣ ସମ୍ପର୍କିତ ପରିସ୍ଥିତିକୁ ସ୍ୱତଃପ୍ରବୃତ ଭାବେ ବିଚାରକୁ ନେଇ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରହଣ କରାଯାଉଥିବା ନିଷ୍ପତ୍ତିର ସଠିକ୍ କାର୍ଯ୍ୟାନ୍ୱୟନ ଉପରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି। ଧାର୍ମିକ ଭାବନାକୁ ଆଘାତ ନ ଦେଇ ବାଣ ଫୁଟାଇବା ଜନିତ କ୍ଷତି ସମ୍ପର୍କରେ ଜନସଚେତନତା ବୃଦ୍ଧି ତଥା ସନ୍ତୁଳିତ ଓ ବ୍ୟବହାରିକ ପଦ୍ଧତିର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟସେବା ପ୍ରଦାନ

ସରକାରୀ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଉଥିବା ସେବା ଓ ସୁବିଧା ଏବଂ ଏ ସଂକ୍ରାନ୍ତ ବ୍ୟୟ ନେଇ ପ୍ରମୁଖତାର ସହ ସୂଚନା ପ୍ରଦାନ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟସେବା ସଂକ୍ରାନ୍ତ ସୁବିଧା ଗ୍ରହଣ କରିବା ନେଇ ରୋଗୀଙ୍କୁ ଏଥିପାଇଁ ନିଷ୍ପତ୍ତି ନେବାରେ ସହଜ ହୋଇପାରିବ। ଏଥିସହ ପ୍ରଦାନ କରାଯିବାକୁ ଥିବା ଦେୟ ବାବଦରେ ରହିଥିବା ସନ୍ଦେହ ପ୍ରତିହତ ହେବା ସହ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକ ଉପରେ ବିଶ୍ୱାସ ଦୃଢ଼ ହୋଇପାରିବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳା ଶ୍ରୀବାସ୍ତବ ଏ ନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଏହି ପଦକ୍ଷେପ ରୋଗୀ ତଥା ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଚିକିତ୍ସା ବ୍ୟୟ ନେଇ ଯୋଜନା ପ୍ରସ୍ତୁତ କରିବାରେ ସହଯୋଗ ପ୍ରଦାନ କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏସ୍ଆଇଆର୍ ସମ୍ପର୍କରେ ମତାମତ ରଖି ଶ୍ରୀ ମାଝି କହିଛନ୍ତି, ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରଖିବା ଏବଂ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏସ୍ଆଇଆର୍ ଆବଶ୍ୟକ। ନିର୍ଭୁଲ ଭୋଟର ତାଲିକା ନିଶ୍ଚିତ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ, ଏହା ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସ ସୁଦୃଢ଼ କରିବା କ୍ଷେତ୍ରରେ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏସ୍ଆଇଆର୍ରେ ଯୋଗ୍ୟ ଭୋଟରଙ୍କୁ ସାମିଲ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମାଝି କହିଛନ୍ତି। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଉନ୍ନୀତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ପିଜିଟି ଇଂରାଜୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଏଥିରେ ପ୍ରାୟ 112 ଜଣ ଇଂରାଜୀ ଶିକ୍ଷକ ଏବଂ ଶିକ୍ଷିକାଙ୍କୁ ତାଲିମ ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି। ଏହି ଅବସରରେ ଭୁବନେଶ୍ୱର ସିରିପୁରସ୍ଥିତ ଇମେଜ୍ କେନ୍ଦ୍ରଠାରେ ଆୟୋଜିତ ଉଦ୍ଘାଟନୀ ଅଧିବେଶନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ବିନୀତା ସେନାପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ପାଞ୍ଚ ଦିନ ଧରି ଏହି ତାଲିମ କର୍ମଶାଳା ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରଠାରେ ବିଜେପି ରାଷ୍ଟ୍ରୀୟ ସହସାଧାରଣ ସମ୍ପାଦକ ସୌଦାନ ସିଂଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ନେଇ ପ୍ରୟାସ ଉପରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାରେ ସ୍ଲୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେବା ସଂକଳ୍ପ ଅଭିଯାନ ଅଧୀନରେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଭାବେ ଘରକୁ ଫେରିବା ପ୍ରସଙ୍ଗ ଆଧାରରେ ଛାତ୍ରଛାତ୍ରୀ ସେମାନଙ୍କ ସୃଜନଶୀଳ ଚିନ୍ତାଧାରାକୁ ଚିତ୍ର ଓ ସ୍ଲୋଗାନ ମାଧ୍ୟମରେ ପରିପ୍ରକାଶ କରିବା ଲକ୍ଷ୍ୟ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ ହଲ୍ ଏବଂ ମାଇକେଲ୍ ଓଡ୍ଫୋର୍ଡ ଏଥିପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ଗବେଷଣା ନିର୍ଯାସ ଅଣୁକ୍ଷୁଦ୍ର ଅର୍ଥନୀତି ସଂକ୍ରାନ୍ତ ନୀତି ନିର୍ଦ୍ଧାରଣ କରିବାରେ ଉପଯୋଗୀ ସାବ୍ୟସ୍ତ ହେବ। ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ କୁହାଯାଇଛି, ଏହି ଅର୍ଥନୀତିଜ୍ଞଙ୍କ ଗବେଷଣା ଜନିତ ତଥ୍ୟ ଆର୍ଥିକ ଏବଂ ମୁଦ୍ରାନୀତି ପ୍ରସ୍ତୁତିକୁ ଅଧିକ ମଜବୁତ କରିବ। ସ୍ଥିର ଅର୍ଥନୀତି କ୍ଷେତ୍ରରେ ସରକାରୀ ତଥା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଦକ୍ଷତାକୁ ଏହା ଅଧିକ ଉନ୍ନତ କରିବ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସାଂସଦ ପ୍ରଦୀପ ପୁରୋହିତ ଆଜି 6 ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିପାଇଁ 23,98,00,000 ବ୍ୟୟ ଅଟକଳ କରାଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଯୋଗାଯୋଗ ଏବଂ ସରକାରୀ ସେବା ପ୍ରଦାନ ଅଧିକ ଉନ୍ନତ ହେବ। ଶିଳାନ୍ୟାସ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ସମ୍ପନ୍ନ କରିବା ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ନୟାଗଡ଼ ଜିଲ୍ଲା ଭାପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ସେବା ସେତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଚିନ୍ତାଧାରା ଏବଂ ସେବା ସଂକଳ୍ପ ଅଭିଯାନ ଆଧାରରେ ସରକାରୀ ଯୋଜନାର ସୁଫଳ ସମାଜର ପ୍ରତ୍ୟେକ ବର୍ଗର ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ତୃଣମୂଳ ସ୍ତରରେ ଲୋକ ଅଧିକ ସଚେତନ ହେବା ସହ ନିଜର ଆବଶ୍ୟକତା ଓ ଅଭିଯୋଗ ପ୍ରଶାସନ ନିକଟରେ ଉପସ୍ଥାପନ କରିପାରିବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
ଯୁବବର୍ଗଙ୍କୁ ଦେଶସେବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କ

0: ବର୍ଷ ଅଗ୍ନିବୀର ନାମକ ଏକ ଅଭିନବ ପଦକ୍ଷେପ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଅଗ୍ନିବୀର ଏବଂ ଅନ୍ୟାନ୍ୟ ୟୁନିଫର୍ମଯୁକ୍ତ ସେବାରେ ନିଯୁକ୍ତି ପାଇଁ ଯୁବବର୍ଗଙ୍କୁ ପ୍ରସ୍ତୁତ କରାଯାଇପାରିବ। ଏହି ପଦକ୍ଷେପ ଅଧୀନରେ ଇଚ୍ଛୁକ ଯୁବବର୍ଗଙ୍କୁ ମାଗଣା ତାଲିମର ବ୍ୟବସ୍ଥା ରହିଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗୋଟିଏ ଲେଖାଏଁ ତାଲିମ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ କେନ୍ଦ୍ରରେ 50 ଜଣ ଆଶାୟୀଙ୍କୁ ତାଲିମ ପ୍ରଦାନ କରାଯିବ। ଆଜିଠାରୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଇଚ୍ଛୁକ ଯୁବବର୍ଗ ପଞ୍ଜୀକରଣ କରିପାରିବେ। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା' ଦୁର୍ଗା ଏବଂ ତାଙ୍କର 9ଟି ଭିନ୍ନ ରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ଆଜି ମା'ଙ୍କ ଦ୍ୱିତୀୟ ସ୍ୱରୂପ ମା' ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କୁ ଉପାସନା କରୁଛନ୍ତି। ବ୍ରହ୍ମ ଅର୍ଥ ତପସ୍ୟା ଏବଂ ଚାରିଣୀ ଅର୍ଥ ତାହାର ଅନୁସରଣକାରୀ। ମା'ଙ୍କ ଏହି ସ୍ୱରୂପ ହେଉଛି ତପ, ତ୍ୟାଗ, ସଂଯମ ଏବଂ ଅଟଳ ନିଷ୍ଠାର ପ୍ରତୀକ। ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିଶୁ ପ୍ରତିଯୋଗିତା ଗତ 2 ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଗତ 2 ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ସାହ ନାମକ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ 58ଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ 2 ଜଣଙ୍କୁ 12,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ଅନୁଷ୍ଠିତ ଶିବିରରେ 52ଟି ଦରଖାସ୍ତର ବିଚାର କରାଯାଇଛି। ସେଥିରୁ 27ଟିର ତତ୍କାଳ ସମାଧାନ ହୋଇଛି। ବରଗଡ଼ ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 57ଟି ଅଭିଯୋଗ ଉପରେ ଶୁଣାଣି ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 86ଟି ଅଭିଯୋଗର ଶୁଣାଣି କରାଯାଇ 22ଟିର ତତ୍କାଳ ସମାଧାନ କରାଯାଇଛି। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ 69ଟି ଅଭିଯୋଗର ଶୁଣାଣି ହୋଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 38ଟି ଅଭିଯୋଗର ଶୁଣାଣି ହେବା ସହ ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 127ଟି ଅଭିଯୋଗ ଉପରେ ଶୁଣାଣି ହୋଇଛି। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟଠାରେ 88ଟି ଅଭିଯୋଗ ଉପରେ ଶୁଣାଣି ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ଠାରେ ଅନୁଷ୍ଠିତ ଶିବିରରେ 30ଟି ଅଭିଯୋଗ ଉପରେ ଶୁଣାଣି ହୋଇଛି। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପାର୍ବଣକୁ ଦୃଷ୍ଟିରେ ରଖି ଅଧିକ ପ୍ରଦୂଷଣ କରୁଥିବା ବାଣ ବିକ୍ରିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ ଅର୍ଥନୀତିଜ୍ଞ ରବର୍ଟ ଇ ହଲ୍ ଏବଂ ମାଇକେଲ୍ ଓଡ୍ଫୋର୍ଡ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ଆଉ ପିନ୍ ଦେ।
2: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
3: ବାଏ ଗର୍ଲସ୍,
4: କୁଆଡେ ଯାଉଛୁ?
3: ଶୁଣିପାରିଲୁନି? ନୋ ଶେୟାରିଂ।
2: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆକାଶବାଣୀ କଟକ। ଆଜିର ପ୍ରସଙ୍ଗ, ବିକଶିତ ଭାରତ 2047। ଆଲେଖ୍ୟ ଚିରଞ୍ଜୀବୀ କର, ଉପସ୍ଥାପନାରେ ମୁଁ ନୀନା ସାହୁ। ଭାରତ ଏହାର ବିକାଶ ଯାତ୍ରାରେ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇବାକୁ ଖାଲି ଯେ ଏକ ଗୋଲାପୀ ଚିତ୍ର ଆଙ୍କୁ ନାହିଁ, ବରଂ ଏକ ଯୁଗାନ୍ତକାରୀ ବତୀଖୁଣ୍ଟ ଭାବେ ଛିଡ଼ା ହେବାକୁ ଯାଉଛି। ଏହି ବତୀଖୁଣ୍ଟ ଆଗାମୀ ବର୍ଷମାନଙ୍କ ପାଇଁ ଏକ ମାର୍ଗଦର୍ଶକ ଓ ପ୍ରେରଣାର ଆଲୁଅ ହୋଇ ଜଳି ଉଠିବ। ବିକଶିତ ରାଷ୍ଟ୍ର କହିଲେ କେବଳ ଆର୍ଥିକ ଅଭିବୃଦ୍ଧି ନୁହେଁ, ବିକଶିତ ରାଷ୍ଟ୍ର କହିଲେ ନାଗରିକଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ବୁଝାଏ। ଏହା ବୁଝାଏ ଓ ବଦଳାଏ ସ୍ୱାସ୍ଥ୍ୟ, ଶିକ୍ଷା ଓ ସମାଜର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ମଣିଷର ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନର କଥା ଓ ବ୍ୟଥା। ଏହା ସହିତ

0: ଗୋଟିଏ ସରଳ ରେଖାରେ ପଛକୁ ପଛ ଯୋଡ଼ି ହୋଇଯାଉଥିବା ବ୍ୟାପକ ଶିଳ୍ପାୟନ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାର ମାଷ୍ଟର ପ୍ଲାନ୍ ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ଅବସରରେ ଭାରତର ଡିଏନ୍ଏକୁ ସମ୍ପୂର୍ଣ୍ଣ ବିକଶିତ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱସ୍ତରରେ ପ୍ରଭାବଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ହେଉଛି ବିକଶିତ ଭାରତ କାର୍ଯ୍ୟକ୍ରମ। ଏହି ଲକ୍ଷ୍ୟ ହାସଲ ପାଇଁ ଭାରତ ନିଜର ଅର୍ଥନୀତିକୁ 30-40 ଟ୍ରିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବା, ନାଗରିକଙ୍କ ଜୀବନ ଧାରଣର ମାନରେ ସୁଧାର ଆଣିବା ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ମଧ୍ୟରେ ସମାନ ବିକାଶ ସୁନିଶ୍ଚିତ କରିବାକୁ ବଦ୍ଧପରିକର। ଅତେ ଭାରତକୁ ଏକ ଉଚ୍ଚ ଆୟ ବିଶିଷ୍ଟ ଦେଶରେ ପରିଣତ ଓ ବିଶ୍ୱ ଅର୍ଥନୀତିରେ ଏକ ପ୍ରମୁଖ ଚେହେରା ଭାବେ ଛିଡ଼ା କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ସମସ୍ତଙ୍କ ପାଇଁ ସୁଲଭ ଗୁଣାତ୍ମକ ଶିକ୍ଷା, ଆଧୁନିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସହିତ ସ୍ମାର୍ଟ ସିଟି, ଦ୍ରୁତଗାମୀ ପରିବହନ ବ୍ୟବସ୍ଥା ସହିତ ବିଶ୍ୱସ୍ତରୀୟ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବା ଲକ୍ଷ୍ୟ ରଖିଛି ଭାରତ। ସେମି କଣ୍ଡକ୍ଟର, ମହାକାଶ ଗବେଷଣା, କୃତ୍ରିମ ବୁଦ୍ଧିମତା ଇତ୍ୟାଦି କ୍ଷେତ୍ରରେ ଭାରତକୁ ଶୀର୍ଷ ସ୍ଥାନକୁ ନେବା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିବା ଅନ୍ୟତମ ଲକ୍ଷ୍ୟ। ବିକଶିତ ଭାରତ ଅଭିଯାନର ମେରୁହାଡ଼ ହେଉଛନ୍ତି ଗରିବ ମହିଳା, ଯୁବକ ଏବଂ ଚାଷୀ। ଏମାନେ ସେହି ବର୍ଗର ପ୍ରତିନିଧି ଯେଉଁମାନଙ୍କୁ ସଶକ୍ତିକରଣ କରିବା ଭାରତର ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିକଶିତ ଭାରତ ସ୍ତମ୍ଭର ପ୍ରମୁଖ ଲକ୍ଷ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ପଛଧାଡ଼ିର ଲୋକଙ୍କୁ ବିକାଶର ସ୍ରୋତରେ ସାମିଲ କରି ଆଗକୁ ଆଣିବା ଏବଂ ଶୂନ୍ୟ ଗରିବୀ ଲକ୍ଷ୍ୟ ହାସଲ କରିବା। ସାମାଜିକ କଲ୍ୟାଣ ଯୋଜନା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଜରିଆରେ ଅତ୍ୟଧିକ ଦାରିଦ୍ର୍ୟର ସମ୍ପୂର୍ଣ୍ଣ ମୂଳପୋଛ କରିବା, ପ୍ରତ୍ୟେକ ନାଗରିକଙ୍କ ଜୀବନ ଧାରଣର ମାନବୃଦ୍ଧି କରିବା ପାଇଁ ମୁଣ୍ଡପିଛା ଆୟକୁ 18,000-21,000 ଡଲାରକୁ ବୃଦ୍ଧି କରିବା ଆଉ ଏକ ଲକ୍ଷ୍ୟ। ବିଦ୍ୟୁତ୍ ସେବା ପାଇଁ ସୌଭାଗ୍ୟ ଯୋଜନା, ଘର ପାଇଁ ପିଏମ୍ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ପାଇଁ ଜଳଜୀବନ ମିଶନ ଏବଂ ପରିମଳ ପାଇଁ ସ୍ୱଚ୍ଛ ଭାରତ ମିଶନର ସାର୍ବଜନୀନ ସୁବିଧା ଯୋଗାଇଦେବା, ପିଏମ୍ ଜନଧନ ଯୋଜନା ଜରିଆରେ ବ୍ୟାଙ୍କିଙ୍ଗ୍ ସେବାର ସମ୍ପ୍ରସାରଣ ସହିତ ସଞ୍ଚୟ, ଋଣ, ବୀମା ଏବଂ ପେନ୍ସନ୍ ସୁବିଧା ପ୍ରଦାନ କରିବା, ଏହି ବର୍ଗଙ୍କୁ ଉନ୍ନତମାନର ଚିକିତ୍ସାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଆୟୁଷ୍ମାନ ଭାରତ ଭଳି ଯୋଜନା ମାଧ୍ୟମରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବାର ପଦକ୍ଷେପ ଗ୍ରହଣ କରାଯାଇଛି। ବିକଶିତ ଭାରତ 2047ର ସ୍ୱପ୍ନକୁ ସାକାର କରିବା ପାଇଁ ମହିଳାମାନଙ୍କୁ ସଶକ୍ତିକରଣ କରିବା ଭାରତ ସରକାରଙ୍କ ଆଉ ଏକ ବଳିଷ୍ଠ ପଦକ୍ଷେପ। ପିଏମ୍ ମୁଦ୍ରା ଯୋଜନା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ଏକ ବଡ଼ ଯୋଜନା। ଜନଧନ ଆକାଉଣ୍ଟ ଏବଂ ମାଇକ୍ରୋ ଫାଇନାନ୍ସ ଜରିଆରେ ମହିଳାମାନଙ୍କର ବ୍ୟାପକ ଭାଗିଦାରୀ ବୃଦ୍ଧି ଲକ୍ଷ୍ୟ ରହିଛି। ରାଜନୀତି, ପ୍ରଶାସନ ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ଭାରତରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ, ଏହି ଦୂରଦୃଷ୍ଟିକୁ ଅଧିକ ସଫଳ କରିବା ପାଇଁ ଯୁବ ସମାଜକୁ ସଶକ୍ତିକରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ଅର୍ଥନୀତିର ମେରୁଦଣ୍ଡ ହେଉଛନ୍ତି କୃଷକ। ଏହି ସ୍ତମ୍ଭ କୃଷିକ୍ଷେତ୍ରର ଆଧୁନିକୀକରଣ ଏବଂ ଗ୍ରାମୀଣ ଜୀବନଧାରଣର ମାନବୃତ୍ତି ଉପରେ ପର୍ଯ୍ୟବେସିତ। ପିଏମ୍ କୃଷି ସିଞ୍ଚନ ଯୋଜନା ଜରିଆରେ ଜଳସେଚନର ପ୍ରସାର ଏବଂ ଗ୍ରାମୀଣ ଭିତ୍ତିଭୂମିର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ଓ ଫସଲ ହାନିରୁ ଚାଷୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ପାଇଁ 6 ବିଶେଷ ସ୍ତମ୍ଭ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ ହବ୍ରେ ପରିଣତ କରିବା, ଭାରତୀୟ ଜ୍ଞାନ ପରମ୍ପରାର ଗୌରବକୁ ପୁନରୁଦ୍ଧାର କରିବା, ଭାରତୀୟ ଉତ୍ପାଦଗୁଡ଼ିକର ବିଶ୍ୱସ୍ତରୀୟ ଉପସ୍ଥିତି ନିଶ୍ଚିତ କରିବା, ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା, ପର୍ଯ୍ୟଟନର ବିସ୍ତାର କରିବା ଏବଂ ସମାବେଶୀ ବିଶ୍ୱ ବିକାଶକୁ ଆଗେଇ ନେବାର ଏକ ବୃହତ୍ ଲକ୍ଷ୍ୟ ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିକଶିତ ଭାରତ 2047, ଆଲେଖ୍ୟ ଚିରଞ୍ଜୀବୀ କର, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ

0: ସେବା ମନ୍ତ୍ରକେ ଆଧାର କରିକରି ତାଙ୍କରି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏ ଦୃଷ୍ଟିକୋଣକେ ନେଇକରି 2047 ତକ୍ ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗେ ସରକାର ଲଗାୟତ କାମ କରୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଜରିଏ ଏ ଚେଷ୍ଟା ଜନଜୀବନ୍ତି ପରିବର୍ତ୍ତନ ଆଣିଛି। ଆମର ଏ ଖାସ୍ ଶୃଙ୍ଖଳାତି ଆ ଜାନ୍ମା ନିମ୍ କୋଟେଡ୍ ୟୁରିଆ 2015 ବାବ୍ଦେ।
1: କେନ୍ଦ୍ର ସରକାର 2015 ମସିହାତି ୟୁରିଆର ସଠିକ୍ ବ୍ୟବହାରକେ ପ୍ରୋତ୍ସାହନ ଦେବାର ସହିତ ନାଇଟ୍ରୋଜେନ୍ର ନୁକସାନକେ କମାବାର ଆଉ ରିହାତିଯୁକ୍ତ ୟୁରିଆର ଅଣକୃଷି କ୍ଷେତ୍ରଥି ବେଆଇନ ବ୍ୟବହାର ଅଟକାବାର ଲକ୍ଷ୍ୟଟି ନିମ୍ କୋଟେଡ୍ ୟୁରିଆକେ ନେଇକରି ଜରୁରୀ ନିଷ୍ପତ୍ତି ଗ୍ରହଣ କରିଥିଲେ। ଇଥି ଦେଶର ସବୁ ସ୍ୱଦେଶୀ ୟୁରିଆ ଉତ୍ପାଦକମାନଙ୍କୁ ରିହାତିଯୁକ୍ତ ୟୁରିଆର 75% ନିମ୍ ଲଗାବାର ଲାଗି ବାଧ୍ୟତାମୂଳକ କରାଯାଇଥିଲା। ତାର ଉତ୍ତରର ସମୟଥି ସ୍ୱଦେଶୀ ୟୁରିଆ ଉତ୍ପାଦର 100% ନିମ୍ ଲଗାଯାଇଥିଲା। ଭାରତ ଗୋଟିଏ କୃଷି ପ୍ରଧାନ ଦେଶ ଆଏ। ଓଡ଼ିଶାର ଅର୍ଥନୀତି ଆଉ ଗ୍ରାମୀଣ ଜୀବନଥି ଚାଷର ଭୂମିକା ବହୁତ ଜରୁରୀ ଆଏ। ଫସଲ ଉତ୍ପାଦନ ବଢ଼ାବାରଥି ୟୁରିଆ ସାରର ବ୍ୟବହାର ଆଉ ନାଇଟ୍ରୋଜେନ୍ର ନୁକସାନ ଅଟକାବାର ଲାଗି ନିମ୍ କୋଟେଡ୍ ୟୁରିଆ ବହୁତ ଉପଯୋଗୀ ହୋଇପାରିଛି। ନିମ୍ ତେଲଥି ବୁଡ଼ାଯାଇଥିବା ୟୁରିଆ ମାଇଟ୍ଥି ଧୀରେ ଧୀରେ ମିଶବାର ସହିତ ନାଇଟ୍ରୋଜେନ୍ ବାହାର କର୍ସି, ଯେନ୍ଥିର୍ ଲାଗି ଫସଲକେ ଅତକା ସମୟ ତକ୍ ନାଇଟ୍ରୋଜେନ୍ ମିଲିପାର୍ସି। ଇଟା ସାର ବ୍ୟବହାରର ଦକ୍ଷତା ବଢ଼ାବାର ସହିତ ରୋଗପୋକର ନିୟନ୍ତ୍ରଣଥି ସାହାଯ୍ୟ କର୍ସି। ବଲାଙ୍ଗୀର ଜିଲ୍ଲାର ଚାଷ କାମଥି ଚାଷୀମାନେ ନିମ୍ କୋଟେଡ୍ ୟୁରିଆ ବ୍ୟବହାର କରୁଛନ୍, ଯେନ୍ଥିର୍ ଲାଗି ସାରର ସଠିକ୍ ବ୍ୟବହାର ସହିତ ଭୂତଳ ଜଳ ପ୍ରଦୂଷଣ ଆଉ ପରିବେଶ ପ୍ରଦୂଷଣ କମ୍ବାର୍ଥି ଲାଗିଛି। ଏ ବାବଦେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା କହିଛନ୍,
2: ନିମ୍ କୋଟେଡ୍ ୟୁରିଆଟା ଗୋଟେ ଗ୍ରାନୁଲାର ଆଉ ତା ଉପରେ ଗୋଟେ ନିମ୍ ଅଏଲ୍ଟେ କୋଟିଂ ହେଇଥାଏ, କିନ୍ତୁ ଏତାର ଏଫିସିଏନ୍ସି ପରସେଣ୍ଟ ହେଲା 46%ର ନାଇଟ୍ରୋଜେନ୍ ଏଇଥିରେ ବି ଥାଏ, ଆଉ କନଭେନ୍ସନାଲ ୟୁରିଆ 46%ର ନାଇଟ୍ରୋଜେନ୍ ଥାଏ। ଏଇ ସେ ଛୋଟ ଦାନା ହଉ କି ବଡ଼ ଦାନା ହଉ, ଆମେ ସାଧାରଣତଃ ବ୍ରୋଡ଼କାଷ୍ଟିଂ ମେଥଡ଼ରେ ଏଟାକୁ ଆପ୍ଲାଏ କରିଥାଉ। ଆଉ ନାଇଟ୍ରୋଜେନ୍ ରିଲିଜ୍କୁ ଦେଖିବା, କନଭେନ୍ସନାଲ ୟୁରିଆ ଛୋଟ ଦାନାଟା ବହୁତ ଶୀଘ୍ର ଫାଷ୍ଟ ଡିଜଲ୍ଭ ହେଇକିରି ମାଟିରେ ଆଭେଲେବୁଲ ହେଇଥାଏ, କିନ୍ତୁ ନିମ୍ କୋଟେଡ଼ଟା ସ୍ଲୋ ଆଉ କଣ୍ଟ୍ରୋଲ ଫର୍ମରେ ଏଫିସିଏନ୍ସିଟା ହେଲା 30-50% ତକ ଏଫିସିଏନ୍ସିଟା, କିନ୍ତୁ ନିମ୍ କୋଟେଡ଼ଟା ତାଠୁ ବେଶୀ 50-60% ପର୍ଯ୍ୟନ୍ତ ସେଟା ପ୍ଲାଣ୍ଟକୁ ମିଳିଥାଏ। କିନ୍ତୁ ନାଇଟ୍ରୋଜେନ୍ଟା ଲିଚିଂ ହେଇଯାଏ, ଗ୍ୟାସ୍ ହେଇଯାଏ, 3 କିସ୍ତିରେ ଦେଇଥାଉ।
1: ବଲାଙ୍ଗୀରନୁ ଆକାଶବାଣୀ ସମ୍ବାଦ ବିଭାଗ ଲାଗି ସୁବୋଧ ମେହେରଙ୍କ ସାଙ୍ଗେ ମୁଇଁ ସୁପ୍ରୀତି ମିଶ୍ର।
0: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନତି ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଉ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି ଗୋଟିଏ ତାଲିମ କର୍ମଶାଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର ସିରିପୁରନ ଥିବାର ଇମେଜ୍ଠାରେ 112 ଇଂରାଜୀ ବିଷୟର ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇକରି ଏହି ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ର ଆଜ 22 ଫରେଷ୍ଟ ଗାର୍ଡ, 18 ଫରେଷ୍ଟର ଆଉ 20 ଅବକାରୀ କନେଷ୍ଟବଲ ପଦବୀ ଲାଗି ଶାରୀରିକ ମାନଦଣ୍ଡ ମାପ ପିଏସ୍ଏମ୍ ଆଉ ଶାରୀରିକ ଦକ୍ଷତା ପରୀକ୍ଷା ପିଇଟି ହୋଇଯାଇଛି। ଏହି ପରୀକ୍ଷା ପ୍ରକ୍ରିୟା ତଦାରଖ କରିବା ସହିତ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ଲାଗି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଉପସ୍ଥିତ ଥିଲେ। ପରୀକ୍ଷା ଠିକ୍ ଭାବେ ପରିଚାଳନା ଲାଗି ସ୍ୱାସ୍ଥ୍ୟ ବିଭାଗ, ପୁଲିସ୍ ବାହିନୀ, ଅବକାରୀ ବିଭାଗ, ବନ ବିଭାଗର ଅଧିକାରୀ ଆଉ କର୍ମଚାରୀମାନେ ସହଯୋଗ କରିଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଆଜ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିରଟି 72 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ହୋଇଥିବା ଶିବିରଟି 86 ଅଭିଯୋଗ ଆସିଥିବା ବେଳେ 22 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପଞ୍ଚାୟତ ସମ୍ମିଳନୀ କକ୍ଷ ନ ହୋଇଥିବା ଶିବିରଟି 30 ଅଭିଯୋଗ ଆସିଥିବା ବେଳେ 4 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ 2 ଆର୍ଥିକ ସାହାଯ୍ୟ ବିଲ୍ ଦିଆଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସନ୍ନ ହୋଇଥିବା ଶିବିରଟି 46 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ନ ହୋଇଥିବା ଶିବିରଟି 59 ଅଭିଯୋଗ ଆସିଥିଲା। ଏତାର ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ବାବଦ 2 ଆଉ ରେଡ୍କ୍ରସ୍ ପାଣ୍ଠି ବାବଦ ଗୋଟିଏ ଦରଖାସ୍ତ ଦାଖଲ କରାଯାଇଥିଲା। ବରଗଡ଼ ଜିଲ୍ଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଟି 57 ଅଭିଯୋଗର ଶୁଣାଣି ହୋଇଯାଇଛି। ଇତାର ଛଡ଼ା ଶିବିରକେ ଆସିଥିବା ହିତାଧିକାରୀମାନଙ୍କୁ 4 ଟ୍ରାଇସାଇକେଲ ଆଉ ଜଣଙ୍କୁ ଶ୍ରବଣ ଯନ୍ତ୍ର ଦିଆଯାଇଛି। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଜି ହେଉଛି ବିଶ୍ୱ ଗଣ୍ଠିପାତ ଦିବସ। ଫି ବଛର 12 ଏ ଦିବସ ପାଳନ କରାଯାଏସି। ଇ ବଛର ଇ ଦିବସର ବାର୍ତ୍ତା ହେଉଛି ନିଜର ସପନକେ ହାସଲ କର। ଗଣ୍ଠିପାତ ରୋଗ ଲାଗି ଲୋକକୁ ସଚେତନ କରବାରଟା ଏ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। 1996 ମସିହାନ ପହିଲା ଥର ଲାଗି ବିଶ୍ୱ ଗଣ୍ଠିପାତ ଦିବସ ପାଳନ କରାଯାଇଥିଲା। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ର କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ଆଜି ଉଦ୍ଘାଟିତ ହୋଇଯାଇଛି।

କ୍ରୀଡ଼ା ସଂସଦ ଆଉ ଓଡ଼ିଶା କ୍ରିକେଟ ଆସୋସିଏସନ୍ର ମିଲି ସହଯୋଗ ଥି ଓଡ଼ିଶା ଓ ବିହାର ଭିତରେ ମ୍ୟାଚ୍ ଚାଲିଛି। ପହିଲା ଇନିଂସ୍ଟି ବିହାର ଦଳ ସବୁ ୱିକେଟ୍ ହରେଇକରି 207 ରନ୍ କରିଥିଲା। ଆଜିର ଦିନର ଖେଲ ଶେଷ ହେବାର ତକ୍ ଓଡ଼ିଶା ଦଳ ଗୋଟିଏ ୱିକେଟ୍ ହରେଇକରି 66 ରନ୍ କରିଛି। ଉଦ୍ଘାଟନୀ ସମାରୋହଟି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଶେଷ ମୁଖ୍ୟ ଖବର ଫିରଘାଏ ଗଣତନ୍ତ୍ର ଥି ଲୋକଙ୍କର ବିଶ୍ୱାସକେ ବରକସ କରବାର ଲାଗି ଏସ୍ଆଇଆର୍ ବହୁତ ଜରୁରୀ ଆଏ କହିଲେ ମୁଖ୍ୟମନ୍ତ୍ରୀ। ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ବାବଦେ ସଚେତନ କରବାର ଲାଗି ଆଇବାକାଲ ରାଜ୍ୟର ସବୁ ଜିଲ୍ଲା ନହେବା ସ୍ଲୋଗାନ ଆଉ ଚିତ୍ରାଙ୍କନ ପ୍ରତିଯୋଗିତା ଆଉ କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ଥି ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ୍ଠାରେ ଓଡ଼ିଶା ଓ ବିହାର ଭିତରେ ଚାଲିଛି ମ୍ୟାଚ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ 2030 ସୁଦ୍ଧା ଭାରତ ବ୍ରିଟେନ୍ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦୁଇଗୁଣ କରିବା ଲାଗି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ଆହ୍ୱାନ ବିଭିନ୍ନ ବୈଶ୍ୱିକ ଆହ୍ୱାନଗୁଡ଼ିକର ମୁକାବିଲା ପରିପ୍ରେକ୍ଷୀରେ ମାନବିକ ଅଧିକାର ସୁରକ୍ଷାକୁ ଅଧିକ ସଶକ୍ତ କରିବା ଉପରେ ଏନ୍ଏଚ୍ଆର୍ସି ଅଧ୍ୟକ୍ଷଙ୍କ ଗୁରୁତ୍ୱାରୋପ ଭାରତ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ ଆସନ୍ତାକାଲି ଆୟୋଜନ କରିବ ନୂଆଦିଲ୍ଲୀରେ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ ହଲ୍ ଏବଂ ମାଇକେଲ୍ ଉଡ୍ଫୋର୍ଡ ମନୋନୀତ ଏବଂ ଭାରତର କ୍ରୀଡ଼ା ଇକୋସିଷ୍ଟମ୍ ସହିତ ଭିତ୍ତିଭୂମିକୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ପ୍ରତିରକ୍ଷା ମନ୍ତ୍ରୀ ২০৩০ ସୁଦ୍ଧା ଭାରତ ବ୍ରିଟେନ୍ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ଲାଗି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତ ବ୍ରିଟେନ୍ ଯୁଗ୍ମ ଅର୍ଥନୈତିକ ଏବଂ ବାଣିଜ୍ୟ କମିଟିର ଷୋଡ଼ଶ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ନିରନ୍ତର ଆଲୋଚନା, ସଶକ୍ତ ସାଂଗଠନିକ ବ୍ୟବସ୍ଥା ଓ ଭାଗିଦାରୀ ମାଧ୍ୟମରେ ଭାରତ ବ୍ରିଟେନ୍ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ଶ୍ରୀ ଗୋୟଲ ଦୋହରାଇଛନ୍ତି। ଏହାଛଡ଼ା ଭାରତ ବ୍ରିଟେନ୍ ସମନ୍ୱିତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମାର ସୁଯୋଗକୁ ସଦୁପଯୋଗ କରି ବାଣିଜ୍ୟ ପୁଞ୍ଜିନିବେଶ ଭାଗିଦାରୀ କାର୍ଯ୍ୟକୁ ସମ୍ପ୍ରସାରିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ

0: ସେ ଗୁରୁତ୍ୱ ଆରୋପ କରିଛନ୍ତି। ଭାରତ ବର୍ତ୍ତମାନ ବ୍ରିଟେନକୁ ସ୍ମାର୍ଟଫୋନ୍, ଔଷଧ, ଅଳଙ୍କାର, ବୟନଶିଳ୍ପ, ଚମଡ଼ା ସାମଗ୍ରୀ, ଧାନ ଓ ନିର୍ଦ୍ଦିଷ୍ଟ କୃଷି ସାମଗ୍ରୀ ସମେତ ଲୁହା ଓ ବିଭିନ୍ନ ଯନ୍ତ୍ରାଂଶ ରପ୍ତାନୀ କରୁଥିବା ବେଳେ ବ୍ରିଟେନରୁ ଇଲେକ୍ଟ୍ରୋନିକ୍ସ ଓ ବିଦ୍ୟୁତ୍ ସାମଗ୍ରୀ ଏବଂ ମୋଟରକାର ଯନ୍ତ୍ରାଂଶ ଭାରତ ଆମଦାନୀ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ବିଭିନ୍ନ ବୈଷୟିକ ତଥା ଆଧୁନିକ ଜ୍ଞାନକୌଶଳଗତ ଆହ୍ୱାନଗୁଡ଼ିକର ମୁକାବିଲା ପରିପ୍ରେକ୍ଷୀରେ ମାନବିକ ଅଧିକାର ସୁରକ୍ଷାକୁ ଅଧିକ ସଶକ୍ତ କରିବା ଉପରେ ମତ ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ଜାତୀୟ ମାନବ ଅଧିକାର କମିଶନର 33ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ସମାରୋହରେ ଉଦ୍ବୋଧନ ଦେଇ ଏହାର ଅଧ୍ୟକ୍ଷ ଜଷ୍ଟିସ୍ ଭି ରାମସୁବ୍ରମଣ୍ୟନ୍ ଏହା କହିଛନ୍ତି। ସେ କହିଛନ୍ତି ସମଗ୍ର ବିଶ୍ୱ ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଶୈଳୀର ମାନରେ ପ୍ରଗତି କରିଥିବା ସମୟରେ ଜଳବାୟୁ ପରିବର୍ତ୍ତନ, ଅର୍ଥନୈତିକ ଓ ସାମାଜିକ ଅସମାନତା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଛି। ଡିଜିଟାଲ ଗୋପନୀୟତା ଓ ନିରୀକ୍ଷଣ ବ୍ୟବସ୍ଥାର କୁପ୍ରଭାବ ଉପରେ ଉଦ୍ବେଗ ପ୍ରକାଶ କରିବା ସହିତ ଏହାଦ୍ୱାରା ସାଧାରଣ ଜନମତ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଆୟୋଗର ଅଧ୍ୟକ୍ଷ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପରିବର୍ତ୍ତିତ ସମାଜ ସହିତ ନିଜକୁ ଖାପ ଖୁଆଇ କାର୍ଯ୍ୟବ୍ୟବସ୍ଥାକୁ ସଶକ୍ତ କରିବା ସହିତ ସାଧାରଣ ଜନତାଙ୍କ ସ୍ୱାଧୀନତା ଏବଂ ସମ୍ମାନକୁ ସୁରକ୍ଷିତ ରଖିବା ଦିଗରେ ନିଜର ପ୍ରତିବଦ୍ଧତା ଜାହିର କରିବା ଲାଗି ଜଷ୍ଟିସ୍ ସୁବ୍ରମଣ୍ୟନ୍ ମାନବ ଅଧିକାର ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଭାରତ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିବ। ଏହି ବୈଠକରେ ଯୋଗଦେବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ଆତଙ୍କବାଦ, ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ, ବେଆଇନ ଅର୍ଥ କାରବାର ଓ ସାଇବର ଆତଙ୍କ ବିପକ୍ଷ ଲଢ଼େଇ ପ୍ରସଙ୍ଗରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ନିଷ୍ପତ୍ତିମୂଳକ ସଂଯୋଜନା ମାଧ୍ୟମରେ ଏକ ସୁରକ୍ଷିତ ଓ ସଶକ୍ତ ବିମ୍ଷ୍ଟେକ୍ ଅଞ୍ଚଳ ନିର୍ମାଣ କରିବା ଦିଗରେ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି FDI ପଲିସି ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଭାରତର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିରେ ପ୍ରମୁଖ ରୂପାନ୍ତରୀକରଣ କରାଯାଇଛି। ଦେଶକୁ ବହୁ ପରିମାଣର ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ସରକାର ଅନେକ କ୍ଷେତ୍ରରେ ନିୟମଗୁଡ଼ିକୁ କୋହଳ କରିଛନ୍ତି। ବିଶେଷ କରି ପ୍ରତିରକ୍ଷା, ଟେଲି ଯୋଗାଯୋଗ, ବୀମା ଓ ମହାକାଶ ଆଦି କ୍ଷେତ୍ରରେ ସରକାର FDI ସର୍ତ୍ତଗୁଡ଼ିକୁ ଉଲ୍ଲେଖନୀୟ ଭାବେ ସରଳ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ 74% ପର୍ଯ୍ୟନ୍ତ ବିଦେଶୀ ନିବେଶକୁ ଅନୁମତି ମିଳିଥିବା ବେଳେ ମହାକାଶ, ବୀମା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ 100% ଅନୁମତି ମିଳିଛି। 2014-2025 ମଧ୍ୟରେ ଭାରତ 748 ବିଲିୟନ ରେକର୍ଡ ପରିମାଣର ଆମେରିକୀୟ ଡଲାର FDI ହାସଲ କରିବାରେ ସଫଳ ହୋଇଛି। ଭାରତରେ ପୁଞ୍ଜିନିବେଶ କରୁଥିବା ଦେଶଗୁଡ଼ିକର ସଂଖ୍ୟା 99 ବୃଦ୍ଧି ପାଇ ଇତିମଧ୍ୟରେ 112 ପହଞ୍ଚିଛି। ନୂଆଦିଲ୍ଲୀରେ ଆୟୋଜିତ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବର୍ତ୍ତମାନ ଭାରତରେ 100ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ପୁଞ୍ଜିନିବେଶ କରିଛନ୍ତି। ଏହି FDI ନୀତିର ସଫଳତା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି
1: आज दुनिया के 100 से अधिक देश भारत में FDI के जरिए निवेश कर रहे हैं। वर्ष 2014 से पहले के 10 वर्षों की तुलना में भारत में 2.5 गुना से अधिक FDI आया है और ज्यादा विदेशी निवेश का अर्थ है भारत के युवाओं के लिए रोजगार के अनगिनत अवसर। आज भारत एक बड़ी मैन्युफैक्चरिंग पावर बनता जा रहा है। इलेक्ट्रॉनिक्स, दवाएं और वैक्सीन, डिफेंस, ऑटो, ऐसे अनेक सेक्टर्स में भारत के प्रोडक्शन और एक्सपोर्ट दोनों में अभूतपूर्व वृद्धि हो रही है।
0: आपण माने संवाद सुनुचंती आकाशवाणी रो। ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ ହଲ୍ ଏବଂ ମାଇକେଲ୍ ଉଡ୍ଫୋର୍ଡଙ୍କୁ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଉଭୟ ଆର୍ଥିକ ମାନ୍ଦାବସ୍ଥା ଏବଂ ଅଭ୍ୟୁଦୟ ସମୟରେ ଅର୍ଥନୀତିକୁ ସ୍ଥିର ରଖିବାରେ ନୀତି ନିର୍ଦ୍ଧାରକମାନଙ୍କ ସହାୟତା ଲାଗି ସାମଗ୍ରିକ ଆର୍ଥିକ ମଡେଲ ବିକାଶ କରିବା ନିମନ୍ତେ ଏହି ଦୁଇ ଅର୍ଥନୀତିଜ୍ଞଙ୍କୁ

0: ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏହି ମଡେଲ ବିଶ୍ୱବ୍ୟାପୀ ଆର୍ଥିକ ସ୍ଥିତିକୁ ସଶକ୍ତ କରିବା ଦିଗରେ ବିଭିନ୍ନ ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସହାୟକ ହୋଇପାରିଛି ବୋଲି ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ କୁହାଯାଇଛି। ଜାପାନରେ ଅନୁଷ୍ଠିତ ଚଳିତ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପକ୍ଷରୁ ପଦକ ଜିତିଥିବା ସେନାର ତିନି ବାହିନୀର ପ୍ରତିଯୋଗୀମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ଏହି ପ୍ରତିଯୋଗୀମାନେ ଛଅଟି ସ୍ୱର୍ଣ୍ଣ, ଏଗାରଟି ରୌପ୍ୟ ଏବଂ ଦଶଟି କାଂସ ସହିତ ମୋଟ୍ ସତେଇଶଟି ପଦକ ହାସଲ କରିଛନ୍ତି। ଭାରତ ଏହି ପ୍ରତିଯୋଗିତାରେ ମୋଟ୍ ପଞ୍ଚାଅଶୀଟି ପଦକ ପାଇ ଚତୁର୍ଥ ସ୍ଥାନ ଅକ୍ତିଆର କରିଥିଲା। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ସେନାର ପ୍ରତିଯୋଗୀମାନଙ୍କର ଶୃଙ୍ଖଳା, କଠିନ ପରିଶ୍ରମ ଏବଂ ଦଳୀୟ ଭାବନାର ପ୍ରଶଂସା କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ ଭାରତର କ୍ରୀଡ଼ା ଇକୋସିଷ୍ଟମ ସହିତ ଭିତ୍ତିଭୂମିକୁ ସଶକ୍ତ କରିବା, ଆଧୁନିକ ତାଲିମ କାର୍ଯ୍ୟକ୍ରମ ଏବଂ କ୍ରୀଡ଼ାବିତ୍ମାନଙ୍କ ଲାଗି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ଏତଦ୍ବ୍ୟତୀତ ପ୍ରତିଯୋଗୀମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କର ପ୍ରତିଭାକୁ ବିକଶିତ କରାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମିଶନ ଅଲମ୍ପିକ୍ସ ୱିଙ୍ଗ, ସମ୍ପୃକ୍ତ ପ୍ରତିଯୋଗୀମାନଙ୍କର କୋଚ୍ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କର ଭୂମିକା ଲାଗି ଶ୍ରୀ ସିଂ ପ୍ରଶଂସା କରିଛନ୍ତି।
1: एक मेडल के पीछे बहुत सारी कहानियां होती हैं, बहुत सारे संघर्ष भी होते हैं, कितनी कठिनाइयों का आपको सामना करना पड़ता है, फिर भी आपका हौसला, आपका जज्बा बराबर बुलंद रहता है। आपके पूरे संघर्ष के पीछे आपके कोच की भी बहुत महत्वपूर्ण भूमिका है, आपके सपोर्ट स्टाफ, आपके फिजियो और जो न्यूट्रिशनिस्ट हैं और परिवार, सभी का योगदान है। मैं उन सभी का आज अपनी तरफ से अभिनंदन करता हूं।
0: ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀରେ ବ୍ରିକ୍ସ ଥିଏଟର ଫେଷ୍ଟିଭାଲ 2026 ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶେଖାୱତ କହିଛନ୍ତି, ସମଗ୍ର ବିଶ୍ୱ ଭୂ ରାଜନୈତିକ ବିବାଦ, ଦ୍ୱନ୍ଦ୍ୱ ତଥା କ୍ରମବର୍ଦ୍ଧିଷ୍ଣୁ ଅନିଶ୍ଚିତତା ଦେଇ ଗତି କରୁଥିବା ସମୟରେ ବୈଶ୍ୱିକ ଶାନ୍ତି ଓ ବିଶ୍ୱାସ ସ୍ଥାପନା ଦିଗରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ଆସନ୍ତା ବୁଧବାର ଦିନ ଶେଷ ହେବାକୁ ଥିବା ଏହି ସମାରୋହରେ ଭାରତ, ଥାଇଲାଣ୍ଡ, ଇଣ୍ଡୋନେସିଆ, ରୁଷ, ଭିଏତନାମ, ଇରାନ, ଦକ୍ଷିଣ ଆଫ୍ରିକା, କାଜାକସ୍ତାନ ଓ ଇଥିଓପିଆର ଥିଏଟର ନିର୍ଦ୍ଦେଶକ, କଳାକାର, କୂଟନୀତିଜ୍ଞ ତଥା ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ଦିଲ୍ଲୀରେ ବିଭିନ୍ନ ପ୍ରକାର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଲାଗି ପୁଲିସ୍ ପକ୍ଷରୁ ତିନୋଟି ନୂତନ ସ୍ଥାନ ଚୟନ କରାଯାଇଛି। ସେଗୁଡ଼ିକ ହେଲା ରାମଲୀଳା ମଇଦାନ, ବୁରାରୀ ମଇଦାନ ଓ ସିବିଡି ମଇଦାନ। ଦିଲ୍ଲୀ ପୁଲିସ୍ କମିଶନର ଅନୁରାଗ କୁମାର ଏହି ଘୋଷଣା କରି କହିଛନ୍ତି, ଏଣିକି କୌଣସି ପ୍ରତିବାଦ ବା ବିକ୍ଷୋଭ ଯନ୍ତର୍ମନ୍ତର୍ଠାରେ କରାଯାଇପାରିବ ନାହିଁ। ଦିଲ୍ଲୀରେ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରିବା ଲାଗି ଉପଯୁକ୍ତ ସ୍ଥାନ ଚୟନ ନିମନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ସୁପାରିଶ ଅନୁଯାୟୀ ଚୟନ ସ୍ଥାନରୁ ଯନ୍ତର୍ମନ୍ତର୍କୁ ବାଦ୍ ଦିଆଯାଇଛି। ଏହି ତିନୋଟି ନୂତନ ଚିହ୍ନିତ ସ୍ଥାନ ସମ୍ପର୍କିତ ବିସ୍ତୃତ ଓ ସଂଶୋଧିତ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜାରି କରାଯିବ ବୋଲି ଦିଲ୍ଲୀ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2030 ସୁଦ୍ଧା ଭାରତ ବ୍ରିଟେନ୍ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦୁଇଗୁଣ କରିବା ଲାଗି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ଆହ୍ୱାନ। ବିଭିନ୍ନ ବୈଶ୍ୱିକ ଆହ୍ୱାନଗୁଡ଼ିକର ମୁକାବିଲା ପରିପ୍ରେକ୍ଷୀରେ ମାନବିକ ଅଧିକାର ସୁରକ୍ଷାକୁ ଅଧିକ ସଶକ୍ତ କରିବା ଉପରେ ଏନ୍ଏଚ୍ଆର୍ସି ଅଧ୍ୟକ୍ଷଙ୍କ ଗୁରୁତ୍ୱ ଆରୋପ ଏବଂ ଭାରତ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ ଆସନ୍ତାକାଲି ଆୟୋଜନ କରିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଶ୍ରୀକ୍ଷେତ୍ର ପୁରୀରେ ଗତ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଳ ପୂଜା ବିଧି। ପରମ୍ପରା ଅନୁସାରେ ଗଜପତି ମହାରାଜଙ୍କ ଶ୍ରୀନଗରରୁ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରିବା ପରେ ଏହି ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜା ଜାରି ରହିଛି। ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତିପୀଠମାନଙ୍କରେ ବରଣ ହୋଇଥିବା ଆଚାର୍ଯ୍ୟମାନେ ଏହି ପୂଜାର୍ଚ୍ଚନା କରୁଥିବା ପରିଲକ୍ଷିତ ହୋଇଛି। ଷୋଳ ପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠଗୁଡ଼ିକରେ ଚଣ୍ଡିପାଠ, ଦୁର୍ଗା ଆରାଧନା ଅନୁଷ୍ଠିତ ହେଉଥିବା ବେଳେ ଆଶ୍ୱିନ ମାସ କୃଷ୍ଣପକ୍ଷଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଏହି ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି। ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ଭାବେ ମା' ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଚାଲିଥିବା ବେଳେ ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଷୋଳ ପୂଜା ଜାରି ରହିଛି। ବିଧି ଅନୁସାରେ ମୂଳାଷ୍ଟମୀ ଦିନ ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ସହସ୍ର କୁମ୍ଭାଭିଷେକ

0: ପ୍ରତ୍ୟେକ ନୀତି ଅନୁଷ୍ଠିତ ହୋଇଥିଲା। ଅମାବାସ୍ୟା ଦିନଠାରୁ ଆଠ ଦିନ ପର୍ଯ୍ୟନ୍ତ ଦୋଳମଣ୍ଡପ ସାହିକୁ ବିଜେ କରିବା ସହ ଷୋହଳ ଦିନର ସ୍ୱତନ୍ତ୍ର ଦୁର୍ଗାମାଧବ ଉପାସନା ଶ୍ରୀକ୍ଷେତ୍ରରେ ପାଳିତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶରତ ମହାନ୍ତି କହିଛନ୍ତି,
1: ଯେଉଁ ଷୋହଳ ପୂଜା ଆଠ ଦିନ ଷୋହଳ ଦିନ ପର୍ଯ୍ୟନ୍ତ ଯେଉଁ ପୂଜା, ଏକୁ ଷୋହଳ ପୂଜା ବୋଲି କୁହାଯାଏ। ଶ୍ରୀକ୍ଷେତ୍ରରେ ବିମଳା ଭୈରବୀ ଯାତ୍ର ଜଗନ୍ନାଥସ୍ତୁ ଭୈରବ ବୋଲି କୁହାଯାଏ। ଇଏ ହେଉଛି ଶ୍ରୀପାଦ ପୀଠେଶ୍ୱରୀ ଶକ୍ତିଙ୍କର ପାଦ ଏଠି ପଡ଼ିଥିଲା, ତେଣୁ ଇଏ ହେଉଛି ମହାନ ତାନ୍ତ୍ରିକ ପୀଠ। ଏଠି ସ୍ୱତନ୍ତ୍ର ଭାବରେ ଯାହାକି ଦୁର୍ଗା ମାଧବଙ୍କର ଉପାସନା, ବାଳ ପୁରୁଷୋତ୍ତମ ମାଧବ ଯିଏକି ରତ୍ନ ସିଂହାସନରେ ବସିଥାନ୍ତି, ତାଙ୍କ ସହିତ ଦୁର୍ଗା ଦେବୀଙ୍କୁ ଏକତ୍ର ପୂଜା କରାଯାଏ, ଯାହାକି ଭାରତବର୍ଷରେ ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ।
0: ପୁରୀରେ ଚଳିତ ବର୍ଷ ହବିଷ୍ୟାଳି ବ୍ରତ ବା ରାଇ ଦାମୋଦର ବ୍ରତ ଅକ୍ଟୋବର 26 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 24 ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନା ମାଧ୍ୟମରେ 2500 ହବିଷ୍ୟାଳି ମା'ମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି 3 ସ୍ଥାନରେ ହବିଷ୍ୟାଳିଙ୍କ ନିଃଶୁଳ୍କ ରହଣି, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ, ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ତେବେ ଅନ୍ଲାଇନ୍ରେ ପଞ୍ଜୀକରଣ କରିଥିବା ଯୋଗ୍ୟ ବିବେଚିତ ହବିଷ୍ୟାଳି ମା'ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ତାହା ପଞ୍ଜୀକୃତ କରିଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ସୂଚନା ଦିଆଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମା'ମାନେ ହବିଷ ପାଳନ ପାଇଁ ଆସିବାକୁ ଥିବାରୁ ସମସ୍ତଙ୍କ ଉପଯୁକ୍ତ ସେବା ଯୋଗାଇବା ନେଇ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା କହିଛନ୍ତି,
2: ରାଜ୍ୟ ସରକାରଙ୍କ ତରଫରୁ ଆମର 3 ହବିଷ୍ୟାଳି ସେଲ୍ଟର ଆମେ ଏଥର ବ୍ୟବସ୍ଥା କରୁଛୁ, ଯେଉଁଟାକି ଗୋଟେ ହେଲା ବୃନ୍ଦାବତୀ ନିବାସ, ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ, ଆଉ ଗୋଟେ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ। ଏ 3 ଜାଗାରେ ଆମେ ପାଖାପାଖି 2500 ହବିଷ୍ୟାଳି ମା'ମାନଙ୍କୁ ଅବସ୍ଥାପିତ କରିବୁ। ବାକି ଆମର ଏଇ ଯେଉଁ 3 ହବିଷ୍ୟାଳି ସେଲ୍ଟର ହେବ, ସେଥିରେ ଯେଉଁ ସବୁ ପ୍ରକାର ଆନୁଷାଙ୍ଗିକ ବ୍ୟବସ୍ଥା ଆମର ଆରମ୍ଭ ହୋଇଯାଇଛି, ନିଶ୍ଚିତ ତା'ର ସମୟ ପୂର୍ବରୁ ଆମର ସବୁଗୁଡ଼ା ସରିଯିବ। ଆଉ ସେଥିପାଇଁ ମଧ୍ୟ ଆମର ଯେଉଁ ମେଡିକାଲ ଟିମ୍ ହେଉ କି ଫାୟାର ଟିମ୍ ହେଉ, ଭଲେଣ୍ଟିୟର, ପୋଲିସ, SHG ସମସ୍ତଙ୍କର ମଧ୍ୟ ଆମେ ସେଠି ବ୍ୟବସ୍ଥା କରିବୁ, ଯେଉଁମାନେ କି ଆମର ହବିଷ୍ୟାଳି ମା'ମାନଙ୍କୁ ସେମାନେ ନିଶ୍ଚିତ ଭାବେ ସହଯୋଗ କରିବେ।
0: ପବିତ୍ର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀନଗରରେ ପରମ୍ପରା ଅନୁସାରେ ସୁନିଆ ପର୍ବ ପାଳିତ ହୋଇଥିଲା। ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର 71 ଅଙ୍କ ସମେତ 1434 ସାଲର ପ୍ରଚଳନ ଆରମ୍ଭ ହୋଇଥିଲା। ତେବେ ରାଜତନ୍ତ୍ର ଲୋପ ପାଇଥିବା ସତ୍ତ୍ୱେ ଗଜପତି ମହାରାଜା ଏବେ ବି ପାରମ୍ପରିକ ଭାବରେ ଏହି ପ୍ରଥା ପରମ୍ପରାକୁ ବଞ୍ଚାଇ ରଖିବା ସହ ଅଙ୍କ କଟା ନୀତି ସମ୍ପାଦନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନେଇ ଶେଷରେ CRZ ପକ୍ଷରୁ ଅନୁମତି ମିଳିଛି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ଏହି ଅନୁମତି ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ଓ ପର୍ଯ୍ୟଟନର ବିକାଶ ପାଇଁ ସହାୟକ ହୋଇପାରିବ। ପୂର୍ବରୁ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ Stage 1 ମଞ୍ଜୁରୀ ମିଳିସାରିଥିବା ବେଳେ ବର୍ତ୍ତମାନର ଅନୁମତି ପରେ ଏହା ପରର ଆବଶ୍ୟକୀୟ କାର୍ଯ୍ୟ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
3: ତଥ୍ୟ ଦେଇଥିଲେ ସୌମିତ୍ର ରଞ୍ଜନ ହରିଚନ୍ଦନ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
4: ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ। ସମୟ 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
5: ଚାଷୀ ଭାଇ ଭଉଣୀମାନେ ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ EKYC ବାଧ୍ୟତାମୂଳକ। ଏଥିପାଇଁ PM Kisan.gov.in ପୋର୍ଟାଲରେ ନିଜର EKYC ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା PM Kisan ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ID କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
6: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରିନିଅନ୍ତୁ।
7: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?

ଏମିତି ପଚାରନ୍ତୁ ୱାଇ ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ୍ ୱାଇ, ଆପଣଙ୍କର ସାଇବର ରକ୍ଷକ।

0: ଖରାଦିନିଆ ଗୁଣିଆ ଖୁବ୍ ଲାଗୁଛି ଆଜ୍ଞା, ଇଟା ଟିକେ କମ୍ ଲାଗୁଛି।
1: ଆଚ୍ଛା, ଆମେ ବଜାରରେ ଦୁଇ ପ୍ରକାର ବାଇଗନ୍ ଦେଖୁଛୁ, ଗୋଟେ ତ ଆମର ଧୋପ ଧୋପ ଗୋଲ ବାଇଗନ୍, ଆଉ ଗୋଟେ ଲମ୍ବା ଲମ୍ବା ବାଇଗନ୍, ଇତାର ଏଟା କିସମ ମାନେ କାଣା ଏଟା?
0: ବହୁତ ପ୍ରକାର କିସମ ଅଛି ଆଜ୍ଞା ଏବେ, ହେଲେ ନକିରଣ ଖା ଆମର ମାଟ ମନକେ ବାଲିଆ ମାଟ କିନେ ଟିକେ ଭଲ ସୁଟ କରୁଛି।
1: ଗୋଟେ କଥା କହନ୍ ଯେ ଆପଣ ତ ବାଇଗନ୍ ଚାଷ କରୁଛନ୍, କେନ୍ ମାଟ ତି ଭଲ ବାଇଗନ୍ ଚାଷ ହେସି?
0: ମୋର ମାଟ ତ ଆଜ୍ଞା ବାଲିଆ ମାଟ, ବାଲିଆର ମାଟିଆ ମିଶିଛି, ବଢିଆ ହଉଛି ଚାଷ ବାଇଗଣ ଚାଷ।
1: କହ, ଯେନ୍ଠାନେ ଟିକେ ପାନ୍ ନେଇ ବସୁଥିବା?
0: ହଏ ଟିକେ ବର୍ଷା ଦିନେ ପାନ୍ ନେଇ ରହୁଥିବାର ଅଛି ଆଜ୍ଞା।
1: ହଁ ହଁ ହଁ, ତ ସେନ୍ତା ଜାଗାରେ ଚାଷଟା
0: ଭଲ ହଉଛି,
1: ଭଲ ହେସି। ଆଚ୍ଛା ଭାଇ, ଇ ଯେନ୍ ବାଇଗନ୍ ଚାରା ଆପଣ ଲଗଉଛନ୍, ତାର ଆଗରୁ ପ୍ରତିଷେଧକ ବ୍ୟବସ୍ଥା କାଣ କରୁଛନ୍?
0: ମାସେ ପରେ ଚାରା କେ ଆମେ ଘିଚୁଛୁ ଆଜ୍ଞା ରୋବାର ଲାଗି, ସେତ୍କି ବେଲକେ ଭ୍ୟାବିଷ୍ଟିନ ଟ୍ରାଇକୋଡ୍ରାମା କେସାଇକ୍ଲିନ ଆଜ୍ଞା ପାଣିରେ ଅଧା ଘଣ୍ଟା ଖଣ୍ଡେ ବୁଡ଼େଇ ଦଉଛୁ, ତାପରେ ଗୁଟେ ଗୁଟେ କରି ରୋପୁଛୁ।
1: ତ ଇ ଯେନ୍ ବାଇଗନ୍ ଚାଷ ଥି, ଏଟା କେନ୍ତା କେନ୍ତା ପ୍ରକାର କିରା ମକଡା ହେସି ସେ ବିଷୟରେ?
0: ଅଧିକ କରି ମେନ୍ ରୋଗ ହଉଛି ଆଜ୍ଞା ମୂଳସଡ଼ା, ମୂଳସଡ଼ା ବେଲେ ତାର ଲାଗି କଣ୍ଟ୍ରୋଲ କରବାଟା ମୁସ୍କିଲ ହେ। ତମର ପ୍ଲାଣ୍ଟୋ ମେସିନ ଆଉ ଭ୍ୟାବିଷ୍ଟିନ ମିଶିକରି ମାରିଲେ କିଛିଟା କଣ୍ଟ୍ରୋଲ ହଉଛି, ଫୁଲ କଣ୍ଟ୍ରୋଲ ନାଇଁ ହେଇପାରବା।
1: ଯଦି କିରା ଲାଗି ଗଲା ବେଲେ ସେଟା ଅସମ୍ଭାଲ ହେଇଯାଉଛି,
0: ସେଟା ମୁସ୍କିଲ ଆଜ୍ଞା। ଧୀରେ ଧୀରେ ଗୁଟେ ଗଛ ଆଜିର କାଲକେ ଗୁଟେ ଗଛ ଏନ୍ତା ମରି ହଉଛେ ନା ଆଜ୍ଞା।
1: ଇତାର ଲାଗି ଆରୁ ଯଦି ଆଗରୁ କିଛି ଯଦି ଟ୍ରିଟମେଣ୍ଟ ନେଇ କଲେ କିରା ମକଡା କେ ଆରୁ କଣ୍ଟ୍ରୋଲ ନେଇ କରିବେ?
0: ହଁ ଆଜ୍ଞା, କଣ୍ଟ୍ରୋଲ ନେଇ କରିବେ।
1: ତ ଆପଣ ଅଞ୍ଚଳ ତ ଅଲଗା ଚାଷୀ ଭାଇ ମାନେ ବି ବାଇଗନ୍ ଚାଷ କରୁଥିବେ, ଆରୁ ଆମର କାର୍ଯ୍ୟକ୍ରମ ଶୁଣିକରି ଅଲଗା ଚାଷୀ ମାନେ ବି ସେମାନେ ବାଇଗନ୍ ଚାଷ କରବା ଲାଗି ଚାହୁଁଛନ୍, ସେମାନଙ୍କେ ଆପଣ କାଣ କହିବା ଲାଗି ଚାହୁଁଛନ୍?
0: ବାଇଗନ୍ ଚାଷ ବହୁତ ବଢିଆ ଚାଷ ଆଜ୍ଞା, ମୁଇଁ ତ 4-5 ବର୍ଷ ହେଲା କରି ଆସୁଛେ, ବାକି ଚାଷୀ ଭାଇ ମାନେ ବି କଲେ ଭଲ ଲାଭ ଏଖା ମିଳିବା, ମାର୍କେଟରେ ଭଲ ରେଟ୍ ଏଖା ରହୁଛେ ବାଇଗନ୍।
1: ତ ଯାହା ହଉ ଆଜ୍ଞା, ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ, ଆମର ଚାଷୀ ଭାଇ ମାନେ ଆମର ବାଇଗନ ଚାଷ ବିଷୟରେ ଜାଣିପାରିଲେ, ଆପଣ ଜଣେ ବାଇଗନ ଚାଷୀ, ତ ଆପଣ ନିଜର ଅନୁଭୂତିରୁ ଅନେକ କଥା କହିଲେ, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ଜୁହାର ଆଜ୍ଞା।
0: ନମସ୍କାର ଆଜ୍ଞା।
2: ଶୁଣିଲି ତ ଦା?
3: ଶୁଣିଲୁ ତ
2: ବାବୁ? ହଏ ହଏ ହଏ,
3: ତ ଅନୁଷ୍ଠାନ ତରଫରୁ ମୁଇଁ ଗୋଟେ ଧନ୍ୟବାଦ ଦେଇଛେ, ତୁଇ ଗୋଟେ ଧନ୍ୟବାଦ ଦେ।
2: ମୁଇଁ ପୁଣି ଧନ୍ୟବାଦ ଗୋଟେ ଦେବି।
3: ହଁ ଦେଖ, ଇ ଧନ୍ୟବାଦ ଦେଲା ଭିତରେ ବିଶେଷଜ୍ଞ ଆଜ୍ଞା ଆମର ବୈଠକ କେ ଖେଟଲେ ହେଲା, ମୁଇଁ କଥାବାର୍ତ୍ତା କରୁଛେ ବାବୁ, ତୋରା ପଟିଆ ଶୁନ।
4: ଆମର ଚାଷୀ ଭାଇ ମନ ତ ଭିନ୍ନ ଭିନ୍ନ ପ୍ରକାରର ଚାଷ କରସନ୍, କିଏ ମୁଗ କରସି, କିଏ ବିରି କରସି, କିଏ କୁଲତ କରସି, ଆର ସବୁ ଚାଷୀ ଭାଇମାନେ ଧାନ ଚାଷ କରସନ୍। ହେଲେ ଏନ୍ତା କିଛି ଚାଷୀ ଅଛନ୍ ଯେନ୍ମାନେ ପନିପରିବା ଚାଷ କରିକିରି ଅର୍ଥ ଉପାର୍ଜନ କରୁଛନ୍। ତ ପନିପରିବା ଚାଷ ଭିତରେ ଭିନ୍ନ ଭିନ୍ନ ଚାଷ ଅଛେ, ବାଇଗନ୍ ଅଛେ, ପାତଲଘଣ୍ଟା ଅଛେ, ମୂଳା ଅଛେ, ସେନ୍ତା ଆମର ଗୋଟେ ମୁଖ୍ୟ ଫସଲ ହେଲା କୁବି ଫସଲ। ତ ଆମେ ଏଇ କୁବି ଫସଲକେ କେନ୍ତା କର୍ମା, କେନ୍ତା କଲେ କୁବି ଫସଲରୁ ଆୟ ପାଇପାର୍ମା, କେନ୍ ପ୍ରଣାଳୀରେ କଲେ କୁବି ଫସଲଟା ଭଲ ହେଇପାର୍ବା, ସେ ବିଷୟରେ କହିବା ଲାଗି ଆଜି ଆମର ବୈଠକକେ ଡକ୍ଟର ଦେବାଶିଷ ବେହେରା, ପ୍ରାଧ୍ୟାପକ, ଉଦ୍ୟାନ କୃଷି ବିଭାଗ, କୃଷି ମହାବିଦ୍ୟାଳୟ ଭବାନୀପାଟଣାରୁ ଆସିଛନ୍। ତ ବେହେରା ଆଜ୍ଞା, ଜୁହାର।
5: ଆଜ୍ଞା ଜୁହାର।
4: ତ ଆଜ୍ଞା, ପ୍ରଥମ କରି କହନ୍ ଯେ ଇ ଯେନ୍ କୁବି ଜାତୀୟ ଫସଲଟା କାଣ? ଆଜ୍ଞା
5: ଆଜ୍ଞା, ଦେଖନ୍, କୋବି ଚାଷୀ ଯେଉଁ ଫସଲ କହୁଛନ୍ତି ସେଥିରେ ଆମର ମୁଖ୍ୟତଃ ଆମର ଫୁଲକୋବି, ବନ୍ଧାକୋବି,
4: ଆଜ୍ଞା,
5: ତାପରେ ଆପଣଙ୍କର ଯେଉଁ ଉଲକୋବି ବା ଆପଣ କହୁଛନ୍ତି ଏଇଟା ଗଣ୍ଠି କୋବି କହୁଛନ୍ତି,
4: ଆଜ୍ଞା,
5: ଆଉ ଏଇଟା ସାଧାରଣତଃ ଆମର ଓଡ଼ିଶାରେ ସବୁ ଜାଗାରେ ଆଦୃତ ଆଉ ଚାଷୀ ଭାଇମାନେ ଚାଷ କରୁଛନ୍ତି।
4: ଆଜ୍ଞା,
5: ଆ ଛଡ଼ା ବର୍ତ୍ତମାନ ଆମର ଯେଉଁଟା କୋବି ଚାଷ ଭିତରେ ଆସୁଛି,
4: ଆଜ୍ଞା,
5: ଆପଣଙ୍କୁ ଯେଉଁଟା କୁହା ହେଉଛି ବ୍ରୋକୋଲି,
4: ଆଜ୍ଞା,
5: ଆଉ ଗୋଟେ ହେଉଛି ବ୍ରୁସେଲ୍ ସ୍ପ୍ରାଉଟ୍,
4: ଆଜ୍ଞା,
5: ଏ ଦୁଇଟା ନୂଆ ଫସଲ ବର୍ତ୍ତମାନ କୋବି ଚାଷ ଭିତରେ ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ସବୁ ଜାଗାରେ ଚାଷୀ ଆମର ଶୀତ ଦିନରେ ଯେହେତୁ କୋବି ଚାଷ ପାଇଁ ଆମର ଥଣ୍ଡା ଆଉ ଆର୍ଦ୍ର ଜଳବାୟୁ ଭଲ,
4: ଆଜ୍ଞା,
5: ତେଣୁ ଏଇ ସମୟରେ ପ୍ରାୟତଃ ଆମର ଚାଷୀ ଭାଇମାନେ ଏଇ କୋବି ଚାଷ ଗୁଡ଼ାକ କରାଯାଉଛି।
4: ତ ଆଜ୍ଞା, ଇନେ ଗୋଟେ ପ୍ରଶ୍ନ ଏ ଯେନ୍ଟାକି ଆମର ଶ୍ରୋତା ବନ୍ଧୁମାନେ ଜାଣିବା ଲାଗି ଚାହୁଁଛନ୍, ସବୁ ଫସଲରେ ଗୋଟେ ବିହନ ଦରକାର, ଆଉ କିଛି ଫସଲରେ ଚାରା ଦରକାର, ତ ଇ ଯେନ୍ ଆମେ କୋବି ଫସଲ କର୍ମୁ ଆଜ୍ଞା, ଇ କୋବି ଚାଷ କର୍ମୁ, ତ ଇ ଯେନ୍ କୋବି ଚାଷ ଲାଗି ଆମେ ଚାରା କେନୁ ପାଇମୁ, କେନ୍ ପ୍ରକାର ଚାରା ଯଦି ଆମେ ଲଗାଲେ ଠିକ ହିସାବରେ ହେଇପାର୍ବା, ସେ ବିଷୟରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କହନ୍ ଆଜ୍ଞା।
5: ନିଶ୍ଚୟ ଆଜ୍ଞା, ବର୍ତ୍ତମାନ ଦେଖନ୍ତୁ ଆମର ବଜାରରେ ଆପଣଙ୍କର ବିଭିନ୍ନ କିସମର ଯେଉଁଟାକି ଆମର କୁହାହେଉଛି ଉନ୍ନତ କିସମ ହାଇବ୍ରିଡ଼ ଭେରାଇଟି,
4: ଆଜ୍ଞା,
5: ବିଭିନ୍ନ କିସମର ଆପଣଙ୍କର ମଞ୍ଜି ମିଳୁଛି,
4: ଆଜ୍ଞା,
5: ସେ ଆପଣଙ୍କ ଫୁଲକୋବି ହେଉ କିମ୍ବା ବନ୍ଧାକୋବି ହେଉ, ତା ଛଡ଼ା ଯଦି ଚାଷୀ ଚାହିଁବେ କି ନିଜେ ଚାରା କିଣିକି ଚାରା ଲଗାଇବା ପାଇଁ ଆମର ଯେଉଁ ପ୍ରତି ଜିଲ୍ଲାରେ ଯେଉଁ ଉଦ୍ୟାନ କୃଷି ବିଭାଗ ଆମର ଯେଉଁ ଅଛି ଅଫିସ୍ ଅଛି,
4: ଆଜ୍ଞା,
5: ସେଠି ମଧ୍ୟ ଯଦି ଯୋଗାଯୋଗ କରିବେ ସେମାନେ ଚାରା ପାଇପାରିବେ।
4: ଆଜ୍ଞା,
5: ସାଧାରଣତଃ ଚାଷୀମାନେ ମାନେ ଆମର ଯେତେବେଳେ ବଡ଼ ଜାଗାରେ କରୁଛନ୍ତି ତାଙ୍କୁ ନିଶ୍ଚୟ ଯଦି ଚାରା କିଣି କଲେ ତାଙ୍କୁ ତାଙ୍କର ଯେତେବେଳେ ଲାଭଟା ଟିକେ କମିଯିବ,
4: ତେଣୁ
5: ଯଦି ନିଜେ ମଞ୍ଜି କିଣିବେ ଆଉ ନିଜେ ତାକୁ ସେମାନେ ଚାରା ପ୍ରସ୍ତୁତ କରିକି ଜମିରେ ଲଗେଇବେ ତାହେଲେ ସେମାନେ ତାଙ୍କର ଯୋଉ ପ୍ରଫିଟଟା ପଇସା ଟିକେ ସେମାନେ ଅଧିକା ପାଇପାରିବେ।
4: ତ ଆଜ୍ଞା ସବୁ ଚାଷ ଭଳିଆ ଆମର କୋବି ଚାଷରେ ଗୋଟେ ମୁଖ୍ୟ

0: ହେଲା ଜମି ପ୍ରସ୍ତୁତି ଆଜ୍ଞା, କେନ୍ତା କରି ଆମେ ଜମି ପ୍ରସ୍ତୁତି କଲେ
1: ଆଜ୍ଞା
0: ଭଲ ହିସାବରେ ହେଇପାରବା, ଆର୍ କେନ୍ ରକମର ଜମି ଦରକାର କୋବି ଫସଲ ଲାଗି ଆଜ୍ଞା?
1: ପ୍ରଥମେ ଦେଖନ୍ତୁ ଆମର ଯେଉଁ କୋବି ଚାଷ ପାଇଁ ଉର୍ବର ଦୋରସା ନିଗିଡ଼ା ମାଟିରେ ଭଲ ହୁଏ,
0: ଆଜ୍ଞା
1: ସେଇଟା ପ୍ରଥମ କଥା।
0: ଆଜ୍ଞା
1: ତେଣୁ ଚାଷ ପୂର୍ବରୁ ଯେଉଁଟା ଆପଣଙ୍କର ଆମର ମୁଖ୍ୟ ଜିନିଷ ରହୁଛି
0: ଆଜ୍ଞା
1: ଯେଉଁଟାକି ଆମେ ଚାରା ପ୍ରସ୍ତୁତି,
0: ଆଜ୍ଞା
1: ସେ ବିଷୟରେ କିଛି ଚାଷୀ ଭାଇମାନଙ୍କୁ କହିବି।
0: ଆଜ୍ଞା
1: ପ୍ରଥମେ ଆମର ଚାଷ ଯେଉଁ କରିବେ, ଚାରା ଯେଉଁ ପ୍ରସ୍ତୁତ କରିବେ,
0: ଆଜ୍ଞା
1: ତଳେ ଘେରାରେ ମାଟିକୁ ଭଲ ଭାବରେ ଗୁଣ୍ଡ କରିକି 3 ମିଟର ଲମ୍ବ
0: ଆଜ୍ଞା
1: ଆଉ 1 ମିଟର ଓସାର
0: ଆଜ୍ଞା
1: ଓ 15-20 ସେଣ୍ଟିମିଟର ଉଚ୍ଚତାର ଗୋଟେ ପଟି ତିଆରି କରିବେ।
0: ଆଜ୍ଞା ପଟାଳି,
1: ଆଜ୍ଞା ପଟାଳି,
0: ଆଜ୍ଞା
1: 3 ମିଟରଟାକୁ ମଧ୍ୟ ସେ ଚାହିଁଲେ 5 ମିଟର କରିପାରିବେ କିମ୍ବା 6 ମିଟର କରିପାରିବେ, ତାଙ୍କର ସେ ଯେତିକି ଜାଗା ପାଇଁ କରୁଛନ୍ତି ସେ ହିସାବରେ କରିପାରିବେ। କିନ୍ତୁ ଆପଣଙ୍କର ଚଉଡ଼ାଟା କେବେ ମିଟରରୁ ଅଧିକା କରିବେ ନାହିଁ। ତାହାର କାରଣ ହେଉଛି ଚଉଡ଼ାଟା ଯଦି ଆମେ ମିଟର 1 ମିଟରରୁ ଅଧିକା କରିଦେବା ତାହେଲେ ତାଙ୍କୁ ଯେତେବେଳେ ସେମାନେ କାମ କରିବେ ତାଙ୍କୁ ଅସୁବିଧା ହେବ। ତେଣୁ ଆମର ଗୋଟେ ଏଇଟା ନିୟମ ଅଛି, ଆମେ ଚଉଡ଼ାଟାକୁ କେବେ 1 ମିଟରରୁ ଅଧିକା
0: କରିବା,
1: ଲମ୍ବାଟା ଆମେ କେତେ ବି କରିପାରିବା, ଆମର ଯେତିକି ଦରକାର
0: ଆଜ୍ଞା
1: ଅଧିକା କିମ୍ବା କମ୍, 3 ମିଟର ହେଇପାରେ କିମ୍ବା 5 ମିଟର ହେଇପାରେ।
0: ଆଜ୍ଞା
1: ଆଚ୍ଛା, ଆ ପରେ ଆପଣ ପ୍ରତି ପଟିରେ 30 କେଜି କମ୍ପୋଷ୍ଟ, ଯଦି ଆମେ ମୁଁ ଏଇଟା ଆପଣଙ୍କୁ କହୁଛି ଯଦି ଆମେ ପାଖାପାଖି ଆମର 1 ମିଟର ଓସାର ଆଉ 3 ମିଟର ଲମ୍ବ କଲେଣି, ତାହେଲେ 30 କେଜି କମ୍ପୋଷ୍ଟ 100 ଗ୍ରାମ କ୍ଲୋରୋପାଇଫସ୍ ଗୁଣ୍ଡ ମିଶାଇ ଆମେ ତାକୁ ପାଖାପାଖି 7 ଦିନ ପର୍ଯ୍ୟନ୍ତ ତାକୁ ଛାଡ଼ିଦେବା, ତାହେଲେ କ'ଣ ହବ ନା ତା ଦେହରେ ଯାହା ଧର ପୋକ ପୋକ କୀଟ ଫିଟ ଥିବ ସେ ସବୁ ସଫା ହେଇଯିବ। ତାପରେ 5-7 ସେଣ୍ଟିମିଟର ଯେଉଁ ଦୂରତାରେ ଗାର ଟାଣି 0.5 ସେମିରୁ 1 ସେମି ଗଭୀରରେ ଆମେ ମଞ୍ଜି ଗରାକ ପକେଇଦେବା। ମଞ୍ଜି ଗରାକ ଟିକେ ଛାଡ଼ି ଛାଡ଼ି ପକେଇଲେ କ'ଣ, ଆପଣଙ୍କର ଆଗରୁ କ'ଣ ହଉଥିଲା ଚାଷୀ ଭାଇମାନେ ମନ ଇଚ୍ଛା ମଞ୍ଜି ପକେଇ ଦଉଥିଲେ, ଆ ଦ୍ୱାରା କ'ଣ ହଉଥିଲା କୋଉଠି ଗୋଟେ ମଞ୍ଜି ପଡୁଥିଲା କୋଉଠି 5ଟା ମଞ୍ଜି ପଡୁଥିଲା। ଆପଣ ଭାବନ୍ତୁ ଗୋଟେ ଥାଳିରେ ଯଦି ମୁଁ ଜଣଙ୍କୁ ଖାଇବାକୁ ଦେବି ଆଉ ଗୋଟିଏ ଥାଳିରେ 5 ଜଣଙ୍କୁ ଖାଇବାକୁ ଦେବି ସମାନ ସମସ୍ତେ ପାଇବେ ନାହିଁ। ସେଇଭଳି ମଞ୍ଜିଟା ଯଦି ମାଟିରୁ ଖାଦ୍ୟ ନଉଛି, ତେଣୁ ମଞ୍ଜିଟା ଯଦି ଆମେ ଠିକ ହିସାବରେ ସମାନ ଦୂରତାରେ ପକେଇବା ତାହେଲେ ଗଛଟି ମୋର ଚାରାଟି ମଧ୍ୟ ହୃଷ୍ଟପୃଷ୍ଟ ହବ। ତାପରେ ମଞ୍ଜି ଆପଣ ପକେଇଦେଲା ପରେ ଆମର ଏବେ ଗୋଟେ କୁହା ହଉଛି ଯୋଉ ଆଚ୍ଛାଦନ ଦିଆହଉଛି ଯୋଉଟା କୁହା ହଉଛି ମଲ୍ଚିଂ, ଯୋଉ ଗୋଟେ ଉଷ୍ମତା ରଖିବା ପାଇଁ, କାରଣ ସେ ଯେତେବେଳେ ମଞ୍ଜିଟା ଗଜା ହବ ସେଥିପାଇଁ ଆମେ ପଟାଳିକୁ ତାପରେ କଣ କରିବେ ନଡ଼ା ଦ୍ୱାରା ଆମେ ତାକୁ ଆଚ୍ଛାଦନ
0: କରିଦେବୁ।
1: ବାସ ବାସ, ନଡ଼ା ନହେଲେ ମଧ୍ୟ ଯଦି କିଛି ପତ୍ର ଅଛି ଯୋଉଟାକି ଆପଣଙ୍କର ଛାଇ କରିବ ତାକୁ, ଯୋଉଟା ବଡ ପତ୍ର କିଛି ଅଛି, ଗ୍ରୀନ ପତ୍ର ଅନ୍ୟ ଅଛି, ଆମେ ପତ୍ର ମଧ୍ୟ ଦେଇପାରିବା
0: ସିଧା ଖରା।
1: ବାସ ବାସ ବାସ, ଆଉ ସକାଳୁ ସନ୍ଧ୍ୟାରେ ତା ମଧ୍ୟରେ ତାପରେ ଆମେ କଣ କରିବା ଝରାରେ ଟିକେ ପାଣି ତାକୁ ଟାକୁ। ଆଚ୍ଛା, ପ୍ରାୟ ଦେଖିବେ 4-5 ଦିନ ବେଳକୁ ଆପଣଙ୍କର ଗଜା ବାହାରିବା ଆରମ୍ଭ କରିବ। ତେଣୁ ଯେମିତି ଦେଖିଲେ ଗଜା ବାହାରିବା ଆରମ୍ଭ କଲା ଆମେ କ'ଣ କରିବା, ଉପରେ ଆପଣ ଯେଉଁ ନଡ଼ାର ଆଚ୍ଛାଦନଟା ଦେଇଥିବେ ସେଇଟାକୁ ଆମେ କାଢ଼ିଦେବା। ଆପଣ ପ୍ରାୟ ଦେଖିବେ ଆମର ଯେଉଁଟା କହନ୍ତି ଆମର 3-4 ସପ୍ତାହ ପରେ ଆପଣ ଦେଖିବେ ଯେତେବେଳେ ସେଥିରେ 6-7ଟା ପତ୍ର ହେଇଯାଇଥିବ ସେଇଟା ଉତ୍କୃଷ୍ଟ ସମୟ ହେଉଛି, ଆମେ ତାକୁ କାଢ଼ିକି ନେଇକି ଜମିରେ ଆମେ ରୋପଣ କରିପାରିବା। ଏଠି ମୁଁ ଆପଣଙ୍କୁ ଜମି ରୋପଣ ପୂର୍ବରୁ ଗୋଟେ ଜିନିଷ ଭୁଲିଗଲି, ଯେଉଁଟାକି ଚାଷୀ ଭାଇମାନେ ଆମର କରୁନାହାନ୍ତି, ଆପଣ ପ୍ରାୟ ଦେଖିବେ ଆପଣ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛି, ତାହାର କାରଣ ହେଉଛି ଆମର ଚାଷୀ ଭାଇମାନେ ବିହନ ବିଶୋଧନ କରୁନାହାନ୍ତି। ତେଣୁ ଆମେ ଯେତେବେଳେ ମୁଁ ଆପଣଙ୍କୁ କହିଲି ଯେତେବେଳେ ଆମେ ତଳିଘେରାରେ ମଞ୍ଜି ପକେଇବା ଆମେ ତାକୁ ଟିକେ ବିହନ ବିଶୋଧନ କରିବା, ପୁନର୍ବାର ଯେତେବେଳେ ଆମର 4 ସପ୍ତାହ ହେଇଗଲା ସେତେବେଳକୁ ତା ପୂର୍ବରୁ ଆମେ ଆମର କ'ଣ କରିଥିବା ଆମର ଜମିଟାକୁ ଆମେ ଭଲ ଭାବରେ ପ୍ରସ୍ତୁତ କରିଦେଇଥିବା, ମାନେ 4-5 ଥର ଆପଣ ଓଡ଼ ଚାଷ କରିକି ଆଉ ଏକର ପ୍ରତି ଆପଣ 10-15 ଟନ୍ କମ୍ପୋଷ୍ଟ, 10 କିଲୋର କ୍ଲୋରୋଫାଇପସ୍ ଗୁଣ୍ଡ, ଏଇଟା ଗୋଟେ ମୂଳ ସାର ଭଳିଆ ଆମେ ଜମିରେ ଦେଇଦେବା। ଆମର ଯେତେବେଳେ ଚାରା ଆମେ ରୋପଣ କରିବା ପୁନର୍ବାର ମୁଁ ଏଠି ଅନୁରୋଧ କରିବି, ଆମେ ବିହନ ବିଶୋଧନ କରିଥିଲେ ଚାରା ଗୁଡ଼ାକୁ ମଧ୍ୟ ଆମେ ବିଶୋଧନ କରିବା। ଯେଉଁ ଆମର ବର୍ତ୍ତମାନ ଆସୁଛି ବିଭିନ୍ନ ପ୍ରକାର ମାର୍କେଟରେ ଆପଣଙ୍କ ବଜାରରେ ମିଳୁଛି ମଞ୍ଜି ବିଶୋଧନ ପାଇଁ, ତାକୁ ମଧ୍ୟ ତଳିକୁ ପାଣିରେ ଆମେ ବୁଡ଼େଇକି ତାକୁ ଜମିରେ ଲଗେଇଲେ ଆମର ଆଉ ଗଛଟା ସମ୍ପୂର୍ଣ୍ଣ ହୃଷ୍ଟପୃଷ୍ଟ ହବ, ଆଉ ଗଛ କିଛି ମରିବନି କି ରୋଗ ପୋକ ଏତେ ତାକୁ ଆକ୍ରାନ୍ତ କରିବ ନାହିଁ।
0: ତ ଆଜ୍ଞା, ସବୁ ଫସଲ ଭଳିଆ ଇ ଚାଷରେ ବି ଜଳସେଚନ ଗୋଟେ ମୁଖ୍ୟ ଜିନିଷ ଆଜ୍ଞା, ତ ଆମେ ଇ ଯେନ୍ କୋବି ଚାଷଟି ଆମେ କେନ୍ତା କରି ପାଣି ଦେମା, କେନ୍ତା କରି ଜଳସେଚନ କଲେ ଆମର କୋବି ଚାଷଟା ଠିକ ହିସାବରେ ହେଇପାରବା ସେ ବିଷୟରେ ଟିକେ କହୁନ ଆଜ୍ଞା।
1: ଦେଖନ୍ତୁ, ଯେହେତୁ କୋବିଟା ଆମର ସାଧାରଣତଃ ଶୀତ ଦିନେ କରାଯାଏ, ଆମର ଜଳର ଯେଉଁ ଆବଶ୍ୟକତା ଖରାଦିନେ ଅଧିକା ରହେ
0: ଆଜ୍ଞା,
1: ତେଣୁ ଶୀତ ଦିନେ ଆମେ ଜଳସେଚନ ଏଭଳି କରିବା ନା ଅଧିକା ଆମେ ତାକୁ ପାଣିରେ ବୁଡ଼େଇ ଦେବା ନା ତାକୁ ପୁରା ଶୁଖିଲା ଛାଡ଼ିଦେବା, ଆମର ଜମିଟା ଯେମିତି ବତର ରହିବ। ତାପରେ କଥା ହଉଛି ଆପଣଙ୍କର ଆମ ମାଟି କୋଉ ଭଳିଆ ଅଛି, ଆମର ଦୋର୍ଷା ଅଛି କି ବାଲିଆ ମାଟି ଅଛି, ତେଣୁ ସେଇ ହିସାବରେ ମୋର ଜମିର ଆଦ୍ରତାଟା ରହିବାର ଅଛି, ଜମିର ମାଟିଟା ନରମ ହେଇକି ରହିବାର ଅଛି। ଅଧିକା ଯଦି ପାଣି ଦେଇଦେବେ ତାହେଲେ ସେ ପଚିଯିବ, କମ୍ ପାଣି ଦେଇଦେଲେ ଆପଣଙ୍କର ଭଲ ଯୋଉ ଭଳିଆ ଆପଣଙ୍କର ଫୁଲ ବାନ୍ଧିବା କଥା ସେ ସମୟରେ ବାନ୍ଧିବ ନାହିଁ। ପ୍ରଥମେ ଯେତେବେଳେ ଲଗାଇବା

0: ଆମେ 3-4 ଦିନ ବ୍ୟବଧାନରେ ପାଗ ଦେଖି ଆମେ ପାଣି ଦେବା ଯେଉଁଭଳିଆ କି ଜମିଟା ସବୁବେଳେ ଆର୍ଦ୍ରତା ରହିବ। ଆଉ ଗୋଟେ କଥା ରହୁଛି, ଆମର ଏଥିରେ ଯେତେବେଳେ ଆମେ ଲଗେଇବା, ଆମର ଯୋଉ କୋଉ ବ୍ୟବଧାନରେ ଲଗଉଛେ ସେଇଟା ଗୋଟେ ମୁଖ୍ୟ କଥା। ଆପଣଙ୍କ ଗୋଟେ ଏକରରେ କେତେ କୋବି ଲଗଉଛନ୍ତି ସେ ଅନୁସାରେ ଆପଣ ଜଳସେଚନର କେତେ ପରିମାଣ ଦଉଛନ୍ତି ସେଇଟା ବି, ଆଉ ଯେମିତି ସହଳ କିସମ ହେଲେ ଧାଡ଼ିକୁ ଧାଡ଼ି ଆମେ 60 ସେମି ଓ ଗଛକୁ ଯୋଉ 30 ସେମି ବ୍ୟବଧାନରେ ଲଗେଇ ପାରିବା। ଆଉ ଯଦି ମଧ୍ୟମ କିସମ ଓ ବିଳମ୍ବ କିସମ ହେଲା ତାହେଲେ ଧାଡ଼ିକୁ ଧାଡ଼ି 60-75 ସେଣ୍ଟିମିଟର ଓ ଗଛକୁ ଗଛ 40-45 ସେଣ୍ଟିମିଟର ବ୍ୟବଧାନରେ ଆମେ ଲଗେଇ ପାରିବା। ତେଣୁ ସେଇ ଅନୁସାରେ ଗଛର ଆମର ଗୋଟେ ଜାଗାରେ ଆମେ କେତେ ଗଛ ଲଗଉଛେ ସେଇ ଅନୁସାରେ ଆମ ପାଣିଟାକୁ ମଧ୍ୟ ଏଇଭଳିଆ ଦବା ଯେମିତି ମୋର ଜମିଟା ସବୁବେଳେ ଆର୍ଦ୍ର ରହିବ, ନା ଅଧିକା ନା କମ।
1: ତ ଇନେ ଗୋଟେ କଥା ଆଜ୍ଞା, ଆପଣ ତ ଆଗରୁ ବି କହିଥିଲେ ଯେ ଖତସାର ପ୍ରୟୋଗ କଥା, ତ ସେଟା ଯେତେବେଳେ ଆମେ ଜମିକେ ପ୍ରସ୍ତୁତ କର୍ମା, ଜମିକେ ପ୍ରସ୍ତୁତ କଲାବେଳେ କେନ୍ତା ଖତସାର ପ୍ରୟୋଗ କରିବା କଥା ସେ ବିଷୟରେ କହିଥିଲେ। ତ ଏବେ ଆଜ୍ଞା ଯେତେବେଳେ ଆମେ ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ଚାରା ଲଗେଇମା, ତାପରେ ଆମେ କେନ୍ତା କରି ଏଇ ଖତକେ ପରିଚାଳନା କରିପାରମା, କେନ୍ତା ହିସାବରେ ଖତ ଦେଲେ ଆମର ଚାଷଟା ଠିକ ହିସାବରେ ହେଇପାରବା ସେ ବିଷୟରେ କହୁନ ଆଜ୍ଞା।
0: ଦେଖନ୍ତୁ, ବର୍ତ୍ତମାନ ତ ଆପଣ ଦେଖିଥିବେ ପ୍ରାୟତଃ ସବୁ ଜାଗାରେ କହୁଛନ୍ତି ବହୁତ ସାର ପ୍ରୟୋଗ କରାଯାଉଛି
1: ଆଜ୍ଞା,
0: ଅର୍ଗାନିକ ଆପଣଙ୍କର ଆସିଲାଣି କନସେପ୍ଟ, ଚାଷୀମାନେ ଖାଲି ଖତ ସାରରେ କରୁଛନ୍ତି, ଜୈବିକ ହିସାବରେ କରୁଛନ୍ତି, କିନ୍ତୁ ଜୈବିକ ହିସାବରେ ଆପଣଙ୍କର ଅମଳଟା ଟିକେ କମିବ। ତେଣୁ ଯଦି ଆମର ଯୋଉଟା କହନ୍ତି, ଆମେ ଯଦି ଚାହୁଁଛେ ଗୋଟେ ଚାଷୀ 2 ପଇସା ଭଲ ପାଉ, ତାହେଲେ ଆମେ 1 ଏକର ପ୍ରତି 50-60 କେଜି ଯବକ୍ଷାରଜାନ, 20 କେଜି ଫସ୍ଫରସ ଓ 30 କେଜି ପଟାସ ଦରକାର କରିଥାଏ। ତେଣୁ ଚାରା ଲଗେଇବା ସମୟରେ 30 କେଜି ଯବକ୍ଷାରଜାନ, 20 କେଜି ଫସ୍ଫରସ ଓ 15 କେଜି ପଟାସିୟମ ସାର ଆମେ ଦେଇକି ତାକୁ ଲଗାଯାଇଥାଏ। 15-20 ଦିନ ପରେ ଆମେ ଯେତେବେଳେ ଲଗେଇଦେଲେ, ତାର ଆପଣଙ୍କର 15-20 ଦିନ ପରେ ଭାବି ନିଅନ୍ତୁ 3 ସପ୍ତାହ ପରେ ପାଖାପାଖି ଆମେ 10 କେଜି ଯବକ୍ଷାରଜାନ ସାର, ତାପରେ ଆମେ ଆଉ ଥରେ ଆମେ ପ୍ରୟୋଗ କରିପାରିବା। ଆଉ ଗଛ ଲଗେଇବାର 25-30 ଦିନ ଭିତରେ ବାକି ଯେଉଁ 15 କେଜି ଆପଣଙ୍କ ଯବକ୍ଷାର ସାର ଆଉ ଯେଉଁ 15 କେଜି ପଟାସ ସାର ତାକୁ ଦେଇକି ଆମେ ଶେଷରେ ହୁଡ଼ା ଟେକିଦେବା। ଆ ଛଡ଼ା ଆପଣଙ୍କର ଆଜିକାଲି ଆପଣ ଦେଖିବେ ଆମର ସାରର ବହୁତ ବ୍ୟବହାର ଦ୍ୱାରା ଆମର ବିଭିନ୍ନ ଓଡ଼ିଶା କ'ଣ ଭାରତ ବର୍ଷ ଦେଖିବେ ସବୁ ସାରରେ ଅଣୁସାରର ଅଭାବ ହେଲାଣି। ତେଣୁ ଯଦି ଆପଣ ଚାହିଁବେ ଫୁଲକୋବି ପାଇଁ ବୋରନ, ମଲିବିଡିନିୟମ, ମ୍ୟାଗ୍ନେସିୟମ, ଜିଙ୍କ ଓ କ୍ୟାଲସିୟମ ଇତ୍ୟାଦି ଅଣୁସାର ମଧ୍ୟ ଏସବୁ ଦରକାର କୋବି ଫସଲ ପାଇଁ, ଯଦି ଆପଣ ଭଲ ଫସଲ ଚାହୁଁଛନ୍ତି, ଭଲ ଫୁଲ ଚାହୁଁଛନ୍ତି। ବର୍ତ୍ତମାନ ଆପଣଙ୍କର ଏସବୁ ବର୍ତ୍ତମାନ ବଜାରରେ ଯୋଉଟା କହୁଛନ୍ତି ଆପଣ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଅଣୁସାର ମିଶ୍ରିତ ଅଣୁସାର ମିଳୁଛି, ତେଣୁ ମିଶ୍ରିତ ଅଣୁସାର ସିଞ୍ଚନ କଲେ ମଧ୍ୟ ଆମର ସେଇଟା ଭଲ କାମ ଦେଇଥାଏ। ତେବେ ଆମର ଦେଖାଯାଇଛି ଯେଉଁ ଜମିରେ ଲାଗ ଲାଗ ଫୁଲକୋବି ଚାଷ ହୁଏ ସେଠି ବେଶୀ ଆପଣଙ୍କର ବୋରନ୍ର ଅଭାବଟା ବେଶୀ ହୁଏ, ଆଉ ସେଥିପାଇଁ ଜମିରେ ଯେତେବେଳେ ଆପଣ ଶେଷ ଓଡ଼ ଚାଷ ସମୟରେ 10 କେଜି ଆପଣ ବୋରାକ୍ସ ମିଶାଇ ଦେଲେ ମଧ୍ୟ କୋବି ଭଲ ଅମଳ ହୁଏ। ଆପଣ ମାର୍କ କରିଥିବେ ଦେଖିବେ କୋବି ଗରାକ ବେଳେବେଳେ ହଳଦିଆ ପଡ଼ିଯାଇଥାଏ, ସେଇଟା ଆମର ହୁଏ ଯେଉଁଟା ବୋରନ୍ ଡେଫିସିଏନ୍ସି, ସେଇଟା କୋବିରେ ପ୍ରାୟତଃ ଦେଖାଯାଏ। ତେଣୁ ଆମେ ଯଦି ବୋରନ୍ଟା ଯେମିତି କହିଲେ ଯଦି ଚାଷୀ ଭାଇମାନେ ପ୍ରୟୋଗ କରିବେ ତାହେଲେ ସେମାନେ ଭଲ ଫସଲ ପାଇବେ।
1: ତ ଆଉ ଗୋଟେ ଆମେ ଦେଖୁଛୁ ଆଜ୍ଞା, ବେଳେବେଳେ ଯେ ଆମର ଯେନ୍ ବଜାରକୁ ଯେନ୍ କୋବି ମାନେ ଆସି ସେଇଟା ଫାଟିଯାଇଥିସି ଆଜ୍ଞା,
0: ସେ ଆପଣଙ୍କର ସେଇଟା ଯେଉଁଟା କହୁଛନ୍ତି ସେଇଟା ହେଉଛି ଆପଣଙ୍କର ଆମର ଯେଉଁଟା କହୁଛନ୍ତି ଫିଜିଓଲୋଜିକାଲ ଡିଜର୍ଡର, ମାନେ ଆପଣଙ୍କର ଯଦି ଅତ୍ୟଧିକ ଖରା ହେଲା କେମିତି, ଆପଣ ଯୋଉ ମଧ୍ୟ ଜଳସେଚନ କଥା ମତେ କହୁଥିଲେ, ଜଳସେଚନ ଯଦି ଆମେ ଠିକ ସମୟରେ ଦେଲୁ ନାହିଁ ଆମେ ଆର୍ଦ୍ରତାର ସବୁବେଳେ ମେଣ୍ଟେନ କରିବା, କିନ୍ତୁ ଯଦି ଆମେ କିଛି ଦିନ ଛାଡ଼ି ଦେଲୁ ପାଣି ଦେଲୁ ନାହିଁ
1: କି ଅଧିକା ପାଣି
0: ହେଇଗଲା ତାହେଲେ ଏଇଭଳିଆ
1: ଆପଣଙ୍କର
0: ମାନେ ଛୋଟ ଅବସ୍ଥାରେ 23 ଡିଗ୍ରୀ ଓ ଫୁଲ ସମୟରେ 70-20 ଡିଗ୍ରୀ ସେଲସିୟସ ଉତ୍ତାପରେ ବଢିଆ ଅମଳ ଦିଏ। ତେଣୁ ଭାବନ୍ତୁ ଏଇ ଯଦି ତାପମାତ୍ରାରେ ଯଦି କିଛି ଅଧିକା, କାରଣ ବର୍ତ୍ତମାନ ତାପମାତ୍ରା ଆପଣ ଜଳବାୟୁ ଯେଉଁଭଳିଆ ପରିବର୍ତ୍ତନ ହେଉଛି, ଆଗ ଭଳିଆ ଶୀତ ବି ଏତେ ଆଉ ନାହିଁ, ଆଉ ଶୀତ ଯଦି ହେଉଛି ବହୁତ ହେଇଯାଉଛି ପୁଣି କମିଯାଉଛି, ଯଦି ଜଳବାୟୁରେ ବି କିଛି ପରିବର୍ତ୍ତନ ହେଲା କିମ୍ବା ଆମର ଯଦି ପାଣି ଦେବାରେ ଆମେ କିଛି ଏପଟ ସେପଟ କଲେ ତାହେଲେ ଏସବୁ ଅସୁବିଧା ଦେଖାଯାଇଥାଏ।
1: ତ ଆଉ ଗୋଟେ କଥା କହୁନା ଆଜ୍ଞା, ସବୁ ଫସଲ ଭଳିଆ ତ ଆମର କୋବି ଫସଲରେ ବି କିରା ଲାଗବାର ସମ୍ଭାବନା ଥିସି, ପୋକ ଲାଗବାର ସମ୍ଭାବନା ଥିସି, ତ ଆମର ଏଇ କୋବି ଫସଲରେ ବିଶେଷ କରି କେନ୍ କେନ୍ ପୋକ ଲାଗ୍ସି ଆଉ ଏଟାକି କେନ୍ତା ଦମନ କରିପାରିବା ଆଜ୍ଞା?
0: ଆପଣଙ୍କର ପ୍ରାୟତଃ ଆମର ଦେଖାଯାଉଛି ଆପଣଙ୍କର ଆମର ଗୋଟେ ହେଉଛି ଯେଉଁ ରୋଗ ଭିତରେ ଗୋଟେ ମୂଳ ସଢ଼ା ରୋଗ, ଆଉ ଗୋଟେ ଆପଣଙ୍କର ପୋକ ଭିତରେ ଗୋଟେ କହୁଛନ୍ତି ଯୋଉଟା ଆପଣଙ୍କ ଠିକିରି ପିଠିଆ ପୋକ ଯୋଉଟା ଡାଇମଣ୍ଡ ବ୍ଲାକ୍ ମଥ, ଏଇ ଦୁଇଟା ପ୍ରାୟତଃ ଆମର ଏଇଠି ଦେଖାଯାଉଛି। ଆଉ ଆପଣଙ୍କର ଯୋଉଟା କହିଲି ମୂଳ ସାର ରୋଗ, ଯଦି ଚାଷୀ ଭାଇମାନଙ୍କୁ ମୁଁ ଯୋଉଟା ଆପଣଙ୍କୁ ପ୍ରଥମରୁ କହିଛି, ଚାଷୀ ଭାଇମାନେ ବିହନ ବିଶୋଧନ ଏବଂ ଚାରା ବିଶୋଧନ ଏ ଦୁଇଟା ଯଦି ଚାଷୀ ଭାଇମାନେ କରିବେ ତାହେଲେ ମୂଳ ସଢ଼ା ରୋଗରୁ ପ୍ରାୟତଃ ସେମାନେ ତାଙ୍କୁ ମୁକ୍ତି ମିଳିଯିବ, ହବ ନାହିଁ। ଆଉ ଯଦି ତଳିର ଘେରାରେ ଆପଣ ଦେଖିଲେ ମାନେ ଆପଣଙ୍କ ଏଇଟା ଜମିରେ ବି ହେଇପାରେ, ଦରକାର ପଡ଼ିଲେ ବି ଆପଣଙ୍କର ଯେଉଁ ତଳି କରୁଛନ୍ତି ଚାରା ସେଠି ବି ହେଇପାରେ।

0: ତେଣୁ ତଳି ଘରରେ ଦେଖାଗଲେ ତଳି ଗୁଡ଼ିକୁ ମୂଳରୁ ସଢ଼ିକି ମରିଯାଏ। ଏହାର ଯଦି ଆମେ ପ୍ରତିକାର କରିବା ତାହେଲେ ଆମେ ତାକୁ ମଞ୍ଜି ବିଶୋଧନ କରିବା। ତେଣୁ ଆପଣଙ୍କର ଯଦି ମୂଳ ସୋଡ଼ା ରୋଗ ଆକ୍ରମଣ କରେ ତେବେ ଆପଣ ଡିଥେନିୟମ୍ ପଟିପାଇପ୍ 3 ଗ୍ରାମ ପ୍ରତି ଲିଟର କିମ୍ବା କାର୍ବେଣ୍ଡେଜିମ୍ କିମ୍ବା ବାଭିଷ୍ଟିନ 1 ଗ୍ରାମ ପରେ 3 ଲିଟର ଗଛ ଓ ମାଟି ଓଦା ହେଲା ପର୍ଯ୍ୟନ୍ତ ଆମେ ସ୍ପ୍ରେ କରିବା। ଆଚ୍ଛା, ଯଦି ଜମିରେ ଆପଣ ଦେଖୁଛନ୍ତି କୌଣସି ଆମର ଯଦି କୋବି ଏଇଭଳିଆ ସମ୍ପୂର୍ଣ୍ଣ ଆକ୍ରାନ୍ତ ହୋଇଯାଇଛି ତାହେଲେ ଆମର ଆଉ ସେଥିରୁ ଫୁଲ ବାହାରିବନି, ତାହେଲେ ଏଠି ମୁଁ ଚାଷୀ ଭାଇଙ୍କୁ ଅନୁରୋଧ କରିବି ସେ ସେଇଟାକୁ ଓପାଡ଼ି ଦେଇକି ତାକୁ ଆଉ ସେ ଜାଗାରେ ପକାଇବେନି, ତାକୁ ଆଇଦନକୁ ମାଟି ଭିତରେ ପୋତିଦେବେ ନହେଲେ ସମ୍ପୂର୍ଣ୍ଣ ରୂପେ ଜାଳିଦେବେ। ଭୁଲରେ କ'ଣ କରନ୍ତି, ବେଳେବେଳେ ସେମାନେ ଦେଖିଲେ ସେଇଠୁ ଓପାଡ଼ିକି ସେଇ ପାଖରେ ହିଁ ପକାଇ ଦିଅନ୍ତି, ଯଦି କିଛି ଲାଭ ହୁଏନି ପୁଣି ସେ ରୋଗଟା ଚାରିଆଡ଼େ ବ୍ୟାପିଥାଏ। ତେଣୁ ଏଇଟା ଯଦି ସେମାନେ ପ୍ରତିକାର କରିବେ ସେମାନେ ନିଶ୍ଚୟ ସେଇଟାକୁ ଆମର ପ୍ରତିରୋଧ ହୋଇପାରିବ।
1: ତ ଆଜ୍ଞା, ଏବେ ଦେଖୁଛୁ ଆମେ ବଜାରକେ ଭିନ୍ନ ଭିନ୍ନ ପ୍ରକାରର କୋବି ଆସୁଛେ, ଆଗେ ତ ଆମେ ଧୋପ କୋବି ଦେଖୁଥିଲୁ, ଏବେ ଶାଗୁଆ କଲର ଯେନ୍ତା ଗ୍ରୀନ କଲର କୋବି ଆମେ ଦେଖୁଛୁ, ଏନ୍ତା କୋବି ଦେଖୁଛୁ ଯେଉଁଟାକି ଆମେ କେବେ ନାଇଁ ଦେଖିଥି, ତ ସେ କୋବି ମାନେ କାଣା, ତା ନାଁ କାଣା, ସେ ବିଷୟ ଟିକେ କହୁନ ଆଜ୍ଞା।
0: ଆପଣ ତାର କୁହାଯାଉଛି ଆମର ବ୍ରୋକୋଲି କୁହାଯାଉଛି, ଆଉ ସେଇଟା ଆପଣଙ୍କର କୋବି ଭଳିଆ। ଆଉ ଚାଷୀ ଭାଇମାନେ ଯଦି କରିବେ, ଅବଶ୍ୟ ଆମର ଖାଇବାର ଅଭ୍ୟାସ ନାହିଁ କିନ୍ତୁ ବର୍ତ୍ତମାନ ଆପଣଙ୍କର ବଡ଼ ବଡ଼ ସହରକୁ ପଳାନ୍ତୁ, ତାର ଚାହିଦା ବହୁତ। ଆପଣଙ୍କର କୋବି ଅପେକ୍ଷା ତାର ରେଟ୍ 3 ଗୁଣା 4 ଗୁଣା ଅଧିକା। ଆପଣ ବର୍ତ୍ତମାନ ଯଦି କୌଣସି ଚାଷୀ ଆପଣଙ୍କ ସେ ଯୋଉ ଆମର କଟକ ହଉ, ଭୁବନେଶ୍ୱର ହଉ, କି ସମ୍ବଲପୁର ହଉ, କି ବଡ଼ ବଡ଼ ଯୋଉ ସହର ଅଛନ୍ତି, ବର୍ତ୍ତମାନ ଆପଣ ବଡ଼ ବଡ଼ ମଲ୍ ସବୁ ଖୋଲିଗଲାଣି, ଯଦି ତାଙ୍କ ସାଙ୍ଗରେ ଯୋଗାଯୋଗ କରିକି କଣ୍ଟ୍ରାକ୍ଟ ବେସିସ୍ରେ ବ୍ରୋକୋଲି ଚାଷ କରିବେ, ଏବେ ବର୍ତ୍ତମାନ ଆପଣ ଦେଖନ୍ତୁ ବର୍ତ୍ତମାନ ଫାଷ୍ଟ ଫୁଡ଼୍ରେ ପିଜ୍ଜା ହଉ, ବର୍ତ୍ତମାନ ନୂଆ ଆମର ଜେନେରେସନ୍ ଯୋଉ ପିଲା ସବୁ ଖାଉଛନ୍ତି, ସବୁଥିରେ ଆଜ୍ଞା ବ୍ରୋକୋଲିର ସେ ବ୍ୟବହାର ହେଉଛି, ଯୋଉଟାକି କହନ୍ତି ଆମର କମ୍ ଜାଗାରୁ ଅଧିକା ପଇସା କମେଇବା। ଆପଣ ଗୋଟେ ଏକର କୋବି କରିବେ ଯେତିକି ପଇସା କରିବେ, ଗୋଟେ ଏକର ବ୍ରୋକୋଲି ଚାଷ କରିବେ ତାର 4 ଗୁଣା ଆପଣ ପଇସା ପାଇବେ। କିନ୍ତୁ ତାହା ପାଇଁ ଚାଷୀମାନଙ୍କୁ ମୁଁ କହିବି, ଯେହେତୁ ଆମର ଏଠିକି ଲୋକାଲ ମାର୍କେଟରେ ଡିମାଣ୍ଡ ନାହିଁ, ଚାଷୀମାନେ ଯଦି କଣ୍ଟ୍ରାକ୍ଟ ବେସିସ୍ରେ କରିପାରିବେ, କୌଣସି ହୋଟେଲ ସାଙ୍ଗରେ ଯୋଗାଯୋଗ କରି କିମ୍ବା କୌଣସି ଯୋଉ ବଡ଼ ବଡ଼ ମଲ୍ ହେଲାଣି ତାଙ୍କ ସାଙ୍ଗରେ ଯୋଗାଯୋଗ କରି, ଯୋଉଟାକି କହୁଛନ୍ତି ବାଇ ବ୍ୟାକ୍ ସିଷ୍ଟମ୍, ସେମାନେ ଯଦି କଲେ କଣ୍ଟ୍ରାକ୍ଟ ବେସିସ୍ରେ କରିବେ ନିଶ୍ଚୟ ବହୁତ ଲାଭ ମିଳିପାରିବ।
1: ତ ଆଜ୍ଞା, ବହୁତ ସୁନ୍ଦର ଭାବରେ ଆପଣ କୋବି ଚାଷ ବିଷୟରେ କହିଲେ, ଆମର ଶ୍ରୋତା ବନ୍ଧୁମାନେ ଶୁଣିଲେ, ଆମର ଚାଷୀ ଭାଇମାନେ ଶୁଣିଲେ, ଆମେ ନିଶ୍ଚିତ ଭାବରେ ଆଶା କର୍ମା ଆପଣଙ୍କ କଥା ଯେନ୍ ଚାଷୀ ଭାଇମାନେ ଶୁଣିଛନ୍, ସେମାନେ ଯଦି ଆପଣଙ୍କର ହିସାବରେ ଯଦି କୋବି ଚାଷ କରିବେ ସେମାନେ ନିଶ୍ଚିତ ଭାବରେ ଭଲ ଆୟ ପାଇପାରିବେ ଆଉ ତାଙ୍କର ଆର୍ଥିକ ସ୍ଥିତି ବି ସୁଧୁରିବ ଆଜ୍ଞା। ତ ଯାହା ହଉ ଆଜ୍ଞା, ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
0: ଜୁହାର
2: ଶୁଣିଲି ତୋତା
3: ଶୁଣିଲୁ ତୋ ବାବୁ,
2: ଯାହା ହଉ ବୋଲୁ ଆମର ବିଶେଷଜ୍ଞ ଆଜ୍ଞା କେତେ ବଢିଆ ବଢିଆ ଚାଷ ସମ୍ବନ୍ଧୀୟ କଥାବାର୍ତ୍ତା ଆଲୋଚନା କଲେ
4: କଲେ ମାତ୍ର କାଁ କରୁ ବାବୁ, ଇ ଆଲୋଚନା ଭିତରେ ଆମର ସମୟ ହେଇଗଲା ନା, ବୈଠକ କେ ଶେଷ କରବାକେ ପଡ଼ବା। ତ ବୈଠକ ଶେଷ କରବାର ଆଗନୁନ୍ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦଦା କକା ମା ଭେନ୍ ମାନକେ ମୁଇଁ ଯୁଗେ ଦଦା
2: ଆର୍ ମୁଇଁ ଲେଖୁ ଦୁଦାର ଜୁହାର।
5: ଶୁଣୁଥିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛି କେତୋଟି ଗୀତ ଓ ଗଜଲ ଶିଳ୍ପୀ ରୁଫ୍ ଜୋହରୀଙ୍କ କଣ୍ଠରୁ।
6: Did you ever say what you

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି କେତୋଟି ଗୀତ ଗଜଲ ଶିଳ୍ପୀ ରୂପ ଜହରୀଙ୍କ କଣ୍ଠରୁ।

ପ୍ରଚାର କଲୁ କେତୋଟି ଗୀତ ଗଜଲ୍। ଶିଳ୍ପୀ ଥିଲେ ରୂପ ଜହରୀ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ନମିତାରାଣୀ ପଟ୍ଟନାୟକ, ଗୀତ ରଚନା ଚିତ୍ତରଞ୍ଜନ ନାୟକ।

ପ୍ରଚାର କଲୁ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆରେ ନାଟକ ଦୃଶ୍ୟାନ୍ତର, ରଚନା ବିରଞ୍ଚି ନାରାୟଣ ମୁଣ୍ଟ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

ନା ଘନ, ତତେ ଆଗକୁ ବଢିବାକୁ ହବ। ମଣିଷ ଭିତରେ ନିଜକୁ ଜଣେ ଭଲ ମଣିଷ କରି ଗଢିବାକୁ ହବ। ଘର ଛାଡ଼ି ସ୍ୱପ୍ନ ଦେଖିଲି ବୋଲି ଆଜି ମୁଁ ମର୍ଦ୍ଦରାଜରୁ ମର୍ଦ୍ଦରାଜ ହବ। ଆରେ ତୁ ବି ସ୍ୱପ୍ନ ଦେଖ, ସ୍ୱପ୍ନ ଦେଖିଲେ ହିଁ ବାଟ ଫିଟି। ଆମ ସହିତ ଧାଇଁବା ଆରମ୍ଭ କର। ଆଉ ଜାଣିଥା, ସବୁରି ମୂଳରେ ଟଙ୍କା, ଆଉ ଟଙ୍କା ମାନେ ମର୍ଦ୍ଦରାଜ। ଆ ଘର, ମୋ ସହିତ ଧାଇଁବା ଆରମ୍ଭ କର, ଜୋରରେ, ଆହୁରି ଜୋରରେ, ଆହୁରି ଜୋରରେ, ଆହୁରି ଜୋରରେ।

0: ଆଉ ତାପରେ ତମେ ମର୍ଦ୍ଦରାଜ ସହ ହାଇଦ୍ରାବାଦ ଚାଲିଗଲ?
1: ହଁ ସାର୍, ଉଦ୍ଦେଶ୍ୟ ଥିଲା ଅଭାବ ଅସୁବିଧା ଆଉ ଦାରିଦ୍ର୍ୟ ସହ ଜୁଝି ଜୁଝି ମୋତେ ସ୍ନେହ ଦେଇ ବଡ଼ କରିଥିବା ମୋ ମାଆର ଦୁଃଖ ଦୂର କରିବା। ଭାବିଥିଲି ଏଣିକି ସେ ହସି ହସି ବଞ୍ଚିଯିବ।
0: ତମେ କିନ୍ତୁ ସେଇ ମା କଥା ଆଉଥରେ ଚିନ୍ତା କରିବାର ଥିଲା। ତମେ ଗଲା ପରେ ମା ଏକାକୀ କେମିତି ରହିବେ?
1: ଭାବିଥିଲି ସାର୍, ଖାଲି ଭାବିନି ବରଂ ପାଖରୁ ଦେଖିଛି ସାର୍। ମୋତେ ଖୁଆଇ ସେ ଉପାସରେ ଶୋଇବା ଦେଖିଛି ସାର୍। ମୋତେ ହସାଇ ସେ କାନ୍ଦିବାର ଦେଖିଛି ସାର୍। ଏମିତିକି ମୋତେ ପଢ଼େଇବା ପାଇଁ ଲୋକଙ୍କ ଗାଳି ମାଡ଼ ଖାଇବାର ବି ଦେଖିଛି ସାର୍।
0: ତମେ ଶିକ୍ଷିତ?
1: ହଁ ସାର୍, ଆଇ ଏମ୍ ଏ ଗ୍ରାଜୁଏଟ୍।
0: ଗ୍ରାଜୁଏଟ୍? ଆରେ ଚାକିରି କଲନି କାହିଁକି?
1: କରିଥିଲି ସାର୍, ଗୋଟେ ପ୍ରାଇଭେଟ୍ ସ୍କୁଲରେ। ସେଠି କିନ୍ତୁ ଶିକ୍ଷକର ସ୍ୱାଧୀନତା ନଥାଏ, କିଛି କିଛି କର୍ମକର୍ତ୍ତାଙ୍କ ମର୍ଜିରେ ଚାଲିବାକୁ ହୁଏ। ତଥାପି ଅଳ୍ପ ଦରମାରେ ବି ଆଡ଼ଜଷ୍ଟ କରି ବଞ୍ଚିବା ଆରମ୍ଭ କରିଥିଲି ସାର୍। କିଛି ଲେଖାଲେଖି ମଧ୍ୟ କରୁଥିଲି ସାର୍।
0: କ'ଣ ବେଶି ପେନ୍ ହେଲା? ହାତ ହାତ ଏପଟକୁ କର, ଏଇ ତକିଆ ଉପରେ ଧୀରେ ଧୀରେ ରଖ। ବାସ୍ ବାସ୍, ଆଉ ଭଲ ଲାଗିଲା?
1: ହଁ ସାର୍।
0: ହଁ, ତାପରେ?
1: ତାପରେ ଦିନେ ଜଣେ ପ୍ରଫେସର ମୋତେ ଘରକୁ ଡାକିଲେ। ମୁଁ ଯାଇଥିଲି ସାର୍, ଆଉ ସେଠିକି ଯାଇ ଦେଖିଲି ମୋ ଭଳି ଆଉ ଚାରି ଜଣ ଥିଲେ। ପ୍ରଫେସର ସେତେବେଳେ ମୋ ଦେଶର କଳା ଓ ସଂସ୍କୃତି ବିରୁଦ୍ଧରେ ଭାଷଣ ଦେଉଥିଲେ। ମୋତେ ପାଖକୁ ଡାକିଲେ, କହିଲେ, ଘନ ଆମ ସହ ଆସ, ହକ୍ ଲାଗି ଲଢ଼ିବା। ତମେ ତ ଏବେ ଲେଖାଲେଖି ଆରମ୍ଭ କରିଛ, ଲେଖ, ଏହିସବୁ ଉପରେ ଲେଖ, ପୁରସ୍କାର ପାଇବ ବିଦେଶରୁ ବହୁତ ଟଙ୍କା। ମୋତେ କିନ୍ତୁ କିଛି ଭଲ ଲାଗିଲାନି ସାର୍। ତାପରେ ନା ମୁଁ ସେଠିକୁ ଗଲି, ନା ଫୋନ୍ ରିସିଭ୍ କଲି।
0: ଭଲ କଲ, ଭଲ କଲ।

0: ଉପମାନର କାମ କଲ।
1: ତାର ପରିଣାମ ତ ଏଇ ଭୋଗୁଛି ସାର।
0: ମାନେ ସେମାନେ ତମର ଏ ଅବସ୍ଥା କଲେ?
1: ହଁ ସାର, ସେମାନେ ହିଁ ଦାୟୀ। ସେମାନେ ଦାୟୀ ବୋଲି ମୁଁ ଜୋର କରି କହିପାରିବି ସାର। ମୋତେ ବହୁତ ହଇରାଣ କଲେ ସାର, ଧମକ ଦେଲେ, ସାର୍ଟିଫିକେଟ ଚିରି ଦେବାକୁ, ଉଠାଇ ନେବାକୁ, ମାରି ଦେବାକୁ ବି ବା ବଞ୍ଚିବା ଅସହ୍ୟ ହେଇ ପଡ଼ିଲା ସାର। ଏମିତି ଅବସ୍ଥାରେ ମୋର ତ ରାଜର ଭେଟ ସାର, ବହୁତ କଷ୍ଟ ହେଉଛି ସାର।
0: ନିଅ ଏଇ ଔଷଧ ଖାଇଦିଅ, ଟିକେ ଭଲ ଲାଗୁ, ତାପରେ ବାକି କଥା।
1: ହଁ ସାର।
0: ଶୋଇପଡ଼ିଲା ଘନ, ରହିଗଲା ତାର ଅକୁହା କଥା। ବର୍ତ୍ତମାନ ପୁଲିସକୁ ଖବର କରିଦେବ ଭଲ। ଓଃ, ଏ ଫୋନ୍ ବି କେତେବେଳେ ଟାୱାର ନାହିଁ ତ କେତେବେଳେ ଲାଇନ୍ କ୍ଲିୟର ନାହିଁ।

0: ଏବେ ହେଲା, ଯାଅ, ଆମେ ଘନର ଖବର ପାଇଲେ ଜଣେଇବୁ।
1: ମୋ ପୁଅକୁ ଟିକେ ଖୋଜି ଦିଅନ୍ତୁ ପୋଲିସ ବାବୁ। ମୁଁ ଭାରି ଗରିବ ଲୋକ, ମୋର ଆଗରେ ପଛରେ କେହି ନାହାନ୍ତି ବାବୁ।
0: ମାଉସୀ, କେମିତି ତମର କେହି ନାହାନ୍ତି, ଆମେ ଅଛୁ ଯେ। ଯାଅ, ତଦନ୍ତ ଚାଲିବ, ଘନର ପତ୍ତା ନିଶ୍ଚୟ ମିଳିଯିବ।
1: ହଉ ବାବୁ।
0: ହଁ, ଘନର ଫଟୋ ଦେଇଛ ତ?
1: ହଁ ଦେଇଛି ବାବୁ, ହେଲେ ମୋ ଘନ
0: ମିଳିଯିବ। ଜମା ବ୍ୟସ୍ତ ହୁଅନି, ଘନର କିଛି ହବନି।

0: ଭାରି କଷ୍ଟ ହେଉଛି। ଏତେ ଦିନ ପରେ ବି ଟିକେ ଆରାମ ଲାଗୁନି। ସେପଟେ ସେପଟେ ମା କେତେ ଖୋଜୁଥିବ, କେତେ କାନ୍ଦୁଥିବ, ତାକୁ ଦେଖିବାକୁ ମୋ ମନ ବ୍ୟାକୁଳ ହେଇଗଲାଣି। ଏଣେ ଏଣେ ସେମାନେ ଯଦି ଜାଣିଯିବେ ମୁଁ ବଞ୍ଚିଛି ବୋଲି, ତେବେ କଦାପି ଛାଡ଼ିବେନି। କାହିଁକି ବଞ୍ଚିଲି ଯେ, ମୋତେ ଏମିତି ଅବସ୍ଥାରେ ମା ଦେଖିଲେ କ'ଣ ସହିପାରିବ? କେମିତି ତାକୁ ବୁଝେଇବି ଭୁଲ ରାସ୍ତାରେ ଗଲେ ଏମିତି ହୁଏ ବୋଲି? ମୋତେ ମୋତେ ଯେମିତି ହେଲେ ଏଠୁ ପଳେଇବାକୁ ହବ। ହଁ, ତାପରେ ବାକି କଥା ଦେଖେ ଚାଲି ପାରୁଛି କି ନାହିଁ ଯେ।
1: ଆରେ ଘନ, ଘନ ଚାଲିବାକୁ ଚେଷ୍ଟା କରୁଛ କି? ହଉ ହଉ ଚାଲ, ଏଇ କାନ୍ଥକୁ ଆଉଜି ଚାଲ। କିଛି ଦିନ ହେଲାଣି ଖାଇନ ଭଲ କରି, ସେଲାଇନ୍ରେ କେତେ ବା ବଳ ଆସିବ। ପୁଣି ହାତରେ ତ ବ୍ୟାଣ୍ଡେଜ୍ ବନ୍ଧା ହେଇଛି, କିଛି ଦିନ ଯାଉ ଅନ୍ୟ କିଛି ବ୍ୟବସ୍ଥା କରିବା।
0: ହଁ ସାର୍, କିଛି ତ ଧରି ହେବନି, କେବେ ଏଇ ହାତ ଦୁଇଟା ଭଲ ହବ ଯେ ତା ବି ସନ୍ଦେହ। ଆଚ୍ଛା ସାର୍, ମୁଁ ଏଠି କେମିତି ଆସିଲି?
1: ଆରେ ସେ କଥା ତ ଠିକ୍ ଭାବେ କହିପାରିବିନି ମୁଁ। ହଁ, ଅଳ୍ପ ଅଳ୍ପ ମନେ ପଡ଼ୁଛି, ଜଣେ ଲୋକ ତୁମକୁ ବହି ଆଣିଥିଲା,

0: ଡକ୍ଟରୀ ଚିକିତ୍ସା ଜରୁରୀ ଥିବାରୁ ତା କଥା ଆଉ ମୁଁ ଧ୍ୟାନ ଦେଇପାରିଲିନି।
1: ସେ ଏଠିକୁ ଆସିବ ସାର୍, ସେ ନିଶ୍ଚୟ ଏଠିକୁ ଆସିବ, ମୋ ଉପରେ ତାର ନଜର ରଖିଛି ସାର୍। ହଁ ଏଇତ ଆସିଗଲା ଆସିଗଲା ସାର୍। ସାର୍ ମୋତେ ମାରିଦେବ ସାର୍, ମୋତେ ନେଇଯିବ ସାର୍, ମୁଁ ଯିବିନି ସାର୍। ମୋତେ ବଞ୍ଚାନ୍ତୁ, ମୋତେ ବଞ୍ଚାନ୍ତୁ ସାର୍, ମୋତେ ବଞ୍ଚାନ୍ତୁ ସାର୍, ମୋତେ ବଞ୍ଚାନ୍ତୁ, ମୁଁ ଯିବିନି ସାର୍, ମୋତେ ବଞ୍ଚାନ୍ତୁ ସାର୍, ମୋତେ ବଞ୍ଚାନ୍ତୁ।

0: ଘନ ଦେଖ ତ କିଏ ଆସିଛନ୍ତି।
1: ସ୍ୱପ୍ନ ଦେଖୁନି ତ?
0: ଆରେ ସ୍ୱପ୍ନ ନୁହେଁ, ସତରେ ତୁମ ମା। ଆଚ୍ଛା ସୁରେଖା ମାଉସୀ, ଆପଣ ଏଇଠି ବସନ୍ତୁ, ମୁଁ ଆସୁଛି ଅପରେସନ ଥିଏଟର।
1: ମା ତୁ କହ ତ, ତୁ ପ୍ରଥମେ ଏଠି କେମିତି ଆସିଲୁ?
2: ଏଇ ପୋଲିସ ବାବୁ ମତେ ନେଇକି ଆସିଲେ ରେ ପୁଅ।
3: ଡକ୍ଟର କୁନାଲ ତୁମ ପକେଟରୁ ଠିକଣା ପାଇ ପୋଲିସ ଷ୍ଟେସନକୁ ଜଣାଇଲେ।
1: ଏବେ
3: ଏବେ ଏବେ ତୁମେ ଆମକୁ ଦୋଷୀ ପର୍ଯ୍ୟନ୍ତ ବାଟ ବତେଇବ, ତୁମ ତଦନ୍ତ ବି ଠିକ ରାସ୍ତାରେ ଯିବ।
1: କିନ୍ତୁ କିନ୍ତୁ ସାର୍।
3: କିନ୍ତୁ କିନ୍ତୁ କ'ଣ? ଯଦି ନ କରିବ, ଅପରାଧୀ ସେମିତି ବୁଲୁଥିବ ଆଉ ପୁଣି ଏକ ଅଘଟଣା ଯେ ନ ଘଟେଇବ କିଏ କହିବ? ଆଉ ତମେ ଜଣେ ଶିକ୍ଷିତ ଯୁବକ, ପୋଲିସକୁ ସହଯୋଗ କରିବା ତୁମ କର୍ତ୍ତବ୍ୟ।
1: ହଁ ସାର୍, ମୁଁ ସହଯୋଗ କରିବି।
3: ହଁ
1: ମୁଁ ସବୁ କହିବି ସାର୍, ମୁଁ ସବୁ କହିବି। ହଁ ଅନେକ ଅନେକ ସ୍ୱପ୍ନ ନେଇ ସେଦିନ ଟ୍ରେନ୍ରେ ବସିପଡ଼ିଲି। ହାଇଦ୍ରାବାଦରେ ପହଞ୍ଚିଲା ବେଳକୁ ଦୁଇ ଦିନ ବିତି ସାରିଥିଲା। ପେଟରେ ପେଟେ ଭୋକ, ମନରେ ମନରେ ଅନେକ ପ୍ରଶ୍ନ ସବୁ ଘୁରି ବୁଲୁଥିଲା।
3: ତାପରେ
1: ଘଣ୍ଟାଏ ଭିତରେ ପ୍ରସ୍ତୁତ ହେଇ ମୋ ଭଳି ଆଉ କେତେଜଣ ଟ୍ରାକ୍ଟରରେ ଲୋଡ୍ ହେଇଗଲୁ। ମୋତେ ତେଲ କାରଖାନାରେ କାମ ଦିଆଗଲା। ଦିନ କେତେଟା ପରେ ହାଡ଼ଭଙ୍ଗା ପରିଶ୍ରମ ସହ ଭେଜାଲ କାମ ଲାଗି ବାଧ୍ୟ କରାଗଲା। ମୁଁ ପାରିଲିନି ସାର୍, ସେଇ ରାତିରେ ଟ୍ରେନ୍ ଧରିଲି। ଟ୍ରେନ୍ରେ ଦୁଇ ଜଣ କୁଆଡ଼ୁ ଆସି ଜୋର କରି କ'ଣ ଗୋଟେ ମୋତେ ଖୁଆଇଦେଲେ ସାର୍। ତାପରେ ଚେତା ଆସିଲା ବେଳକୁ ମୁଁ ଏଇଠି ସାର୍।
3: କେବେ ସେମାନଙ୍କୁ ଦେଖିଥିଲ କାରଖାନାରେ?
1: ନାଇଁ ସାର୍।
3: କାରଖାନାର ନା
1: ଜାଣିନି ସାର୍, ଆମକୁ ତ ପଛପଟୁ ନିଆଁ କରାଯାଉଥିଲା।
3: ଓ, କାହାକୁ ସନ୍ଦେହ କରୁଛ?
1: ହଁ ହଁ ସାର୍, ମୋତେ ସେଇ ପ୍ରଫେସର କଥା ବାରମ୍ବାର ମନେ ପଡ଼ୁଛି। ତା ପାଇଁ ଘର ଛାଡ଼ି ତାଦନ ହେବାକୁ ପଡ଼ିଥିଲା।
3: ପ୍ରଫେସର ସମ୍ପର୍କରେ ଡକ୍ଟର କୁନାଲ ଆମକୁ ସୂଚନା ଦେଇ ସାରିଛନ୍ତି। ଆଚ୍ଛା, ଆମେ ଆସୁଛୁ, ପୁଣି ଦରକାର ହେଲେ ତମର ସାହାଯ୍ୟ ନେବୁ। ଟେକ୍ କେୟାର।

0: ବର୍ଦ୍ଧରାଜ ବୋଲି କେହି ଜଣେ ଆସିଥିଲା ତୋ ଖବର ଦେବାକୁ।
1: ମର୍ଦ୍ଧରାଜ ସେ ଖବର ନେବାକୁ ନୁହଁ ମା, ସେ ଖବର ସଂଗ୍ରହ କରିବାକୁ ଆସିଥିଲା। ମର୍ଦ୍ଧରାଜ ଏଠିକୁ ବି ଆସିପାରେ ମା।
0: ଏଠିକି ଆସୁ ଆସୁ, ତାର ଦିନକୁ ମୋର ଦିନେ। କଣ ଭାବିଛି କି ସେ ପୋଡ଼ା ମୁହା ସାପକ୍ଷିଆ ଧର୍ମଚଡ଼ା ମୋ ବୋଉକୁ ବୁଲେଇ ନେଇଯାଇଥିଲା ମୋଠୁ, ଏଥର ଆସୁଛି।
2: ଆରେ ଆରେ ମାଉସୀ, କାହାକୁ ଗାଳି ଦଉଛ?
0: ହଁ ଡାକ୍ତର ଆଜ୍ଞା, ସେ ମର୍ଦ୍ଧରାଜ ଯିଏ ମୋ ଘନକୁ ନେଇଯାଇଥିଲା।
2: ଘନ ନିଶ୍ଚିତ ତା ସହ ଟଙ୍କା ପଇସା ଡିଲ୍ କରିଥିବ?
1: ହଁ ସାର।
0: ଯିବା ପୂର୍ବରୁ ତୁ ଯେଉଁ କିଛି ଟଙ୍କା ମତେ ଦେଇଥିଲୁ ସେଇଟା ହେଇଥିବ?
1: ହଁ ମା, ଦରମା ଟଙ୍କା ବୋଲି ତତେ କହିଥିଲି, କିନ୍ତୁ କିନ୍ତୁ ମର୍ଦ୍ଧରାଜ
0: ସେଠାରେ ତୁ ଏଠାରେ ଅଛୁ ବୋଲି ସେ କେମିତି ଜାଣିବ ଯେ?
2: ଆରେ ତମ ଘର ଯେମିତି ଜାଣିଥିଲା, ଏ ହେଉଛି ବିଜ୍ଞାନ ଯୁଗ ମାଉସୀ। ଘନର କଥା ବାରମ୍ବାର ଖବରକାଗଜ, ଟିଭି, ରେଡିଓରେ ପ୍ରଚାର ପ୍ରସାର ହେଉଛି। ସେଇଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ଘନର ଚିକିତ୍ସା ଲାଗି ସହଯୋଗର ହାତ ବଢ଼େଇଛନ୍ତି।
0: ଏତେ କଥା ମୁଁ କେମିତି ଜାଣିବି ଡାକ୍ତର ବାବୁ?
2: ଆରେ ସମୟ ହେଲେ ସବୁ ଜାଣି ହୁଏ, ସମୟ ପୂର୍ବରୁ କିଛି ବି ହୁଏନି। ଦେଖିବ ଠିକ ସମୟରେ ଅପରାଧୀ ଧରା ହେବ, ସେ ସମୟକୁ ଅପେକ୍ଷା କରିବା କଥା। ଆଉ ଘନ ବି ଭଲ ହେଇଯିବ।
3: ଭଲରେ ଭଲରେ କହିଯା ମର୍ଦ୍ଧରାଜ, ନହେଲେ
1: କହୁଛି ସାର୍, କହୁଛି ଘନକୁ ହାଇଦ୍ରାବାଦ ନେଇ କାମ ଦେଇଥିଲି, କିନ୍ତୁ କାହିଁକି ପଳେଇ ଆସିଲେ କେଜାଣି, ଆଉ କିଏ ତାକୁ ଏମିତି କଲା ମୁଁ କିଛି ଜାଣିନି ସାର୍, ମୁଁ କିଛି ଜାଣିନି।
3: ଏମିତି କଲା ମାନେ ଘନର କ'ଣ ହେଲା କି ତାପରେ?
1: ନାଇଁ ସାର୍, ଏମିତି କହିଦେଲି ଆଉ, କିନ୍ତୁ ମୁଁ କିଛି ଜାଣିନି ସାର୍।
3: କାଲିଠୁ ଜାଣିନି ଜାଣିନି ବୋଲି କହୁଛୁ, ସବୁ ଦୋଷୀ ପ୍ରଥମେ ପ୍ରଥମେ ଏମିତି କହନ୍ତି। ଦେଖ ପୋଲିସକୁ ସାହାଯ୍ୟ କଲେ ତୋର ଲାଭ।
1: ଘନ ଏବେ କୋଉଠି ସାର୍, ଭଲ ଅଛି ତ?
3: ମୋତେ ଓଲଟା ପ୍ରଶ୍ନ, ଜଲ୍ଦି କହ, ତୁ ଧରା ପଡ଼ିଯାଇଛୁ। ଏବେ କହିଲୁ ନା ଘନ ଭଲ ଅଛି ତ ବୋଲି, ମାନେ ତୁ ଜାଣିଛୁ ଯେ ଘନ ଭଲ ନଥିଲା। ଚାଲ ଘନ ସହ ତୋର ମୁହାଁମୁହିଁ ପଚରା ଉଚରା ହବ।
1: ମୁହାଁମୁହିଁ କୋଉଠି ସାର୍, ମୁଁ କିଛି ଜାଣିନି ସାର୍।
3: ସବୁ ଜାଣିଛୁ, ସବୁ ଜାଣିଛୁ, ହସ୍ପିଟାଲରେ। ଚାଲ
1: ହସ୍ପିଟାଲ। ସାର୍ ସାର୍ ସାର୍
3: ଚୁପ୍
1: ସାର୍
3: ଚୁପ୍, ପଦେ କହିବୁ ତ ଦେଖିବୁ, ପଚାରିଲେ କିଛି ଜାଣିନି। ଚାଲ

0: ଘନ କଣ ଭାବୁଛୁ ରେ ବାପ?
1: କିଛି ଭାବୁନି ମା, ଭାବନାର ଦୈର୍ଘ୍ୟ ତ ବେଶ ଚଉଡ଼ା। ମା, ମୁଁ ଦେଖୁଥିଲି ଏଇ କାନ୍ଥକୁ।
0: କାନ୍ଥକୁ?
1: ହଁ ମା, କାନ୍ଥକୁ। ଲେଖା ଅଛି ଅଲ୍ ଥିଙ୍ଗସ୍ ଶେଲ୍ ପାସ୍ ଆୱେ।
0: ସେଇଟା କଣ ବାପ?
1: ତାମାନେ ସବୁ କିଛି ଦିନେ ଅତୀତ ହେଇଯିବ ମା, କିଛି ବି କିଛି ବି ଏଠି ଚିରନ୍ତନ ନୁହେଁ, ସବୁ କ୍ଷଣ ଭଙ୍ଗୁର।
0: ମୋତେ କଥା କାହିଁକି କହୁଛୁ ଯେ?
1: ତତେ କହୁନି ମା, ମୁଁ ନିଜକୁ କହୁଛି। ଦେଖୁନୁ ମୋତେ କେମିତି ମୁଁ ନିଜେ ଧୋକା ଦେଇଦେଲି ଯେ।
0: ଘନ ଘନ, ତୋ କଥା ମୁଁ ଜମା ବୁଝିପାରୁନି ରେ ବାପା।
1: ବେଳେବେଳେ ବେଳେବେଳେ ବୁଝିବାର ସୀମା ବାହାରେ ହିଁ ରହିଯାଇବା।
0: ଘନ
1: ବୁଝୁ ବୁଝୁ ଆଉ ତା ପାଖରେ ପହଞ୍ଚୁ ପହଞ୍ଚୁ ସବୁ କିଛି ଶେଷ ହେଇଯାଇଥାଏ, ଅବଧି ଅବଧି ସରିଯାଇଥାଏ। ବା
0: କଣ ସବୁ ତୁ ଏମିତି କହୁଛୁ ରେ ବାପ, ମତେ ଭାରି ଡର ଲାଗୁଛି। ତୁ ତ କେବେ ଏମିତି କିଛି କହୁନଥିଲୁ, ଆଜି ତୋର କଣ ହେଇଛି ରେ ଘନ? ତୁ ସେମିତି କହନି ରେ ବାପ, ତୁ ସେମିତି କହନି।
1: ମା, ତୁ ତୁ ଡର ନଥିଲେ, ଡର ନଥିଲେ ବାଟ ଯାକ ଝୁଣ୍ଟିବାକୁ ପଡ଼େ ମା, ମୋ ଭଳି ଝୁଣ୍ଟିବାକୁ ପଡ଼େ ମା।
0: କାହିଁକି ଏମିତି କହୁଛୁ ରେ ବାପ, କାହିଁକି ଏମିତି କହୁଛୁ? ଯାହା କହିବୁ ସିଧା ସିଧା କହୁରେ ବାପ, ମୁଁ କିଛି ବୁଝିପାରୁନି।

0: କଣ ଯୋଜନା ଥିଲା ତୋ ମୁଣ୍ଡରେ?
1: ସାର୍ ସାର୍, ସେଦିନ ଘନକୁ ଖୋଜି ଖୋଜି ତା ଘରକୁ ଯାଇଥିଲି, ସେଠି ନ ପାଇ ଫେରୁଥିଲି। ବାଟରେ ଜଙ୍ଗଲ, କ'ଣ ଗୋଟେ ଶବ୍ଦ ହେଲା। ସନ୍ଦେହ ହେବାରୁ ଧୀରେ ଧୀରେ ଲୁଚି ଲୁଚି ମୁଁ ଯାହା ଦେଖିଲି ସାର୍, ମୋ ଦେହଟା ଶୀତେଇଗଲା ସାର୍। ସେ ଜଣେ ଭଦ୍ରଲୋକର ଇସାରାରେ ଘନର ହାତ ଦୁଇଟା କାଟିଦେଲେ ସାର୍, ଆଉ ସେମାନେ ଚାଲିଯିବା ପରେ ମୁଁ ତାକୁ ଏଠାକୁ ନେଇ ଆସିଲି ସାର୍।
0: ତମେ ସେମାନଙ୍କୁ ଦେଖିଲେ ଚିହ୍ନିପାରିବ?
1: ହଁ ସାର୍।
0: ଏଇ ଫଟୋଟା ଦେଖ ତ।
1: ହଁ, ଏଇଟା ଏଇ ଲୋକ ସାର୍, ୟାରି ଇସାରାରେ ହିଁ ଘନର।
0: ତାହେଲେ ଘନର ଦି ହାତ ପ୍ରଫେସର କାଟିଛି।
1: ହଁ,
2: ଆଉ ତା ବାବଦରେ ଘନ ଦେଇଥିବା ବୟାନର ରେକର୍ଡିଂ ଏଇ ନିଅନ୍ତୁ ସାର୍।
0: ଥ୍ୟାଙ୍କସ୍ ଡକ୍ଟର, ପ୍ରଫେସର ଏଥର ଆଉ ବର୍ତ୍ତି ପାରିବନି। ଆଚ୍ଛା, ଘନ କେମିତି ଅଛି?
2: ଗଲା ରାତିରେ ତ ଅବସ୍ଥା ବିଗିଡ଼ି ଯାଇଥିଲା, ଏବେ ଭଲ ଥିବ। ହଁ, ଘନ ନାଁରେ ଚିଠିଟି ଆସିଛି, ପ୍ରତିଷ୍ଠିତ ଅନୁଷ୍ଠାନ ଦଧିଚିରୁ। ଘନ ସେଠି କୁଆଡ଼େ କୋଅର୍ଡିନେଟର ହେବ।
0: ଆପଣ ଘନକୁ ଏ ଶୁଭଖବର ଦେଇଦିଅନ୍ତୁ, ଆମେ ଯାଉଛୁ ପ୍ରଫେସରକୁ ଶୁଭଖବର ଦେବାକୁ।
2: ଓକେ।
1: ଘନ, ଏ ଘନ, ଉଠ ଘନ। ଆରେ ଦେଖ, ମୁଁ ମର୍ଦ୍ଦରାଜ, ତୋ ସାଥୀ। କହ ଘନ, କଥା କହ ମୋ ସାଙ୍ଗରେ। ଆରେ କଥା ହୁଅ, ମୋର ଭୁଲ ହେଇଯାଇଛି ଘନ, ମୁଁ ବି ବାଟ ବଣା ହେଇଯାଇଥିଲି, ମୋତେ କ୍ଷମା କରିଦେ, କ୍ଷମା କରିଦେ। ଉଠ ଘନ, ଉଠ। ଆରେ ଉଠ, ମୋ ସହିତ କଥା ହ, କଥା ହ ଘନ, ମୋ ସହିତ କଥା ହ। ସାର୍,
2: ଟିକେ ଛାଡ ମୋତେ।
3: ମାଇ ଗଡ୍,
1: କଣ ହେଲା ଡାକ୍ତର ବାବୁ?
3: ହି ଇଜ୍ ନୋ ମୋର।
4: ଜୀବନରେ ଆଉ ନାହିଁ।

0: ସେଇ ସେଇ ଲୋକଟା ଡାକ୍ତର ଆଜ୍ଞା ଯିଏ ପୋଲିସ ଗାଡ଼ିରୁ ଓହ୍ଲେଇଲା।
1: ଆରେ ଇଏ ତ ସେଇ ଲୋକ।
2: ପୋଲିସକୁ ଦେଖି ଅବାକ ହେଇଗଲେ ଯେ ଡାକ୍ତର।
1: ହଁ ସେଇ ଲୋକ ଘନକୁ ଏଠାକୁ ଆଣିଥିଲା।
0: ଏଇ ଲୋକ ହିଁ ତ ଆମ ଘରକୁ ଯାଇଥିଲା।
2: ହଇବେ ମର୍ଦ୍ଦରାଜ, ତୁ ତ ବହୁତ କଥା ଲୁଚଉଛୁ ତାହେଲେ।
3: ସେଇ କଥା କହିଲା ବେଳକୁ ତ ଆପଣ ମୋତେ ଚୁପ୍ କରାଇଦେଲେ, କିନ୍ତୁ ଘନର ଦୋଷୀ ମୁଁ ନୁହେଁ ସାର। ନାଇଁ ସାର୍, ମୁଁ କିଛି ଜାଣିନି।
2: ଆଚ୍ଛା ସିଧା ସିଧା କହ, ଘନକୁ ଏଠାକୁ ଆଣିବାରେ

ହଁ ଘନ କହୁଛି, ସୂର୍ଯ୍ୟ ତ ପୁଣି ସଞ୍ଜ ବେଳକୁ ଫେରିଯାଆନ୍ତି, ସମସ୍ତେ ସେମିତି ଫେରିଯିବେ ଏକା ଏକା, ଆଉ ତା ଭଳି ଅନେକ ଘନ କୁଆଡ଼େ ଏବେ ବାଟ ବଢ଼ଣା, କ୍ଷଣିକ ଆନନ୍ଦ ଲାଗେ ସେମାନେ ମସ୍କୁର, ସେମାନଙ୍କୁ ଫେରାଇ ଆଣିବେ ସୁରେଖାମାନେ ମର୍ଦ୍ଦରାଜ, ଗୋଟିଏ ହାତ ହେବେ ସୁରେଖାମାନେ ଆଉ ଗୋଟିଏ ହାତ ହେବେ ମର୍ଦ୍ଦରାଜମାନେ, ଘନ ଭଳି ଯୁବଶକ୍ତି ସ୍ୱାଭିମାନର ସହ ବଞ୍ଚିବେ, ଘନର ଜୀବନ ଦୃଶ୍ୟ ଅନ୍ତର ହେଇଯାଇଛି, ତା ଦୃଶ୍ୟାନ୍ତର ପରେ ଏବେ ତୁମର ପାଳି, ତୁମର ପାଳି, ତୁମର ପାଳି, ଆମ ସମସ୍ତଙ୍କର ପାଳି, ଦେଖ ଦେଖ କଡ଼ଲେ ଉଡ଼ାଇଲାଣି ଆଉ ଏକ ସମ୍ଭାବନାର ଦୃଶ୍ୟ, ଆଉ ଏକ ସମ୍ଭାବନାର ଦୃଶ୍ୟ।

ପ୍ରଜାରକୁଲୁ ନାଟକ ଦୃଶ୍ୟାନ୍ତର ରଚନା ବିରଞ୍ଚି ନାରାୟଣ ମୁଣ୍ଡ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଘନ ଶୁଭେନ୍ଦୁ କୁମାର ମହାପାତ୍ର, ମର୍ଦ୍ଦରାଜ ଗୋବର୍ଦ୍ଧନ ବାଗ, ସୁରେଖା ସ୍ୱର୍ଣ୍ଣକାନ୍ତି ବୈକାର, ଡକ୍ଟର କୁନାଲ, ଶାନ୍ତନୁ କୁମାର ମୁଣ୍ଡ ଏବଂ ପୋଲିସ ଅଫିସର ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା।

ଶ୍ରୋତା ବନ୍ଧୁ ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ କ୍ରମରେ ଆସନ୍ତା 16 ତାରିଖ ଶୁକ୍ରବାର ରାତି 10:00 ଶୁଣିବେ ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ। 17 ତାରିଖ ଶନିବାର ଗୀତିନାଟ୍ୟ ମହିଷାସୁରବଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପ ଧର୍ମନ୍ଦ, ସଙ୍ଗୀତ ରାଖାଲଚନ୍ଦ୍ର ମହାନ୍ତି। ଶୁଣିପାରିବେ ଦିନ 3:30। 18 ତାରିଖ ରବିବାର ଦିନ 3:30 ଶୁଣିବେ ନାଟକ ଦଶଭୁଜା, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। 19 ତାରିଖ ସୋମବାର ଦିନ 3:30 ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରାଖାଲଚନ୍ଦ୍ର ମହାନ୍ତି। 20 ତାରିଖ ମଙ୍ଗଳବାର ଗୀତିନାଟ୍ୟ ମହିଷାମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ ଏବଂ ସଙ୍ଗୀତ ସଂଯୋଜନା ଭୁବନେଶ୍ୱର ମିଶ୍ର। ଶୁଣିପାରିବେ ଦିନ 3:30। ଶ୍ରୋତାବନ୍ଧୁ, ଏଥିଲା ଆମର କାର୍ଯ୍ୟକ୍ରମ ସମ୍ପର୍କିତ ବିଶେଷ ସୂଚନା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିଛନ୍ତି ଶିଳ୍ପୀ ଧୋନ୍ଦୁତାଏ କୁଲକର୍ଣ୍ଣୀ, ରାଗ ଦେଶ ଓ ସୋହା।

0: support of the people. The 2026 Nobel Prize in Economics has been awarded to American economists Robert E. Hall and Michael Woodford for developing macroeconomic models that help policymakers stabilize economies during booms and recessions. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା ସମୟ ରାତି 11:10 ଆଜିର ତୃତୀୟ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଇତିଶ୍ରୀ ବେହେରା, କାଶୀନାଥ ପୂଜା ପଣ୍ଡା, ତୃପ୍ତି ଦାସ,